ଅତୀତରେ ରୁହ ନାହିଁ, ଭବିଷ୍ୟତକୁ ନେଇ ସ୍ୱପ୍ନରେ ବୁଡ଼ି ରୁହ ନାହିଁ, ବର୍ତ୍ତମାନରେ ଧ୍ୟାନସ୍ଥ ହୁଅ। ଗୌତମ ବୁଦ୍ଧ। ଆକାଶବାଣୀ ଜୟପୁର। ସମୟ ସକାଳ 6 ହେବାକୁ ଯାଉଛି। କିଛି ମୁହୂର୍ତ୍ତ ଭିତରେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶ୍ରୀ ରାମ ସ୍ତୋତ୍ରମ୍ ଶୁଣୁଥିଲେ। ପାରମ୍ପରିକ ରଚନା ପାଇଁ ଶିଳ୍ପୀ ଥିଲେ ଜଗନ୍ନାଥ ପାଣିଗ୍ରାହୀ। ପରବର୍ତ୍ତୀ ଶିଳ୍ପୀ ହେଲେ ନିହାରିକା ପଟ୍ଟନାୟକ, ଗୀତ ରଚନା ରଘୁନାଥ ପଟ୍ଟନାୟକ।

ପ୍ରଚାର କଲୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ପ୍ରଚାର କରୁଛୁ ଏହାର 149ତମ ଭାଗ। କଣ୍ଠଦାନ କରିଛନ୍ତି ଜଗଜିତ ସିଂ ଏବଂ କବିତା କୃଷ୍ଣମୂର୍ତ୍ତି।

ପ୍ରଚାରକୁଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ ଆଜି ଶୁଣୁଥିଲେ ଏହାର 149ତମ ଭାଗ। କଣ୍ଠଦାନ କଲେ ଜଗଜିତ ସିଂ ଏବଂ କବିତା କୃଷ୍ଣମୂର୍ତ୍ତି। ଆକାଶବାଣୀ ଜୟପୁର ଆଜିର ଅନୁଚିନ୍ତା ଉପସ୍ଥାପନା ମନୋଜ କୁମାର ପୂଜାରୀ।

ଅଷ୍ଟାଦଶ ଶତାବ୍ଦୀର ବିଶିଷ୍ଟ ଫରାସୀ ଚିନ୍ତାନାୟକ ରୁସୋ ତାଙ୍କ ଦି ସୋସିଆଲ କଣ୍ଟ୍ରାକ୍ଟ ପୁସ୍ତକ ପାଇଁ ବିଶ୍ୱ ପ୍ରସିଦ୍ଧ। ତାଙ୍କର ଏକ ପ୍ରସିଦ୍ଧ ଉକ୍ତି ମ୍ୟାନ୍ ଇଜ୍ ବର୍ନ ଫ୍ରି ଆଣ୍ଡ ଏଭ୍ରିହ୍ୱେର୍ ହି ଇଜ୍ ଇନ୍ ଚେନ୍ସରୁ ଆଜିର ଆଲୋଚନାଟି ଆରମ୍ଭ କରିବା ପ୍ରାସଙ୍ଗିକ ହେବ। ମଣିଷ ସ୍ୱାଧୀନ ହୋଇ ଜନ୍ମ ନେଇଥାଏ, ମାତ୍ର ପ୍ରତ୍ୟେକ କ୍ଷେତ୍ରରେ ସିଏ ଚେନ୍ ବା ଶୃଙ୍ଖଳରେ ବନ୍ଧା। ଏହି ଚେନ୍ କ'ଣ? ଏହା ଲୁହାର ଜଞ୍ଜିର ନୁହେଁ ଯାହା କଥା କହୁଛନ୍ତି ରୁସୋ। ଏହା ଅଦୃଶ୍ୟ, ମାତ୍ର ଅନୁଭବ କରିହୁଏ। ସମାଜର ଆଇନକାନୁନ, ରୀତିନୀତି, ପ୍ରଥା, ପରମ୍ପରା ଇତ୍ୟାଦିର ବିଭିନ୍ନ ବନ୍ଧନରେ ବନ୍ଧା ହୋଇଥାଏ

ମଣିଷର ସାମାଜିକ ବ୍ୟକ୍ତିଗତ ଜୀବନ ଏସବୁ ମଣିଷ ପାଇଁ ସୃଷ୍ଟି କରିଥାଏ ଏକ ସୀମାରେଖା। ମଣିଷ ମୁକ୍ତ ମାତ୍ର ଏକ ନିର୍ଦ୍ଦିଷ୍ଟ ସୀମାରେଖା ଭିତରେ ତାକୁ ରହିବାକୁ ପଡ଼ିବ। ଅଧିକାର ଓ କର୍ତ୍ତବ୍ୟର ଧାରଣା ଏହି ସୀମାରେଖା କଥାରୁ ଜନ୍ମ ନିଏ। ବ୍ୟକ୍ତିଗତ ସ୍ୱାଧୀନତା, ପସନ୍ଦ, ନାପସନ୍ଦ, ଅଧିକାର ଇତ୍ୟାଦି ଉପଭୋଗ କଲାବେଳେ ତାହା ଏକ ସୀମା ଭିତରେ ରହିବାକୁ ବାଧ୍ୟ, ନହେଲେ ରହିଥାଏ ଦଣ୍ଡବିଧାନର ବ୍ୟବସ୍ଥା। ଚଉଡ଼ା, ସଫାସୁତୁରା, ଖାଲି ରାସ୍ତାରେ କାର୍ରେ ଗୀତ ଶୁଣି ଶୁଣି ଯାଉଥିବା ଯୁବକ ଜଣକ ଖୁବ୍ ଦ୍ରୁତଗତିରେ ଯାଉଥିଲେ। ରାସ୍ତା କଡ଼ରେ ବିଭିନ୍ନ ଜାଗାରେ ଲେଖା ହୋଇଥିଲା ସ୍ପିଡ୍ ଲିମିଟ୍ 70 କିଲୋମିଟର୍ସ, ମାତ୍ର ଗାଡ଼ି ଯାଉଥିଲା 90-100 କିଲୋମିଟର ଗତିରେ। ଘରକୁ ପହଞ୍ଚିଲା ପରେ ମୋବାଇଲକୁ ଚାଲାଣ କଟିଥିବା ମେସେଜ ଆସିଯାଇଥିଲା। ସୀମାରେଖା ଅତିକ୍ରମ କରିବାର ମୂଲ୍ୟ ଦେବାକୁ ପଡ଼ିଲା। ଦେଶର ଆଇନ ବ୍ୟବସ୍ଥା ନାଗରିକମାନଙ୍କ ବିଭିନ୍ନ କ୍ଷେତ୍ରରେ ସୀମାରେଖା କେତେ ତାହା ନିର୍ଣ୍ଣୟ କରିଥାଏ। ଏଥିପାଇଁ ରହିଥାଏ ସମ୍ବିଧାନ, ବିଚାର ବିଭାଗ, ଦେୱାନୀ, ଫୌଜଦାରୀ ଆଇନ, ଆହୁରି କେତେ କ'ଣ। ସେଭଳି ସାମାଜିକ ଜୀବନରେ ମଧ୍ୟ ଏକ ସାମାଜିକ ପ୍ରାଣୀ ଭାବରେ ମଣିଷକୁ ତା'ର ନିର୍ଦ୍ଦିଷ୍ଟ ସୀମାରେଖା ଭିତରେ ରହିବାକୁ ପଡ଼େ। ସେହି ସୀମାରେଖା ପ୍ରତି ସତର୍କ କରି ରହିଛି ନାନାଦି ପ୍ରବାଦ, ରୂଢ଼ି, ଲୋକକଥା ଇତ୍ୟାଦି। ଉଦାହରଣତଃ କୁହାଯାଏ, ଅଦା ବେପାରୀର ଜାହାଜ ମୂଲ କରିବା, ବିଛା ମନ୍ତ୍ର ନ ଜାଣି ସାପ ଲାଙ୍ଗୁଡ଼ରେ ହାତ ମାରିବା ଇତ୍ୟାଦି। ଏସବୁର ଅର୍ଥ ପ୍ରାୟ ସମାନ। ଏ ପ୍ରସଙ୍ଗରେ ଏକ କାହାଣୀ। ଜଙ୍ଗଲ ଭିତରେ ରହୁଥିବା ଜଣେ ସାଧୁଙ୍କୁ ଗରିବ ଲୋକଟି ଭେଟି ତାର ସମସ୍ୟା ଜଣାଇଲା। ଭୂମିହୀନ ହୋଇଥିବାରୁ କିଛି ଜମି ମିଳିଗଲେ ସବୁଦିନ ପାଇଁ ତାର ଆର୍ଥିକ ସମସ୍ୟାର ସମାଧାନ ହୁଅନ୍ତା ବୋଲି କହିଲା। ସାଧୁ କହିଲେ, କାଲି ସକାଳୁ ତମେ ଆସ, ସୂର୍ଯ୍ୟୋଦୟରୁ ଜଙ୍ଗଲ ଭିତରକୁ ଯିବ, ସୂର୍ଯ୍ୟାସ୍ତ ଭିତରେ ଯେତେ ଜାଗା ଚାହୁଁଛ ଭ୍ରମଣ କରି ଫେରିଆସିବ। ପରଦିନ ଗରିବ ଲୋକଟି ଖୁସିରେ ଯାତ୍ରା ଆରମ୍ଭ କଲା। ଦେଖୁ ଦେଖୁ ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ, ପରେ ପରେ ପଶ୍ଚିମ ଦିଗକୁ ଢଳିବା ଆରମ୍ଭ କଲେ। ଲୋକଟି ତାହା ଦେଖି ବ୍ୟସ୍ତ ବିବ୍ରତ ଭାବରେ ସାଧୁଙ୍କ ଆଶ୍ରମକୁ ଦୌଡ଼ିଲା, କାରଣ ସୂର୍ଯ୍ୟାସ୍ତ ପୂର୍ବରୁ ଫେରି ତାଙ୍କୁ ଜଣାଇବାର ଥିଲା କେତେ ଜଙ୍ଗଲ ଜମି ସିଏ ଭ୍ରମଣ କରିସାରିଥିଲା। ମାତ୍ର ଦୁର୍ଭାଗ୍ୟ, ମାତ୍ରାଧିକ ପରିଶ୍ରମ ହେତୁ ରାସ୍ତାରେ ହିଁ ତାର ମୃତ୍ୟୁ ହେଲା। ତାକୁ କବର ଦିଆଯିବା ବେଳେ 6 ଫୁଟ ଲମ୍ବର ମାଟି ଖୋଳା ହେଲା। ଉପସ୍ଥିତ ଲୋକଙ୍କୁ ସାଧୁ କହିଲେ, ଜଣେ ମଣିଷ ପାଇଁ ଶେଷରେ ଏତିକି ହିଁ ଜମି ଦରକାର ହୁଏ। ଲୋଭର ସୀମାରେଖା ଅତିକ୍ରମ କଲାରୁ ଲୋକଟିର ଏଭଳି ଦୁର୍ଦ୍ଦଶା ହେଲା। ତେବେ ଇତିହାସ ପୃଷ୍ଠାରେ ଏମିତି ଉଦାହରଣ ରହିଛି। ଭାଗ୍ୟ, ସମୟ, ଦାରିଦ୍ର୍ୟ, ଶାରୀରିକ ମାନସିକ ସୀମାରେଖାର ଉର୍ଦ୍ଧ୍ୱକୁ ଉଠି ଅନେକ ମଣିଷ ଲେଖିଛନ୍ତି ନୂଆ କାହାଣୀ। ଜଣେ ଜ୍ୟୋତିଷ ମହାନାୟକ ନେପୋଲିଅନଙ୍କ ହାତ ଦେଖି, ତମର ତ ଭାଗ୍ୟରେଖା ହିଁ ନାହିଁ, ତମେ କିଛି କରିପାରିବ ନାହିଁ ବୋଲି କହିଥିଲେ। ଛୁରୀରେ ନିଜର ହାତ ପାପୁଲି କାଟି ନେପୋଲିଅନ ଉତ୍ତର ଦେଇଥିଲେ, ଏଇ ଦେଖନ୍ତୁ ମୋର ଭାଗ୍ୟରେଖା ମୁଁ ଟାଣିଲି, ଆଗକୁ ଦେଖିବେ ମୁଁ କ'ଣ କରିପାରେ। ବାକି ଇତିହାସ କିଏ ବା ନ ଜାଣେ। ସାମ୍ପ୍ରତିକ ସମୟର ମହାନ ପଦାର୍ଥ ବିଜ୍ଞାନୀ, ମହାକାଶ ବିଜ୍ଞାନୀ ଷ୍ଟିଫେନ୍ ହକିଂ ନିଜର ଶାରୀରିକ ବ୍ୟାଧିର ସୀମାରେଖାକୁ ଅତିକ୍ରମ କରିଥିଲେ। ମାତ୍ର 21 ବର୍ଷ ବୟସରେ ବିରଳ ମୋଟର ନ୍ୟୁରୋନ୍ ଡିଜିଜ୍ ତାଙ୍କୁ ଆକ୍ରମଣ କଲା। ଧୀରେ ଧୀରେ ପକ୍ଷାଘାତଗ୍ରସ୍ତ ହେଲା ଶରୀର, ରୋଗ ଅପହରଣ କଲା ତାଙ୍କ ବାକ୍ଶକ୍ତି। ମାତ୍ର ହ୍ୱିଲ୍ଚେୟାରରେ ବସି ଏକ ସ୍ପିଚ୍ ଜେନେରେଟିଂ ଡିଭାଇସ୍ ଦ୍ୱାରା ସିଏ ତାଙ୍କର ବିଚାର ବ୍ୟକ୍ତ କଲେ। ତାଙ୍କ ରଚିତ ପୁସ୍ତକ ଏ ବ୍ରିଫ୍ ହିଷ୍ଟ୍ରି ଅଫ୍ ଟାଇମ୍ ଏକ ବହୁଚର୍ଚ୍ଚିତ, ବହୁ ପଠିତ ପୁସ୍ତକ। ମହାକାଶ ବିଜ୍ଞାନୀ ଷ୍ଟିଫେନ୍ ହକିଂ ହେଉଛନ୍ତି ସାମ୍ପ୍ରତିକ ସମୟର ଏକ ଉଜ୍ଜ୍ୱଳ ଉଦାହରଣ, ଯିଏକି ମଣିଷ ଜୀବନରେ ସୀମାରେଖା କିଛି ନଥାଏ ବୋଲି ପ୍ରମାଣ କରିଥିଲେ।

0: ଭିଟାମିନ୍ ସି ଏବଂ ବିଭିନ୍ନ ଖଣିଜ ତତ୍ତ୍ୱ ରହିଥାଏ। ବଜାରରେ ଟମାଟୋର ଚାହିଦା ସବୁବେଳେ ଥାଏ, ତେଣୁ ଏହା ଚାଷୀଙ୍କ ପାଇଁ ବହୁତ ଲାଭଜନକ ଫସଲ ଅଟେ। ଟମାଟୋ ଚାଷ କରିବା ପାଇଁ ଦରସା ଏବଂ ବାଲିଆ ଦରସା ମାଟି ଦରକାର। ମାଟିରେ ଭଲ ଫଳ ନିଷ୍କାସନ ବ୍ୟବସ୍ଥା ଥିବା ଦରକାର। ଟମାଟୋ ଚାଷ ଏକ ଲାଭଦାୟକ କୃଷି କାର୍ଯ୍ୟ ଯାହା ଉନ୍ନତ ମଞ୍ଜି ଚୟନ, ସଠିକ୍ ସମୟରେ ତଳି ରୋପଣ ଏବଂ ନିୟମିତ ପରିଚାଳନା ଉପରେ ନିର୍ଭର କରେ। ଓଡ଼ିଶାର ଜଳବାୟୁରେ ଚାଷୀମାନେ ବର୍ଷସାରା ଭଲ ଅମଳ ପାଇଁ ଆଧୁନିକ ଗ୍ରାଫ୍ଟିଂ ପଦ୍ଧତି ଏବଂ ଦେଶୀ ଯୋଗାଣ ମଧ୍ୟ ବ୍ୟବହାର କରୁଛନ୍ତି। ଟମାଟୋ ଚାଷ କରିବା ପାଇଁ ଉତ୍କୃଷ୍ଟ ସମୟ ଦରକାର। ଏଥିପାଇଁ ପ୍ରକୃତ ଋତୁ ହେଉଛି ଜୁଲାଇ ମାସରୁ ସେପ୍ଟେମ୍ବର ମାସ, ଯାହାକି ବର୍ଷାଦିନିଆ, ଏବଂ ଅକ୍ଟୋବର ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଟମାଟୋ ଚାଷ କରିପାରିବେ, ଯାହାକି ଶୀତ ଦିନରେ। ବଜାର ଚାହିଦାକୁ ଦେଖି ଚାଷୀମାନେ ଏବେ ସାଧାରଣତଃ ଟମାଟୋ ବ୍ୟତୀତ ଚେରି ଟମାଟୋ, କଳା ଟମାଟୋ ଏପରି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି। ପ୍ରଥମେ ଜମିକୁ 3-4 ଥର ଚାଷ କରି ଭଲ ଭାବରେ ପ୍ରସ୍ତୁତ କରିବା, ଏହାପରେ ଗୋବର ଖତ କିମ୍ବା କମ୍ପୋଷ୍ଟ ଖତ ମିଶାଇବା। ଉନ୍ନତମାନର ବିହନ ଚୟନ କରି ନର୍ସରୀରେ ଚାରା ପ୍ରସ୍ତୁତ କରାଯାଏ। ପ୍ରାୟ 25-30 ଦିନ ପରେ ଚାରାଗୁଡ଼ିକୁ ମୁଖ୍ୟ ଜମିରେ ରୋପଣ କରାଯାଇଥାଏ। ଧାଡ଼ିରୁ ଧାଡ଼ି ଏବଂ ଗଛରୁ ଗଛ ମଧ୍ୟରେ ଉପଯୁକ୍ତ ଦୂରତା ରଖିବା ଆବଶ୍ୟକ। ଟମାଟୋ ଗଛର ଭଲ ବୃଦ୍ଧି ପାଇଁ ନିୟମିତ ଜଳସେଚନ କରିବା ଦରକାର। ତେବେ ଜମିରେ ପାଣି ଜମି ରହିବା ଉଚିତ ନୁହେଁ। ସମୟ ସମୟରେ ତୃଣ ନିୟନ୍ତ୍ରଣ ଏବଂ ମାଟି କଡ଼ା କାମ କରିବା ଦରକାର। ଟମାଟୋ ଚାଷରେ ଜୈବ ଖତ ଏବଂ ସନ୍ତୁଳିତ ରାସାୟନିକ ସାର ବ୍ୟବହାର କଲେ ଉତ୍ପାଦନ ଭଲ ବଢ଼ିଥାଏ। ଗଛକୁ ଖୁଣ୍ଟି ସହାୟତା ଦେଲେ ଫଳ ମାଟିରେ ନ ପଡ଼ି ସୁସ୍ଥ ରହିଥାଏ। ଟମାଟୋ ଫସଲରେ ଫଳ ଛିଦ୍ରକାରୀ ପୋକ, ମାହୁ ପୋକ ଏବଂ ପତ୍ର କୁଞ୍ଚନ ରୋଗ ଦେଖାଯାଇପାରେ। ଏଥିପାଇଁ ନିୟମିତ ନିରୀକ୍ଷଣ ଏବଂ ଉପଯୁକ୍ତ ନିରୀକ୍ଷଣ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ। ରୋପଣର ପ୍ରାୟ 70-90 ଦିନ ପରେ ଟମାଟୋ ଅମଳ ଆରମ୍ଭ ହୁଏ। ପାଚିଲା ଏବଂ ସୁସ୍ଥ ଫଳଗୁଡ଼ିକୁ ସଂଗ୍ରହ କରାଯାଇଥାଏ। ଭଲ ପରିଚର୍ଯ୍ୟା କଲେ ଟମାଟୋ ଚାଷରୁ ଅଧିକ ଉତ୍ପାଦନ ଆଉ ଲାଭ ମିଳିଥାଏ। ଆଧୁନିକ କୃଷି ପଦ୍ଧତି ଅନୁସରଣ କରି ଟମାଟୋ ଚାଷ କଲେ ଚାଷୀମାନେ ଭଲ ଆୟ ପାଇପାରିବେ ଏବଂ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିବେ। ଟମାଟୋ ଆମ ଦୈନନ୍ଦିନ ଖାଦ୍ୟର ଏକ ଅବିଚ୍ଛିନ୍ନ ଅଂଶ। ଏହାକୁ ଆମେ ତରକାରୀ, ସାଲାଡ, ସୁପ୍, ସସ୍ ଏବଂ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ। ଟମାଟୋରେ ଭିଟାମିନ୍ ଏ, ଭିଟାମିନ୍ ସି, ପଟାସିୟମ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ। ଟମାଟୋ ଚାଷ ଏକ ପୌଷ୍ଟିକ, ଉପଯୁକ୍ତ, ଲାଭଦାୟକ କୃଷି କାର୍ଯ୍ୟ। ଏହା ଚାଷୀଙ୍କ ଆୟ ବୃଦ୍ଧି କରିବା ସହିତ ଲୋକମାନଙ୍କର ପୋଷଣ ଚାହିଦା ପୂରଣ କରି ଦେଶର କୃଷି ଅର୍ଥନୀତିର ଉନ୍ନତିରେ ସହାୟକ ହୋଇଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ, ତା ସହିତ ହୃଦୟ ଓ ଚର୍ମର ସ୍ୱାସ୍ଥ୍ୟ ରକ୍ଷାରେ ସାହାଯ୍ୟ କରେ। ସେଥିପାଇଁ ଟମାଟୋକୁ ଏକ ସ୍ୱାସ୍ଥ୍ୟକର ଖାଦ୍ୟ ଭାବରେ ଗଣାଯାଇଥାଏ।
1: ଏଥିଲା ଚାଷବାସ କଥା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି।
2: ଶ୍ରୋତାବନ୍ଧୁ, ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଗଦବା ସମ୍ପ୍ରଦାୟ ଗୀତ। ପରିବେଷଣ କରିଛନ୍ତି କୋରାପୁଟ ଜିଲ୍ଲାର ଲମତାପୁର ବ୍ଲକ ଅନ୍ତର୍ଗତ କାଙ୍ଗ୍ରାପଡ଼ା ଗାଁର ବଡ଼ବିର୍ସା ସିସା ଏବଂ ସାଥୀମାନେ। ଶ୍ରୋତାବନ୍ଧୁ, କଥାରେ ଅଛି ଛୋଟ ପରିବାର ସୁଖୀ ପରିବାର। ଏହାର ଗୁରୁତ୍ୱକୁ ଠିକ୍ ରୂପେ ବୁଝିପାରି ଗଦବା ସମ୍ପ୍ରଦାୟର ଭାଇ ଭଉଣୀମାନେ ପରିବାର ସୀମିତ ରଖିବାକୁ ଆଗ୍ରହ ପ୍ରକାଶ କରନ୍ତି। ସେମାନେ ଗୀତ ମାଧ୍ୟମରେ ପ୍ରକାଶ କରନ୍ତି, ଝିଅ ହେଉ ବା ପୁଅ ହେଉ, ଆମେ ଦୁଇ ଆମର ଦୁଇ। ଏହି ମର୍ମର ଗୀତ ଆସନ୍ତୁ ଶୁଣିବା।

0: ଏଥିଲା ଆଜିର ଅନୁଚିନ୍ତା। ଉପସ୍ଥାପନାରେ ଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର ଶୁଣନ୍ତୁ ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଜାଣିବା ଟମାଟୋ ଚାଷ ବିଷୟରେ। ଟମାଟୋ ଏକ ଲୋକପ୍ରିୟ ଏବଂ ପୌଷ୍ଟିକ ପରିବା ଫସଲ। ଏଥିରେ ଭିଟାମିନ୍

ଶକ୍ତିବାସ ନାୟକ, ସ୍ୱର ସଂଯୋଜନା ଏବଂ ସଂଗୀତ ପରିଚାଳନା ସନ୍ନ୍ୟାସୀ ପରିଚ୍ଛା। ରାତି 9:30 ଶୁଣିବେ ନାଟକ ବିଶ୍ୱରୂପ, ରଚନା କୁମରମଣି ଚୌଧୁରୀ, ପ୍ରଯୋଜନା ଶରତ ନାରାୟଣ ବେହେରା। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ପ୍ରଚାର କରିବ କେତୋଟି ସୁଗମ ସଂଗୀତ। ଏଥିଲା ଆମର ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, କିଛି ମୁହୂର୍ତ୍ତ ଭିତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟ ସମବାୟ ବିଭାଗ ପକ୍ଷରୁ ଆଜି ରାଜ୍ୟସ୍ତରୀୟ ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ ଅବସରରେ ଲାଭାଂଶ ବଣ୍ଟନ ଓ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱର କୃଷି ଶିକ୍ଷା ସଦନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବେ। ଏଥିରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମଧ୍ୟ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମରେ 70ଟି କୃଷି ସମବାୟ ସମିତିର ନୂତନ କାର୍ଯ୍ୟାଳୟ ଓ ଗୋଦାମଘରର ଲୋକାର୍ପଣ ସହ 4ଟି ଆଦର୍ଶ ମଣ୍ଡି ଓ 3ଟି ଗୋଦାମଘରର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଅବପାତ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଉପକୂଳ ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଯାଇଛି। ରାଜ୍ୟର 7ଟି ସ୍ଥାନରେ ଅତି ପ୍ରବଳ ବର୍ଷା ଓ 58ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। କୋରାପୁଟର ଶିମିଳିଗୁଡ଼ାରେ ସର୍ବାଧିକ 193.9 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅବପାତ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବାବେଳେ ନୂଆପଡ଼ା ଜିଲ୍ଲାକୁ ପ୍ରବଳ

0: ଅତିପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନବରଙ୍ଗପୁର, କଳାହାଣ୍ଡି ଏବଂ ଗଞ୍ଜାମ ଜିଲ୍ଲାର ଅଙ୍ଗନବାଡ଼ି ସମେତ ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ପାଇଁ ବନ୍ଦ ରଖାଯାଇଛି। ରାୟଗଡ଼ାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁଁ 4 ଟ୍ରେନ୍ ବାତିଲ କରାଯାଇଥିବା ବେଳେ 6 ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ଆଖୁଆପଦାଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସେଠାରେ ବିପଦ ସଂକେତ ସ୍ତର 18.33 ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର 18.35 ମିଟର ରହିଛି। ନବରଙ୍ଗପୁର ଇନ୍ଦ୍ରାବତୀ ଜଳଭଣ୍ଡାରର ତୃତୀୟ ଗେଟ୍ ଖୋଲାଯାଇଛି। 3 ଗେଟ୍ ଦେଇ ପ୍ରତି ସେକେଣ୍ଡରେ 973 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ରାଜ୍ୟରେ କୃଷି, ଉଦ୍ୟାନ କୃଷି ଏବଂ ମତ୍ସ୍ୟ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଅର୍ଥନୈତିକ ଅଭିବୃଦ୍ଧି ଲକ୍ଷ୍ୟ ନେଇ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ପ୍ରଥମ ସମନ୍ୱିତ କ୍ଲଷ୍ଟର ବିକାଶ ପଦକ୍ଷେପ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦ, ନୀତି ଆୟୋଗ ଏବଂ ଓଡ଼ିଶା ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଦ୍ୱାରା ଆୟୋଜିତ କର୍ମଶାଳାରେ ପରିଷଦର ଅଧ୍ୟକ୍ଷ ଏସ୍ ମହେନ୍ଦ୍ର ଦେବ ଯୋଗଦେଇ କୃଷି ଆୟଭିତ୍ତିକ ଆଭିମୁଖ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିକଶିତ ଓଡ଼ିଶାର ସଫଳତା ବିକଶିତ ଭାରତର ଲକ୍ଷ୍ୟ ପୂରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି। ଓଡ଼ିଶା ସେବା ଆଇନ ସେବା ପ୍ରାଧିକରଣର ନୂତନ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଭୂ ପ୍ରସାଦ ରାଉତରାୟଙ୍କୁ ମନୋନୀତ କରାଯାଇଛି। ରାଜ୍ୟ ଆଇନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜଷ୍ଟିସ୍ ରାଉତରାୟ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ସମସ୍ତ ଆଇନ ସେବା କାର୍ଯ୍ୟକ୍ରମର ପ୍ରଶାସନିକ ଓ ନୀତିଗତ ଦିଗରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ। ଦେଶବ୍ୟାପୀ ଆଜି ରାଷ୍ଟ୍ରବାଦୀ ଜନନାୟକ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ 111ତମ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଓ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶ୍ରୀ ଶ୍ରୀ ଅନନ୍ତଦେବଙ୍କ ବ୍ରତ ପାଳନ କରାଯିବ। ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ମୁକ୍ତିମଣ୍ଡପ ନିକଟରେ ଥିବା ଅନନ୍ତ ବିଗ୍ରହଙ୍କ ପାଖରେ ମହାସ୍ନାନ ନୀତି ଓ ଭୋଗ କରାଯାଇ ଅନନ୍ତ ବ୍ରତ କଥା ପାଠ କରାଯିବ। ଯୁକ୍ତ 2 କଳା ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ ଆସନ୍ତା ଅକ୍ଟୋବର ମାସ 1 ତାରିଖରୁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। 1-9 ତାରିଖ ମଧ୍ୟରେ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ବିନା ଜରିମାନାରେ ଫର୍ମ ପୂରଣ କରିପାରିବେ। ରେଗୁଲାର ଛାତ୍ରଛାତ୍ରୀ ଅକ୍ଟୋବର 26-11 ତାରିଖ ମଧ୍ୟରେ ବିନା ଜରିମାନାରେ ଫର୍ମ ପୂରଣ କରିପାରିବେ ବୋଲି ସୂଚନା ମିଳିଛି। ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଛି। ଏହି ଅଭିଯାନ ଜରିଆରେ ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀର ବିକାଶ ହେଉଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ମଧ୍ୟ ସେବା ସଂକଳ୍ପ ଅଭିଯାନ ଅଧୀନରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାର ଷଷ୍ଠ ଦିନରେ ଗତକାଲି ଭାରତ 5 ପଦକ ହାସଲ କରି ମୋଟ 17 ପଦକ ସହ ତାଲିକାର 15ତମ ସ୍ଥାନରେ ରହିଛି। ମହିଳା ଉଷୁରେ ରସ୍ମିନା ଦେବୀ ରୌପ୍ୟ ପଦକ ଜିତିଥିବା ବେଳେ ରିଲେ ଦୌଡ଼ରେ ଭାରତୀୟ ଦଳ ରୌପ୍ୟ ପଦକ ହାସଲ କରିଛି। ମହିଳା 10,000 ମିଟର ଦୌଡ଼ରେ ସୀମା କୁମାରୀ କାଂସ୍ୟ ପଦକ ଜିତିଛନ୍ତି। ଉଭୟ ପୁରୁଷ ଓ ମହିଳା ହକି ଦଳ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମ ସ୍ୱାସ୍ଥ୍ୟରେ ଆଲୋଚନା ଅସମୟରେ ଦାନ୍ତ ପଡ଼େ କାହିଁକି। ଆଲୋଚକ ଡକ୍ଟର ଇନ୍ଦୁଭୂଷଣ କର।
2: ଦାନ୍ତ ଉଠିବା ପାଇଁ ଗୋଟେ ସମୟ ଅଛି, ସେ ସମୟରେ ଦାନ୍ତଗୁଡ଼ିକ ଉଠେ। ଆମ ପାଟି ଭିତରେ 2 ଦାନ୍ତ, ଗୋଟିଏ ହେଲା ସ୍ଥାୟୀ ଦାନ୍ତ ଆଉ ଗୋଟିଏ ହେଲା ଅସ୍ଥାୟୀ ଦାନ୍ତ। ଅସ୍ଥାୟୀ ଦାନ୍ତ ଯାହାକୁ ଆମେ ମିଲ୍କ ଟୁଥ୍ ବା ଦୁଧ ଦାନ୍ତ କହୁ, ସେଗୁଡ଼ିକ ଉଠିବା ଆରମ୍ଭ କରନ୍ତି 6 ବୟସରୁ ଆଉ ରୁହନ୍ତି 10 ପର୍ଯ୍ୟନ୍ତ। ସ୍ଥାୟୀ ଦାନ୍ତ ଉଠିବା ଆରମ୍ଭ ହୁଏ 6 ବୟସରେ ଆଉ ସାରା ଜୀବନ ରହିବା କଥା। ଏବେ ଦେଖିବା ଦାନ୍ତ ଅସମୟରେ ପଡ଼େ କାହିଁକି। ଦାନ୍ତ ଗୁଡ଼ିକ ଠିକ୍ ଗୋଟେ ଗଛ ଯେମିତି ମାଟି ଭିତରେ ପୋତା ହୋଇଥାଏ, ଠିକ୍ ସେଭଳିଆ ଦାନ୍ତ ଗୁଡ଼ିକ ହାଡ଼ ଭିତରେ ରଜୁ ସାହାଯ୍ୟରେ ବନ୍ଧା ହୋଇଥାନ୍ତି। ତା ଉପରେ ମାଢ଼ି ତାକୁ ଆଚ୍ଛାଦନ କରି ରହିଥାଏ। କୌଣସି କାରଣରୁ ଯଦି ଏ ରଜୁ ଗୁଡ଼ିକ ୱିକ୍ ବା ଦୁର୍ବଳ

0: ଯାଆନ୍ତି ତାହେଲେ ଦାନ୍ତକୁ ଧରି ରଖିଲା ଭଳିଆ କିଛି ନଥାଏ। ଠିକ୍ ଯେମିତି ଗଛ ମୂଳରୁ ମାଟି ଖସିଗଲେ ଗଛ ଦୋହଲିବା ଆରମ୍ଭ କରେ, ତାପରେ ପଡ଼ିଯାଏ। ତେଣୁ ଏହି ରଜଗୁଡ଼ିକ ଦୁର୍ବଳ ହୁଅନ୍ତି କାହିଁକି? ରଜଗୁଡ଼ିକ ଦୁର୍ବଳ ହେବାର କାରଣ ପ୍ରଥମେ ତ ଦେଖିବା, ଯେଉଁଟା ଅତି ସାଧାରଣ ଜିନିଷ, ଦାନ୍ତର ଯତ୍ନ ନେଉନାହୁଁ। ଦାନ୍ତର ଯତ୍ନ ନ ନେଲେ ଦୁଇ ଦାନ୍ତ ଭିତରେ ଫାଙ୍କ ରୁହେ, ଫାଙ୍କ ଭିତରେ ଖାଦ୍ୟ ରହେ, ପାନ ଚୋବଉଥାଉ, ଗୁଆ ଗୁଡ଼ିକ ରହି ସେଗୁଡ଼ିକ ଫୁଲି ଯାଆନ୍ତି। ଦୁଇ ଦାନ୍ତ ମଧ୍ୟରେ ଗୁଆ ରହିଲେ ଗୁଆ ଫୁଲି ଦାନ୍ତ ଗୁଡ଼ିକ ଭିତରେ ପକେଟ ବା ଗର୍ତ୍ତ ସୃଷ୍ଟି କରନ୍ତି, ସେ ଗର୍ତ୍ତ ଆସ୍ତେ ଆସ୍ତେ ବଢ଼େ। ତେଣୁ ଯେତେ ଗର୍ତ୍ତ ବଢ଼ିବ ରଜଗୁଡ଼ିକ ସେତେ ଦୁର୍ବଳ ହୋଇଯିବ। ରଜଗୁଡ଼ିକ ଦୁର୍ବଳ ହୋଇଗଲେ ଦାନ୍ତ ଚାରିପଟେ ଯେଉଁ ଅସ୍ଥି ଥାଏ ସେ ଟିକେ ପତଳା ଅସ୍ଥି, ଗୋଡ଼ ହାତ ଏଗୁଡ଼ା ଭଳି ସେଗୁଡ଼ାକର ବେଶୀ ଦମ୍ଭ ନଥାଏ। ତେଣୁ ସେ ଯେଉଁ ନରମ ଅସ୍ଥି ଗୁଡ଼ିକ ଆସ୍ତେ ଆସ୍ତେ ଆସ୍ତେ କ୍ଷୟ ହୋଇଯାଆନ୍ତି। କ୍ଷୟ ହେଲା ଫଳରେ ଦାନ୍ତ ହଲିବା ଆରମ୍ଭ କରେ, ଦାନ୍ତ ପଡ଼ିଯାଏ। ଏହାପରେ ଦେଖିବା ଆଘାତଜନ ରୋଗ ବି ଦାନ୍ତ ବେଳେବେଳେ ପଡ଼ିଯାଏ। ଆପଣ ଦେଖିବେ ସାଧାରଣତଃ ଆମେ ଯେତେବେଳେ ଆଘାତ କଥା କହୁ ମାରିକିରି ଦାନ୍ତ ଭାଙ୍ଗି ଦେବି, ତା କାରଣ ହେଲା ମୁହଁର ସବୁଠାରୁ ଆଗରେ ଅଛି ଦାନ୍ତ। ତେଣୁ ଯେତେବେଳେ ଆଘାତ ଲାଗେ ମୁହଁ ମାଡ଼ି ପଡ଼ିଲେ ୟୁଜୁଆଲି ଦାନ୍ତ ଗୁଡ଼ାକ ଆଗ ଆଘାତ ପାଆନ୍ତି ଓ ଆଗ ଭାଙ୍ଗିଯାଆନ୍ତି। ତେଣୁ ଅସମୟରେ ଦାନ୍ତ ପଡ଼ିବାର ତାହା ବି ଗୋଟେ କାରଣ। ଏହା ଛଡ଼ା କିଛି କିଛି ରୋଗ ହେଲେ ଦାନ୍ତ ଅସମୟରେ ପଡ଼ିଯାଏ, ଯଥା ପୁଷ୍ଟିକର ଖାଦ୍ୟ ଖାଇନଥିବେ, ତେଣୁ ଏ ରଜୁ ବା ଯେଉଁ ଅସ୍ଥି ଏଗୁଡ଼ିକ ଦୁର୍ବଳ ଥାନ୍ତି, ପଡ଼ିଯାଏ। ବା ମାଢ଼ିରେ ଯଦି ଘା ହେବ, ମାଢ଼ି ଘା ହେଲେ ସଂଲଗ୍ନ ଅସ୍ଥି ଏବଂ ରଜୁଗୁଡ଼ିକ ଆସ୍ତେ ଆସ୍ତେ ଖାଇନେବ। ଯେକୌଣସି ଘା, ଆଉ ସବୁଠୁ ତ ବଡ଼ ଘା ଆଜିକାଲି କ୍ୟାନ୍ସର, ତେଣୁ ସେଥିପାଇଁ ଯଦି କୌଣସି ଘା ଟିକେ ହେଲା ତାର ଆମେ ଯତ୍ନ ନେଲେନି, ବଢି ବଢି ବଢି ବଢି ସେ ଅସ୍ଥି ମଜା ଖାଇଯାଏ। ତେଣୁ ଅସମୟରେ ଯଦି ଦାନ୍ତ ହଲେ ଆମେ ତାର ପ୍ରତିକାର କରିବା ଉଚିତ। କାହିଁକି ଅସମୟରେ ହଲିଲା ଏହାକୁ ନେଇ ଦେଖେଇଦେଲେ ହୁଏତ ଆମ କାରଣ ଜାଣିପାରିବା। ଏହା ଛଡ଼ା ଦାନ୍ତ ଶୀଘ୍ର ପଡ଼ିବାର କାରଣ ହେଲା ଯାହା ଆପଣଙ୍କୁ କହିଥିଲି ବର୍ତ୍ତମାନ, କିଛି ରୋଗ ଯେଉଁଟାକି ଅସ୍ଥି ଆଉ ରଜକୁ ସବଳ କରିବାରେ ସାହାଯ୍ୟ କରନ୍ତି ସେଗୁଡ଼ିକ ଧରନ୍ତୁ ରକ୍ତଜନିତ ରୋଗ, ଲ୍ୟୁକିମିଆ ବା ଅନ୍ୟ କୌଣସି ରୋଗ ଯେଉଁଥିରେ କି ହାଡ଼ ଗୁଡ଼ିକ ନରମ ହୋଇଯାଏ, ସେଗୁଡ଼ିକ ବୋନ୍ ଫମ୍ପା ହୋଇଯାଏ, ସେସବୁଥିରୁ ବି ଦାନ୍ତ ଦୁର୍ବଳ ହୋଇ ଦାନ୍ତ ଅସମୟରେ ପଡ଼ିଯାଏ। କିନ୍ତୁ ସେମିତି ଦାନ୍ତର ପଡ଼ିବା ପାଇଁ ଗୋଟେ ନିର୍ଦ୍ଦିଷ୍ଟ ସମୟ ନାହିଁ। ଆପଣମାନେ ଲକ୍ଷ୍ୟ କରିଥିବେ ବହୁତ ଲୋକ 70-80 ବର୍ଷ ପର୍ଯ୍ୟନ୍ତ ବି ତାଙ୍କ ଦାନ୍ତ ଦମ୍ଭ ଥାଏ। ତା କାରଣ ଦାନ୍ତର ଯତ୍ନ, ରଜୁଗୁଡ଼ିକ ଯେମିତି ଠିକ୍ ରହିବ, ଦାନ୍ତର ହାଡ଼ ଗୁଡ଼ିକ ଯେମିତି ଠିକ୍ ରହିବ, ତାକୁ ଧରି ରଖିବ, ତାହେଲେ ଦାନ୍ତ ଅସମୟରେ ପଡ଼େ ନାହିଁ। ନହେଲେ ଅସମୟରେ ଦାନ୍ତ ପଡ଼ି ଆମେ ଖାଇବା ପିଇବାରେ ଅସୁବିଧା ଭୋଗ କରିବା ଏବଂ ନାନା ରୋଗରେ ପଡ଼ିବାର ସମ୍ଭାବନା ଅଛି।
1: ଆମ ସ୍ୱାସ୍ଥ୍ୟରେ ଶୁଣୁଥିଲେ ଅସମୟରେ ଦାନ୍ତ ପଡ଼େ କାହିଁକି, ଆଲୋଚକ ଥିଲେ ଡକ୍ଟର ଇନ୍ଦୁଭୂଷଣକର। ଆକାଶବାଣୀ କଟକ ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସେବା ସଂକଳ୍ପ ଅଭିଯାନ ଅଧୀନରେ ବାରାଣସୀରୁ ଭଦନଗରକୁ ଯାଉଥିବା ଯାତ୍ରୀମାନଙ୍କ ସହିତ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦେଶର ସୁରକ୍ଷା ଏବଂ କୂଟନୀତି ମଧ୍ୟରେ ସନ୍ତୁଳନ ବଜାୟ ରଖିବା ଉପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ। ନବସୃଜନ ପ୍ରତିଯୋଗିତାର ପ୍ରଥମ ସଂସ୍କରଣକୁ ଆଜି ବେଙ୍ଗାଲୁରୁରେ ଉଦ୍ଘାଟନ କରିବେ ଶିକ୍ଷାମନ୍ତ୍ରୀ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଦ୍ୱାରା ଆଜି ନୂଆଦିଲ୍ଲୀରେ ଉଦ୍ଘାଟିତ ହେବ ଆରୋଗ୍ୟ ମନ୍ଥନ 2026 ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଗତକାଲି 2 ରୌପ୍ୟ ଓ 3 ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ। ସେବା ସଂକଳ୍ପ ଅଭିଯାନ ଅଧୀନରେ ଉତ୍ତରପ୍ରଦେଶର ବାରାଣସୀରୁ ଗୁଜରାଟର ଭଦନଗରକୁ ଯାଉଥିବା ସେବା ଯାତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଭାବ ବିନିମୟ କରିବେ। ଏହି ଅବସରରେ ସେବାଯାତ୍ରୀମାନେ ବିଶେଷକରି ଯୁବବର୍ଗଙ୍କୁ ଏହି ଯାତ୍ରାର ଅଭିଜ୍ଞତା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବାର ଏକ ସୁଯୋଗ ମିଳିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର 25 ବର୍ଷର ସାଧାରଣ ଜୀବନ ଉପରେ ଆଲୋକପାତ କରି ଦେଶବ୍ୟାପୀ ଆରମ୍ଭ ହୋଇଥିବା ସେବା ସଂକଳ୍ପ ଅଭିଯାନର ଏକ ଅଂଶସ୍ୱରୂପ ଗତ 17 ତାରିଖରୁ ଏହି ସେବାଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ସମୟରେ ସେବାଯାତ୍ରୀମାନେ ସ୍ଥାନୀୟ

0: ସମ୍ପ୍ରଦାୟ ତଥା ଗୋଷ୍ଠୀମାନଙ୍କ ସହିତ ସ୍ୱଚ୍ଛ ଭାରତ ଭଳି ବିଭିନ୍ନ ସେବାଭିତ୍ତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଯାତ୍ରା ଆସନ୍ତା ମାସ 7 ତାରିଖ ପର୍ଯ୍ୟନ୍ତ ଚାଲିବ। ଗତକାଲି ପ୍ରଧାନମନ୍ତ୍ରୀ ଭଦନଗରରୁ ବାରାଣସୀ ଯାଉଥିବା ସେବାଯାତ୍ରୀଙ୍କ ସହିତ ବାର୍ତ୍ତାଳାପ କରି 2047 ସୁଦ୍ଧା ବିକଶିତ ଭାରତ ଗଠନ ଦିଗରେ ସେମାନଙ୍କ ଏହି ଯାତ୍ରା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି। ଏହାଛଡ଼ା ସେବା କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ନେବା ଦିଗରେ ଯୁବବର୍ଗଙ୍କ ଭୂମିକା ଉପରେ ମଧ୍ୟ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି
1: 2047 तक विकसित भारत के निर्माण में हमें युवा शक्ति की बहुत बड़ी भूमिका को

0: ଯୋଗାଇ ଦେବା ଲାଗି ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଆଜି 8 ବର୍ଷ ପୂରଣ ହୋଇଛି। ଏହାଛଡ଼ା ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ମଧ୍ୟ ଆଜି 5 ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ଆରୋଗ୍ୟ ମନ୍ଥନ 2026କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଭାରତର ଡିଜିଟାଲ ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟ ବୀମା ଇକୋସିଷ୍ଟମକୁ ଅଧିକ ସଶକ୍ତ କରିବା ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆରୋଗ୍ୟ ମନ୍ଥନରେ ଆଲୋଚନା କରାଯିବ। ଭାରତ ଯୁକ୍ତରାଷ୍ଟ୍ର ଆମେରିକା ସଶକ୍ତ ପ୍ରତିରକ୍ଷା ଭାଗିଦାରୀକୁ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ସର୍ଗିଓ ଗର୍ଗ ପ୍ରଶଂସା କରିଛନ୍ତି। ଗତକାଲି ରାଜସ୍ଥାନର ମହାଜନ ଫିଲ୍ଡ ଫାୟାରିଂ ରେଞ୍ଜରେ ଚାଲିଥିବା ଭାରତ ଆମେରିକା ମିଳିତ ସାମରିକ ଅଭ୍ୟାସ ଯୁଦ୍ଧାଭ୍ୟାସ 2026କୁ ପ୍ରତ୍ୟକ୍ଷ ଭାବେ ଦେଖିବା ପରେ ଶ୍ରୀ ଗର୍ଗ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହା କହିଛନ୍ତି। ସେ କହିଛନ୍ତି ଦୁଇ ଦେଶର ସାମରିକ ବାହିନୀ ମିଳିତ ଭାବେ କରୁଥିବା ଏହି ଅଭ୍ୟାସ ଅନେକ ପ୍ରଭାବଶାଳୀ। ଦୁଇପକ୍ଷ ସାମରିକ ଅଭ୍ୟାସ ଏହି ସଂସ୍କରଣରେ ପ୍ରତ୍ୟେକ ଦେଶର 600 ଲେଖାଏଁ ଯବାନ ଅଂଶଗ୍ରହଣ କରିଛନ୍ତି। ଏହି ଅଭ୍ୟାସ ଉଭୟ ରାଜସ୍ଥାନ ଏବଂ ଉତ୍ତରାଖଣ୍ଡର ଓଲିଠାରେ ଜାରି ରହିଛି। ଏହି ଯୁଦ୍ଧ ଅଭ୍ୟାସ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ଜାପାନର ଆଇଚି ନାଗୋୟାଠାରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଗତକାଲି ଭାରତ 2 ରୌପ୍ୟ ଏବଂ 3 ବ୍ରୋଞ୍ଜ ପଦକ ପାଇଛି। ମିକ୍ସଡ୍ 4x400 ମିଟର ରିଲେ ପ୍ରତିଯୋଗିତାରେ ମନୁ ଟିଏସ୍, ଉଭମା ଏମ୍ଆର୍, ବିଶାଳ ଟିକେ ଏବଂ ଭିତ୍ୟା ରାମରାଜ ମିଳିତ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି। ମହିଳା 10,000 ମିଟର ବର୍ଗରେ ସୀମା କୁମାରୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗତ 16 ବର୍ଷ ମଧ୍ୟରେ ଏହି ବର୍ଗରେ ଭାରତ ପ୍ରଥମ ଏସିଆ ପ୍ରତିଯୋଗିତା ମେଡାଲ ହାସଲ କରିଛି। ସେହିଭଳି ରୋଷିବିନା ଦେବୀ ଉଷୁ ମହିଳା 60 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ସତନାମ ସିଂ ଓ ସଲମାନ ଖାନ୍ ଡବଲ୍ସ ବର୍ଗରେ ଭାରତ ଲାଗି ପ୍ରଥମ ଥର ପାଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ବନ୍ଧୁକ ଚାଳନାରେ ମିକ୍ସଡ୍ ବର୍ଗରେ ଅନନ୍ତଜିତ ସିଂ ନାରୁକା ଏବଂ ପାରିନାସ ଡାଲିୱାଲ ଅନ୍ୟ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ପଦକ ହାସଲ କରିଥିବା ଖେଳାଳିମାନଙ୍କର ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେବା ସଂକଳ୍ପ ଅଭିଯାନ ଅଧୀନରେ ବାରାଣସୀରୁ ଭଦନଗରକୁ ଯାଉଥିବା ଯାତ୍ରୀମାନଙ୍କ ସହିତ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦେଶର ସୁରକ୍ଷା ଏବଂ କୂଟନୀତି ମଧ୍ୟରେ ସନ୍ତୁଳନ ବଜାୟ ରଖିବା ଉପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ ଏବଂ ନବସୃଜନ ପ୍ରତିଯୋଗିତାର ପ୍ରଥମ ସଂସ୍କରଣକୁ ଆଜି ବେଙ୍ଗାଲୁରୁରେ ଉଦ୍ଘାଟନ କରିବେ ଶିକ୍ଷାମନ୍ତ୍ରୀ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଦ୍ୱାରା ଆଜି ନୂଆଦିଲ୍ଲୀରେ ଉଦ୍ଘାଟିତ ହେବ ଆରୋଗ୍ୟ ମନ୍ଥନ 2026।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ। ବର୍ଣ୍ଣାଳୀରେ ସଂଯୋଗ ବିଷୟ ରହିଛି ସଡ଼କ ସୁରକ୍ଷା ଜୀବନ ରକ୍ଷା। ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନାରେ ଅଛନ୍ତି ରଞ୍ଜନ ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ।

0: ଏମିତି ସକାଳ ଆସୁଥାଏ, କେତେ ଆଶା, କେତେ ସମ୍ଭାବନା, ଆଉ କେତେ କେତେ ସଫଳତାକୁ ନେଇ
1: ସବୁଥିରେ ସଂଯୋଗ ଥାଏ। କେବେ ମହତ ଜନରତ, ଆଉ କେବେ ପରମେଶ୍ୱରଙ୍କର କରୁଣା।
0: ସବୁବେଳେ ଏମିତି ହିଁ ଚାଲେ, ହେଲେ କେତେ ସୁଖ ଥାଏ ଆଉ କେତେ ଦୁଃଖ ବି ଥାଏ।
1: ଏଇ ଦୁଃଖ ସୁଖର ଭେଟ ହିଁ ଜୀବନ।
0: ଜୀବନକୁ ଆମେ ଯେମିତି ଦେଖୁ, ଯେମିତି ଉପଭୋଗ କରୁ, ସେମିତି ଆମକୁ ଆମ ଜୀବନ ତାର ସୁଖ ଦେଇଥାଏ।
1: ଜୀବନ ପ୍ରବାହ ବି କାହାକୁ କେତେବେଳେ କେଉଁଆଡ଼େ ମୁହାଏ ତାହା କେବଳ ସମୟ ହିଁ କହିଥାଏ।
0: ହଁ ଶ୍ରୋତା ବନ୍ଧୁ, ହେଇ ଦେଖୁନାହାନ୍ତି, ପ୍ରତି ଶୁକ୍ରବାର ସକାଳ 7:25ରେ ସେଇ ଗୋଟିଏ ସ୍ୱର ସଂଯୋଗର,
1: ବର୍ଣ୍ଣାଳୀର 7 ସ୍ୱରରୁ ଗୋଟିଏ ସ୍ୱର ସଂଯୋଗ।
0: ସଂଯୋଗ କଥା କହିଲା ବେଳକୁ ଆଖି ଆଗରେ କଳ୍ପନାର ଏକ ସେତୁ ଭାସି ଆସେ, ଯେଉଁଠି ଥାଏ ସମସ୍ୟା ଆଉ ସମାଧାନର କଥା।
1: ଠିକ୍ ସେହିପରି ଆଜି ବି ସଂଯୋଗ ନେଇ ଆସିଛି ଜୀବନ ରକ୍ଷାର ଗୋଟିଏ ସଚେତନତାର ବାର୍ତ୍ତା।
0: ଆଜିର ବିଷୟ ହେଲା
1: ସଡ଼କ ସୁରକ୍ଷା, ଜୀବନ ରକ୍ଷା। ଉପସ୍ଥାପନାରେ ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ଭାଗ୍ୟଲତା।

0: ସଡ଼କ ସୁରକ୍ଷା ଜୀବନ ରକ୍ଷା, ଏହି କଥାଟି ସବୁବେଳେ ପ୍ରତ୍ୟେକ ମନୁଷ୍ୟକୁ ସତର୍କ ତ କରାଏ, ହେଲେ ସତରେ କ'ଣ ଆମେ ସଚେତନ କି?
1: ଏଇ ଯେଉଁ ଧରାବନ୍ଧା ଜୀବନ ଭିତରେ ନିଜକୁ ବାନ୍ଧି ନ ରଖିପାରିବାର ବ୍ୟବସ୍ଥା, ଖୁବ୍ ଶୀଘ୍ର କୌଣସି କାର୍ଯ୍ୟ ହାସଲ କରିବାର ଯେଉଁ ଉଚ୍ଚ ଆଶା ଥାଏ, ତାହା ହିଁ ତ ଅସୁବିଧାର କାରଣ।
0: ଏଇଠି ଆମେ କହୁଛୁ ସଡ଼କ ସୁରକ୍ଷା କଥା।
1: କିଏ ଜାଣେ କେତେବେଳେ କାହାର ଜୀବନ ପ୍ରତି ବିପଦ ଘନେଇ ଆସିବ ନାହିଁ ବୋଲି।
0: ତେଣୁ ବେଳ ହୁଁ ସାବଧାନ ହେଲେ ସବୁ ବିପଦ ଦୂର ହୋଇଥାଏ।
1: ଜୀବନ କେବଳ ଦୁଇ ଦିନର ନୁହେଁ, ଜୀବନ ସତରେ ଅମୂଲ୍ୟ।
0: ମଣିଷର ଜୀବନକୁ ସୁଖମୟ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ କରିବାରେ ସଡ଼କ ପରିବହନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
1: ପୁରାତନ କାଳରୁ ଏଯାବତ୍ ଯଦି ଦେଖିବା, ମନୁଷ୍ୟର ଆବଶ୍ୟକତା ପୂରଣ ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାଏ,
0: ଆଉ ଯାହାର ମାଧ୍ୟମ ହେଉଥାଏ ସଡ଼କ।
1: ଜୀବନର ସଡ଼କ ଯେମିତି ଅଙ୍କା ବଙ୍କା, ଠିକ୍ ସେମିତି ଜୀବନକୁ ସୁରକ୍ଷା ରଖିବା ବି ହୋଇଥାଏ।
0: ଦେଖିଚାହିଁ ଅତି ସତର୍କତାର ସହିତ ଯଦି ଆମେ ଆମ ଦୈନନ୍ଦିନ କାର୍ଯ୍ୟକୁ କରିବା ନାହିଁ, ତେବେ ଜୀବନ ପାଣି ଫୋଟକା ପରି ନଷ୍ଟ ହୋଇଯିବାର ସମ୍ଭାବନା ରହିଛି।
1: ତେଣୁ ତ ସଡ଼କ ସୁରକ୍ଷା ଜୀବନ ରକ୍ଷା, ଏହାକୁ କରିବା ଆମେ ଦୀକ୍ଷା, ଠିକ୍ ନା?
2: ମୋ ନାଁ ହେଉଛି ଡକ୍ଟର ପଙ୍କଜ ଲୋଚନ ମିଶ୍ର, ରିଟାୟାର୍ଡ ରିଡର୍ ଫ୍ରମ୍ ଡିଗ୍ରୀ କଲେଜ ଉମରକୋଟ। ସଡ଼କ ସୁରକ୍ଷା ଆଉ ଜୀବନ ରକ୍ଷା ଉପରେ ଏ ଯୋଉ ନିର୍ଦ୍ଧାରିତ ଗତି ଠାରୁ ଅଧିକ ଗତିରେ ଗାଡ଼ି ଚଲାଇବା, ମୋବାଇଲ ଫୋନ ଗାଡ଼ି ଚଳାଇବା ବ୍ୟବହାର କରିବା, ଟ୍ରାଫିକ ନିୟମ ମାନିବାକୁ କେହି ବାଧ୍ୟ ନୁହନ୍ତି, କେହି ମାନୁନାହାନ୍ତି, ସିଟ୍ ବେଲ୍ଟ ପିନ୍ଧିବା, ହେଲମେଟ୍ ପିନ୍ଧିବା, ଏସବୁ ଯେତେବେଳେ କୁହାଯାଏ, ଲୋକ ଭାବନ୍ତି ଯେ ସରକାରଙ୍କ କିଛି ଏଠି ରହିଛି ସ୍ୱାର୍ଥ, ଆମ ନିଜର ସ୍ୱାର୍ଥ ନାହିଁ। କିନ୍ତୁ ଏସବୁ କରିବାରେ ଯେତେବେଳେ ସରକାର ଦେଖିଲେ ଯେ ବ୍ୟକ୍ତି ମାନୁନାହାନ୍ତି, ଯେମିତି ଆମର ରହିଛି ଏକ୍ସିଡେଣ୍ଟ ଇଜ୍ ଏନ୍ ଏକ୍ସିଡେଣ୍ଟ ନଟ୍ କଜ୍ଡ ବଟ୍ ହ୍ୟାପେନ୍ସ, ଆମେ ଦେଖୁଛୁ ଅସାବଧାନତା ହିଁ ସଡ଼କରେ ବିଭିନ୍ନ ବିପଦ ସୃଷ୍ଟି କରୁଛି। ବର୍ତ୍ତମାନ ସଡ଼କ ଜନିତ ମୃତ୍ୟୁ ଆଉ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି, ପ୍ରତିବର୍ଷ ଦେଖାଯାଉଛି। ଲୋକମାନେ ଏସବୁ ଯେତେବେଳେ ମାନୁନାହାନ୍ତି, ସରକାର ମଧ୍ୟ କ'ଣ କରୁଛନ୍ତି ନା ଫାଇନ୍ ଅର୍ଥଦଣ୍ଡ ଗଣିବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଛନ୍ତି। ଆମେ ଏତେ ସଚେତନତା ପାଇଁ ଏ ଯୋଉ ସଡ଼କ ସୁରକ୍ଷା ପାଇଁ ସପ୍ତାହ, ସଡ଼କ ସୁରକ୍ଷା ସପ୍ତାହ, ସଡ଼କ ସୁରକ୍ଷା ପକ୍ଷ, ସଡ଼କ ସୁରକ୍ଷା ମାସ ସବୁ ମାନୁଛୁ, କିନ୍ତୁ ସଚେତନତା ଯେତେ ପରିମାଣରେ ହେବା କଥା ଲୋକ ସଚେତନ ନୁହନ୍ତି। ମଦ ପିଇ ଗାଡ଼ି ଚଲାଇବା ଏବଂ ତାହେଲେ ଏଭଳି ଏକ ଅଭ୍ୟାସରେ ପରିଣତ ହେଇଗଲାଣି, ପ୍ରତି ଡ୍ରାଇଭର ମଦ ବିନା ସେମାନେ ଗାଡ଼ି ଚଲାନ୍ତି ନାହିଁ। ଏସବୁକୁ କେମିତି କଣ୍ଟ୍ରୋଲ କରାଯାଇପାରିବ, ନିୟନ୍ତ୍ରଣ ରଖାଯାଇପାରିବ, ଏହା ଏକ ବଡ଼ ସମସ୍ୟା ବର୍ତ୍ତମାନ ସୃଷ୍ଟି କରିଛି ସରକାରଙ୍କ ପାଖରେ। ଅଧିକ ଅର୍ଥଦଣ୍ଡ ଦିଆଯାଏ ସେଠି ଧସ୍ତାଧସ୍ତି ହୁଅନ୍ତି, ପୋଲିସ ଆଉ ଡ୍ରାଇଭରଙ୍କ ମଧ୍ୟରେ ବଚସା ହୁଏ, ସେଠି ବିରାଟ ଗଣ୍ଡଗୋଳ ସୃଷ୍ଟି ହୁଏ, ଏହା ବି ଆମେ ଦେଖୁଛୁ। କିନ୍ତୁ କେତେ ଲୋକ ଏଥିରେ ମଧ୍ୟ ଅସ୍ଥିର ହେଇକିରି ସରକାରଙ୍କ ବିପକ୍ଷରେ ବର୍ତ୍ତମାନ ସେ ଅର୍ଥଦଣ୍ଡ ଯାହାକୁ ଦାୟିତ୍ୱ ଦିଆଯାଇଛି ସେମାନଙ୍କ ବିରୁଦ୍ଧରେ ଉଠନ୍ତି, ଆଉ ସେମାନେ ବିଭିନ୍ନ ପ୍ରକାର ଗଣ୍ଡଗୋଳ କରନ୍ତି। ତେଣୁ ମୁଁ ଦେଖୁଛି ସଡ଼କ ସୁରକ୍ଷା ଜୀବନ ରକ୍ଷା, ଯଦି ଆମମାନଙ୍କର ବିପଦରୁ ଆମକୁ ମୁକ୍ତ ରଖିବା ପାଇଁ ଏଭଳି କରାଯାଇଛି, ଆମେ ନିଜେ ବୁଝିବା କଥା ଯେ ସରକାରଙ୍କୁ ଏଠି କିଛି ପାଇବାର ନାହିଁ, ମୋ ଜୀବନକୁ ମୁଁ ରକ୍ଷା କରିବା ଉଚିତ। ତେଣୁ ସଡ଼କରେ ମୁଁ ଯେତେବେଳେ ଯିବି, ଚାଲିବାଠାରୁ ଆରମ୍ଭ କରିକି ଚାଲିବା ବେଳେ ବି ବିଭିନ୍ନ ପ୍ରକାର ବିପଦ ରହିଛି, ଗାଡ଼ି ଚାଳନା କଲାବେଳେ ଡ୍ରାଇଭର ନିଜେ ସଚେତନ ରହେ, ନିର୍ଦ୍ଧାରିତ ଗତିଠାରୁ ଅଧିକ ଗତିରେ ସେ ଗାଡ଼ି ଚଲାଏ, ମୋବାଇଲ ଫୋନରେ କଥା ହୁଏ, ଟ୍ରାଫିକ ନିୟମ ମାନିବା ପାଇଁ ଯଦି ସେ ଠିକ୍ ସମୟରେ ନ ମାନେ, ବାଟେ ଯାହା ଲେଖାଯାଇଛି ତାକୁ ମାନିବା, ସିଟ୍ ବେଲ୍ଟ ପିନ୍ଧିବା, ହେଲମେଟ୍ ପିନ୍ଧିବା, ଏସବୁ ଯଦି ଅସାବଧାନତା ଅବଲମ୍ବନ କରେ, ତେବେ ମୁଁ ଭାବୁଛି ଏ ଯୋଉ ବିପଦ ଦ୍ରୁତ ଗତିରେ ବଢ଼ି ଚାଲିବ, ଏହା କମିବାର ନାହିଁ। ନିଜେ ଯଦି ବ୍ୟକ୍ତି ନିଜ ହୃଦୟ

0: ସଡ଼କ ନିୟମ ମାନିବା ଆମ ଜୀବନକୁ ଆମେ ବଞ୍ଚାଇବା।
1: ହେଲେ କେତେ ଜଣ ବା ଏହି ନିୟମକୁ ପାଳନ କରନ୍ତି?
0: ଅସାବଧାନତା, ଟ୍ରାଫିକ୍ ନିୟମକୁ ଅବମାନନା, ନିଶା ସେବନ କରି ଗାଡ଼ି ଚଲାଇବା, ଆଜିକାଲିର ଯେଉଁ ଗୋଟିଏ ମୁଖ୍ୟ ସମସ୍ୟା ମୋବାଇଲ ଫୋନ୍ ବ୍ୟବହାର କରି ଗାଡ଼ି ଚଲାଇବା, ଏହି କାରଣରୁ ତ ଦୁର୍ଘଟଣା ଘଟିଥାଏ। ଯେଉଁ ଦୁର୍ଘଟଣା କାହାର ପରିବାରକୁ ଭାଙ୍ଗି ଦେଇଥାଏ ତ କାହାର କମ୍ ବୟସରେ ଜୀବନ ଚାଲିଯାଇଥାଏ।
1: ଓଃ, କି ଦାରୁଣ ଦୁଃଖ ସେହି ସମୟ ଯେଉଁଠି ଅସମୟରେ ପରିବାରଟି ଶୂନ୍ୟ ହୋଇଯାଏ।
0: ତେଣୁ ସଡ଼କ ସୁରକ୍ଷା ଜୀବନ ରକ୍ଷା, ଏହି କଥାଟି ଘରୁ ବାହାରିବା ଆଗରୁ ମନରେ ଆଣିବା ଉଚିତ।
2: ମୋ ନାଁ ନିଶାନ୍ତ ପଟ୍ଟନାୟକ, ଆଡଭୋକେଟ୍ ଅଛି, ବର୍ତ୍ତମାନ ହାଇକୋର୍ଟ ପ୍ରାକ୍ଟିସ୍ କରୁଛି। ସଡ଼କ ସୁରକ୍ଷା ଜୀବନ ରକ୍ଷା ଏହା ତ ଗୋଟେ ସ୍ଲୋଗାନ ନାହିଁ, ଏହା ମୁଁ ଭାବୁଛି ଗୋଟେ ସମସ୍ତଙ୍କ ପାଇଁ ଗୋଟେ ମେସେଜ। ଆଉ ବର୍ତ୍ତମାନ ଯଦି ଆମେ ଜୟପୁର କଥା ହେବା, ଜୟପୁର ଡେ ବାଇ ଡେ ପପୁଲେସନ୍ ବଢ଼ୁଛି, ଆପଣ ଦେଖିବେ ଭେରାଇଟି ଲୋକ ଆସୁଛନ୍ତି, ତା ଭିତରେ ଏଣ୍ଟାୟର ଯୋଉ ଆଖପାଖ ଗାଁ ଅଛି ସେମାନେ ବି ନିର୍ଭର ହେଉଛନ୍ତି ଜୟପୁର ଟାଉନକୁ। କିନ୍ତୁ ଆମେ ଯଦି ଦେଖିବା ଟ୍ରାଫିକ୍ ଉପରେ ଯେତେବେଳେ ଆମେ ଆସିବା, କୌଣସି ନା କୋଉଠି ଟ୍ରାଫିକ୍ର ପ୍ରପର ବ୍ୟବସ୍ଥା ନାହିଁ। ଆପଣ ଦେଖିବେ ରାସ୍ତାରେ ଯଦି ଚାଲୁଥିବେ, 30 ଫୁଟିଆ ରାସ୍ତା ଯଦି ଅଛି, ସେଇଠି 15 ଫୁଟିଆ ତ ଆପଣଙ୍କର ଗାଡି ହିଁ ରହିଯାଏ, ଆଉ 5-10 ଫୁଟ ଯୋଉ ରାସ୍ତା ରହେ ସେଇଠି ବି ଲୋକ ସମାନ ସଚେତନ ହେଇକି ଚାଲୁନାହାନ୍ତି। ତ ଏଇ ପ୍ରକାରର ସବୁ ଦେଖିବାକୁ ଗଲାବେଳେ କୋଉଠି ନା କୋଉଠି ଟ୍ରାଫିକ୍ ବହୁତ ଦୁରବସ୍ଥା ଅଛି, ଏବଂ ପୋଲିସ ପ୍ରଶାସନ ବି ମୁଁ ଭାବୁଛି ସେମାନେ ବି କାମ କରୁଛନ୍ତି, କିନ୍ତୁ ଯେହେତୁ ଗୋଟେ ଲିମିଟେଡ୍ ପୋଲିସ ଫୋର୍ସ ଅଛନ୍ତି, ସେମାନଙ୍କ ଦ୍ୱାରା ପସିବଲ ନାହିଁ ଯେ ସବୁ ସଚେତନ ହେଇକି କାମ କରିବ। ତ ପବ୍ଲିକ ହିସାବରେ ଆମର ରେସ୍ପନ୍ସିବିଲିଟି ବହୁତ ରହୁଛି, ଆମେ ଯଦି ସଚେତନ ହେବା, ଆମେ ଆମ ଗାଡ଼ିକୁ ଯଦି ଠିକରେ ରଖିବା, ଆମେ ଯଦି ଜାଣିବା ଯେ ଆମ ଗାଡ଼ି ରହିଲେ ରୋଡ୍ ବ୍ଲକ୍ ହଉଛି, ତ ଡେଫିନେଟଲି ଟ୍ରାଫିକ୍ର ନିୟନ୍ତ୍ରଣ ହେଇପାରିବ। ତ ଏଇସବୁ ଦେଖିବାକୁ ଗଲାବେଳେ ମ୍ୟାଡ଼ାମ୍, କୋଉଠି ନା କୋଉଠି ଟ୍ରାଫିକ୍ ବହୁତ ବିପର୍ଯ୍ୟୟ ଅବସ୍ଥାରେ ଜୟପୁର ଟାଉନ୍ରେ ଅଛି। ମୁଁ କହିବି ଆପଣ ଦେଖିବେ ଡେଲି ଆକ୍ସିଡେଣ୍ଟ ହଉଛି, ତା ସାଙ୍ଗରେ ସବୁଠୁ ବଡ ମାନେ ପ୍ରୋବ୍ଲେମ୍ ହଉଛି ଯେତେବେଳେ ଦେଖିବେ ଆପଣ ଇଲିଗାଲ ଯୋଉ ଗାଡ଼ି ଏନକ୍ରୋଚ୍ କରିଦେଉଛନ୍ତି। ଆପଣ ରାସ୍ତାଘାଟରେ ଯୋଉଠି ବି ଦେଖନ୍ତୁ, କୋଉଠି ଟ୍ରକ୍ ଥାଏ, କୋଉଠି ବସ୍ ଥାଏ, ଆଉ ମନ ଇଚ୍ଛା ଗ୍ୟାରେଜ ଜୟପୁରରେ ଡେଲି ଗୋଟେ ଗୋଟେ ଗ୍ୟାରେଜ ହଉଛି। ତ ଏହା ଦ୍ୱାରା ବି ଟ୍ରାଫିକ୍ କୋଉଠି ନା କୋଉଠି ନିୟନ୍ତ୍ରଣ ବାହାରେ ରହୁଛି। ଯେହେତୁ ଆପଣ ଦେଖିବେ ସ୍କୁଲ ସ୍ପେଶାଲି, ଆପଣ ଯଦି ପାୱାର ହାଉସ ରିଙ୍ଗ ରୋଡ୍ ଆଡ଼େ ଯିବେ, ଆପଣଙ୍କର ଜେଭିଆର ଛକରେ ସେଇଠି ଗୋଟେ ବହୁତ ବଡ ଗ୍ୟାରେଜ ନଗର ହେଲାଣି ଅଟୋ ନଗର, ଆଉ ସେମାନେ ତାଙ୍କ ରାସ୍ତା ଉପରେ ଗାଡ଼ି ରିପେୟାର କରନ୍ତି, ଯାହାଦ୍ୱାରା କି ସ୍କୁଲ ପିଲା ଆସନ୍ତୁ କି ସେଇ ଏରିଆ ଯିବା ଡେରି ଯୋଉ ଯିବା ଆସିବା ଲୋକ କୋଉଠି ନା କୋଉଠି ସଫର ହଉଛନ୍ତି। ତ ଓଭରଅଲ୍ ଆମେ ଦେଖିବାକୁ ଗଲେ କୋଉଠି ନା କୋଉଠି ଜୟପୁରରେ ଟ୍ରାଫିକ୍ ବ୍ୟବସ୍ଥା ବହୁତ ହି ଖରାପ ଅଛି, ଆଉ ପୋଲିସ ପ୍ରଶାସନ ବି ଆକ୍ସନ୍ ନଉଛନ୍ତି, କିନ୍ତୁ ମୁଁ ଭାବୁଛି 2 ଦିନ 3 ଦିନ 4 ଦିନ ସେମାନେ ଆକ୍ସନ୍ ନିଅନ୍ତି, ତାପରେ ସାଇଲେଣ୍ଟ ହେଇଯାନ୍ତି, ପୁରା କଣ୍ଟିନ୍ୟୁଟି ନଥାଏ, ଯାହାଦ୍ୱାରା କି କୋଉଠି ନା କୋଉଠି ପ୍ରୋବ୍ଲେମ୍ ହଉଛି। ରୋଡ୍କୁ ଆମେ ଆସିବା ବହୁତ ଖରାପ ହେଇଗଲାଣି, ଆପଣ ସାଇ ଗଳି କନ୍ଦିରେ ବି ଯୋଉଠି ବି ଯିବେ ବଡ଼ ବଡ଼ ଗାତ ଅଛି, ଡେଲି ଆକ୍ସିଡେଣ୍ଟ ହଉଛନ୍ତି, ପଡୁଛନ୍ତି, ଗାତ ଭରି ଚାଲିଛି, ଆଉ ଗାତକୁ ଗୋଟେ ମାନେ ଲେବଲିଂ କରିବା, ବର୍ଷା ଆସିଲା ତ ସେ ଯୋଉ କଣ୍ଟ୍ରାକ୍ଟର୍ସ ମାନେ ଥାଉଛନ୍ତି ସେମାନେ ଖାଲି ପେଚ୍ ପକେଇବା କାମ କରୁଛନ୍ତି, ଯୋଉଟାକି ବର୍ଷାରେ ପୁଣି ବାହାରି ପଡୁଛି, ତ ରାସ୍ତା ବି ବହୁତ ଖରାପ ହେଇଗଲାଣି। ଆଉ ଯୋଉଠି ପେଭର ବ୍ଲକ୍ ଅଛି, ସେ ପେଭର ବ୍ଲକ୍ ରାସ୍ତା ଅଧିକାଂଶ ଦବିଗଲାଣି, ଯେହେତୁ ସେଠି ଗୋଟେ ଲିମିଟ୍ ଥାଉଛି ଗୋଟେ ୱେଟ୍ କଣ୍ଟ୍ରୋଲର ଗାଡ଼ି, କିନ୍ତୁ ଓଭର ୱେଟ୍ ଗାଡ଼ି ଯାଉଛି। ତ ଓଭରଅଲ୍ ଦେଖିବାକୁ ଗଲେ ରାସ୍ତାଘାଟ ବହୁତ ହି ଖରାପ ହେଲାଣି, କୋଉଠି ନା କୋଉଠି ଲାଷ୍ଟ 2 ବର୍ଷ ରାସ୍ତାଘାଟ ତ ଖାଲି ପେଚ୍ ପକା କାମ ଚାଲିଛି, ପୁଣି ଯୋଉ ଅବସ୍ଥାକୁ ସେଇ ଅବସ୍ଥା। ରାସ୍ତାଘାଟ ଆଉ ଟ୍ରାଫିକ୍ ଯଦି ଆପଣ ଦୂରରେ ଯୋଡ଼ିବେ, ତ ଜୟପୁର ବର୍ତ୍ତମାନ ଗୋଟେ ବହୁତ କ୍ରିଟିକାଲ କଣ୍ଡିସନରେ ଅଛି। ଏଠି ଆପଣ ପ୍ରତ୍ୟେକ ସାଇ ଗଳି କନ୍ଦିରେ ଲୋକ ସଫର ହଉଛନ୍ତି କୋଉଠି ନା କୋଉଠି, ଆଉ ବର୍ଷା ଦିନେ ତ ବହୁତ ସଫର ହଉଛନ୍ତି, କାରଣ ବର୍ଷା ଦିନେ ପାଣି ଜମିକି ଥାଉଛି, ଆମେ ରାସ୍ତା କୋଉଟା ଆଉ ପାଣି କୋଉଠି ଅଛି ଆମେ ଜଣାଇ ପଡ଼ୁନି, ଯାହାଦ୍ୱାରା କି ଆକ୍ସିଡେଣ୍ଟ ବି ବହୁତ ହଉଛି।

0: କଥା ଉଠେ ସଡ଼କ ସୁରକ୍ଷା କେବଳ ସରକାରଙ୍କର କି ନା ଆମ ସମସ୍ତଙ୍କର?
1: ସଡ଼କ ସୁରକ୍ଷା ପ୍ରତ୍ୟେକ ନାଗରିକର ନୈତିକ ଓ ସାମାଜିକ ଦାୟିତ୍ୱ।
0: ସଡ଼କ ସୁରକ୍ଷାର ଅର୍ଥ କ'ଣ ଆମେ କେବେ ବୁଝିଛୁ କି? ସଡ଼କରେ ଯାତାୟତ କରୁଥିବା ପଥାଚାରୀ, ସାଇକେଲ ଚାଳକ, ଦୁଇଚକିଆ ଯାନ ଚାଳକ, କାର୍ ଓ ବସ୍ ଚାଳକ, ବଡ଼ ବଡ଼ ଯାନବାହନର ଚାଳକଙ୍କ ଦୁର୍ଘଟଣାରୁ ସୁରକ୍ଷିତ ରଖିବାର ସମସ୍ତ ବ୍ୟବସ୍ଥାକୁ ସଡ଼କ ସୁରକ୍ଷା କୁହାଯାଏ।
1: ସଡ଼କ ସୁରକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦୁର୍ଘଟଣାକୁ ରୋକିବା, ସୁରକ୍ଷିତ ଯାତାୟତ ସୃଷ୍ଟି କରିବା।
0: ହେଲେ ଏତେ ସବୁ ଉପାୟ ଥାଉ ଥାଉ କାହିଁକି ସଡ଼କ ଦୁର୍ଘଟଣା ହୁଏ?
2: ଆଜ୍ଞା, ମୋ ନାଁ ହେଉଛି ଟୁଲିଆ ମଣ୍ଡଲ, ରାୟଗଡ଼ା ଜିଲ୍ଲା କାଶୀପୁର ଘର। ସଡ଼କ ସୁରକ୍ଷା କାଗଜପତ୍ରରେ ଯାହା ରହୁଛି, ଲୋକେ ସଚେତନ ଆଜି ଯାଏଁ ହେଇନାହାନ୍ତି। ଯଦି ଆମେ କାଶୀପୁର ଦେଖିବା, ପ୍ରତ୍ୟେକ ଦିନ 3-4 ଦୁର୍ଘଟଣା ହେଉଛି। ଆଉ ଯେତେବେଳେ ଆମର ରବିବାର ଭୋଜି ଭାତ ସମୟ, ଶୀତ ଦିନ ହେଲା କି ଆମର ଦଶହରା ହେଲା କି ରଥଯାତ୍ରା ହେଲା, ପାଖାପାଖି 20-25 ଦୁର୍ଘଟଣା ହେଉଛି। ଆଉ ସବୁଥିର ମୁଖ୍ୟ କାରଣ ଆପଣ ଦେଖିବେ, 2 କଥା ହେଇଯିବ। ଗୋଟେ ହେଲା ମଦ। ପ୍ରାୟ ଏଠି ମଦଟା ଗୋଟେ କମନ୍ ହେଇଯାଇଛି। ୟୁଥ୍ ପିଲାମାନଙ୍କୁ କହିଲେ ମଦ ପିଲେ ଗୋଟେ କ୍ରେଜ୍ ଆସୁଛି, ଗୋଟେ ତାଙ୍କ ଷ୍ଟାଟସ୍ ଭାବୁଛନ୍ତି। କିନ୍ତୁ ଯେତିକି ଆକ୍ସିଡେଣ୍ଟ ହେଉଛନ୍ତି, 99% ହେଉଛନ୍ତି ମଦ। ଆଉ ଯଦି ସେମାନେ ହେଲମେଟ୍ ପିନ୍ଧିଥାନ୍ତେ, ହୁଏତ ସେମାନେ ବଞ୍ଚି ଯାଇପାରିଥାନ୍ତେ। ସରକାର ବି ସଚେତନ କରାଉଛନ୍ତି, କିନ୍ତୁ ଗାଁ ଗହଳିରେ ସେମିତି ସଚେତନ ହେଇପାରୁନାହାନ୍ତି। ପ୍ରଥମ କଥା, ସେତେ ପୋଲିସିଂ ସିଷ୍ଟମ୍ ନାହିଁ। ସମସ୍ତେ ଭାବିଛନ୍ତି କ'ଣ କି RTO ଆମକୁ ଚେକ୍ କରିବ, କିଛି ଫାଇନ୍ଟା ଦେଇଦେବ, ଆମେ ବଞ୍ଚିଯିବା, କିମ୍ବା ବାଟରେ ପୋଲିସ ଚେକ୍ ହେଉଛି, ଆମେ ସଠିକି ରହିଯିବା, ଗଳି ବାଟରେ ଆମେ ପଳେଇବା। ଲୋକ ଆଜି ସଚେତନ ହେଇନାହାନ୍ତି। ଲୋକଙ୍କ ମନରେ ସେ ଭୟ ନାହିଁ, ସେ ଫାଇନ୍କୁ ବି ଭୟ ନାହିଁ, କି ଜୀବନ ପ୍ରତି ମଧ୍ୟ ଭୟ ନାହିଁ। ଏମିତିକି ଯୋଉ ଗାଡ଼ି ଚଲାଉଛନ୍ତି, ଶିକ୍ଷିତ ଲୋକ ବି ଦେଖିବେ ଆପଣ, ସେମାନେ ବି ରାତିବେଳା ଯୋଉ ଗାଡ଼ି ଚଲାଉଛନ୍ତି, ହେଡ୍ଲାଇଟ୍କୁ ସମସ୍ତେ ଅପର୍ ମାରିକି ଚଲାଉଛନ୍ତି, ଅପର୍ ଡିପର୍ର ବ୍ୟବହାର ଶିଖୁନାହାନ୍ତି। କାହିଁକି ନା ସେମାନେ ଯୋଉ DL ପାଇଲା ବେଳକୁ ବି ସେମିତି ସେମାନେ ଟ୍ରେନିଂ ନଥାଉଛି, ସେମାନଙ୍କର DL ନାହିଁ, ମଦ ପିଇ ଗାଡ଼ି ଚଲାଉଛନ୍ତି। ଏସବୁ ବହୁତ ଗୁଡ଼ାଏ ସମସ୍ୟା ନେଇକି ଆମର ଦୁର୍ଘଟଣା ହେଉଛି। କାଶୀପୁର ବ୍ଲକରେ ଟିକେ ଅଧିକା ରହୁଛି, କାଶୀପୁର ବ୍ଲକରେ ଟିକିରି ଅକାଶପୁରରେ। ହଁ, ନିର୍ମାଣ ଯେତେବେଳେ ରାସ୍ତା ଗୁଡ଼ିକ ହେଉଛି, ସେ ସମୟରେ ଯୋଉ ବ୍ୟାରିକେଡ୍ ଦେବା କି ସେଠି ଲେଖିବା ଯେ ୱାର୍ଣ୍ଣିଂ ଦେବା ଯେ ସେ ଜାଗାରେ କାମ ଚାଲିଛି ବୋଲିକି, ସେ ଜିନିଷ ମଧ୍ୟ ଦେଖିବାକୁ ମିଳୁନି। ବର୍ଷା ଯେତେବେଳେ ହଉଛି, ସେ ସମୟରେ ଗାଡି ସ୍ଲିପ୍ କରିବା ସମ୍ଭାବନା ବେଶୀ ଥାଉଛି, ସ୍ପିଡ୍ରେ ବ୍ରେକ୍ ମାରିଦେଉଛନ୍ତି ସବୁ ଯେ ଗାଡ଼ି ଯାକ। ଏସବୁ ସମସ୍ୟା ଲାଗି ରହିଛି କାଶୀପୁର ବ୍ଲକରେ। ଦେଖନ୍ତୁ, ଆଜିକାଲି ବାଇକ୍ ଚଲାଇବାରେ ବାଇକ୍ ଗୁଡ଼ିକ ପାଇଁ ସବୁବେଳେ ରାସ୍ତା ପିଚୁ ହେଇଗଲାଣି, କିନ୍ତୁ କ'ଣ ହେଉଛି, ଗୋଟେ ସମସ୍ୟା, ଛୋଟିଆ ମୋଟିଆ ଯଦି ଗୋଟେ 4 ଘର ଅଛି ଗାଁରେ, ତ ଗୋଟିଏ ହମ୍ପସ ତିଆରି କରିଦେଉଛନ୍ତି ଗାଁ ଗାଁରେ। ଯୋଉ ହମ୍ପସ ହେଲା ପରେ ସେଠି ଗୋଟେ ହ୍ୱାଇଟ୍ ସିଗ୍ନାଲ ଦେବା କି ହମ୍ପସ ବୋଲି ଆଗରୁ ଗୋଟେ ଇଣ୍ଡିକେଟ୍ କରିବା, ଏଇଟା ଗୋଟେ ବଡ଼ ସମସ୍ୟା ହେଉଛି। ତେଣୁ ଯେତିକି ଆକ୍ସିଡେଣ୍ଟ ହେଉଛନ୍ତି ରାସ୍ତାରେ, ପୁରା ହମ୍ପସ ପାଇଁ ବହୁତ ଦୁର୍ଘଟଣା ହେଉଛନ୍ତି। ହମ୍ପସ ଯାକ ତ ସେ ପୋଲ ଖମ୍ବାର, ଇଲେକ୍ଟ୍ରିକ ପୋଲ ଖମ୍ବା ଯାକ କାଟିକି ପକେଇ ଦେଉଛନ୍ତି। ଆପଣ କାଶୀପୁରର ଯଦି ରାୟଗଡ଼ା ଯିବେ, ଆପଣ ରାପଣା ଭିତରେ 80-100 ହମ୍ପସ ପାଇବେ ଆପଣ। ଏଇ ଯେତିକି ମେନ୍ ରୋଡ୍ର ଦୁର୍ଘଟଣା, ହମ୍ପସ ଅଛି, କାରଣ ଲୋକ ଜାଣିପାରୁନାହାନ୍ତି, ଅନ୍ଧାର ଦୁଶୁଛି, ରାସ୍ତା ଜଣାପଡ଼ୁନି, ଷ୍ଟ୍ରିଟ୍ ଲାଇଟ୍ର ବ୍ୟବସ୍ଥା ନାହିଁ। ରାସ୍ତା ଦୁଇ କଡ଼ରେ ପାର୍କିଂ ଯୋଉ କାର୍ ଯାକ ପର୍ସନାଲ କାର୍ ରଖୁଛନ୍ତି, ରଖିଦେଉଛନ୍ତି। ଦୁଇ ସାଇଡ୍ ଚାପି ହେଇଗଲା ପରେ ମଝି ରାସ୍ତାରେ ଆପଣ ଯିବେ, ମଝି ରାସ୍ତାରେ ଆପଣଙ୍କ ସେପଟରୁ କିଏ ଆସୁଛି ଜଣାପଡ଼ୁ ନାହିଁ। ଏଇଟା ଗୋଟେ ବଡ଼ ସମସ୍ୟା, ଦୁର୍ଘଟଣାର ବହୁତ ସମସ୍ୟା ସିଧା ହୁଏ। ଟିକିରି ଟାଉନ୍ ହେଲା କି ରାୟଗଡ଼ା ଟାଉନ୍ ହେଲା, ଏ ଯୋଉ ବେଆଇନ ପାର୍କିଂ ଯୋଉ କରୁଛନ୍ତି, ତାର ଗୋଟେ ବ୍ୟବସ୍ଥା କରିବା କଥା ଟିକେ। ତ NH ରାସ୍ତା କି SH ରାସ୍ତା ପ୍ରାୟ ଚଉଡ଼ା ହେଇଗଲାଣି, ପୂର୍ବ ଭଳିଆ ନାହିଁ ରାସ୍ତା ହେଲାଣି। କିନ୍ତୁ ଗାଁ ଗହଳି ଯୋଉ ରାସ୍ତା ହେଉଛି, ପ୍ରାୟ ରାସ୍ତା 2 ସଂକୀର୍ଣ୍ଣ ହେଇଯାଉଛି। ଆଉ ଯୋଉ ରାସ୍ତା ଯାକ ବି ହେଉଛି, କ'ଣ ହେଉଛି, ରାସ୍ତାକୁ ପାଣି ମାଡ଼ି ଆସୁଛି, ଏଇଟା ଗୋଟେ ବି ଦୁର୍ଘଟଣା କାରଣ। ଡ୍ରେନେଜ୍ ବ୍ୟବସ୍ଥାରେ ଠିକ୍ ହେଇପାରୁନାହିଁ। ଆଉ ରାସ୍ତା ଗୁଡ଼ିକ ମଧ୍ୟ ଆଗରେ କ'ଣ କି, ବର୍ତ୍ତମାନ ଯୋଉ ରାସ୍ତା ଗୁଡ଼ିକ ଅଛି, 3-2 ବି ଯାଉନାହିଁ, ସେ ପିଚୁ ଯାକ ଉଠିଯାଉଛି। ଇଏ ବି ଗୋଟେ, ଯେତେବେଳେ ବଜ୍ରି ଯାକ ବାହାରୁଛି, ବ୍ରେକ୍ ମାରିଲେ ଆପଣ ପାଣି ପଟରେ ସ୍ଲିପ୍ ହେଉଛି, ସେ ବି ଗୋଟେ ପଏଣ୍ଟ ରହୁଛି। ହଁ, ଦେଖନ୍ତୁ, ସଡ଼କ ସୁରକ୍ଷା ଯଦି ଆମେ କହିବା, ଆମେ ପ୍ରଥମେ ଜନସାଧାରଣ ଆମେ ସଚେତନ ହେବାକୁ ପଡ଼ିବ। ଯେହେତୁ ଦୁର୍ଘଟଣା ହେଲେ ଆମେ ବିନା ହେଲମେଟ୍ରେ ଆମେ ଚଲାଉଛୁ, ବିନା ସିଟ୍ ବେଲ୍ଟରେ ଚଲାଉଛୁ, ଅନ୍ୟ ଗାଡ଼ିକୁ ଆମେ ଅପର୍ ମାରିକି ଚଲାଇବା, ଆଉ ଗୋଟେ ବାଇକ୍ ଅଛି, ଏସବୁ ଯାକ ଆମେ ସମସ୍ତେ ଯଦି ସଚେତନ ହେବା, ଆମେ ଖାଲି ପୋଲିସକୁ, RTOକୁ କି ଫାଇନ୍କୁ ନ ଡରିକି ଆମେ ସମସ୍ତେ ଯଦି ସଚେତନ ହେବା, ଜଣେ ଜଣଙ୍କର ଜୀବନ ବଞ୍ଚାଇବା ପାଇଁ ଚାହିଁବା, ନିହାତି ଭାବରେ ଏଇଟା ଗୋଟେ ସମାଜରେ ଗୋଟେ ସୁସ୍ଥ ସମାଜ ଆମେ ଗଠିତ କରିପାରିବା।

0: ଗୋଟିଏ ପ୍ରସିଦ୍ଧ କଥା ଅଛି, ଦ୍ରୁତଗତି ମହାବିପତ୍ତି।
1: ଅତ୍ୟଧିକ ବେଗରେ ଗାଡ଼ି ଚଲାଇଲେ ଗାଡ଼ି ଚାଳକ ହଠାତ୍ ସୃଷ୍ଟି ହେଉଥିବା ପରିସ୍ଥିତିକୁ ସାମ୍ନା କରିପାରେ ନାହିଁ। ରାସ୍ତାରେ କେଉଁଠି ଖାଲ ଅଛି, କେଉଁଠି ଢିପ ଅଛି, ତାହାର କଳନା କରିପାରେ ନାହିଁ।
0: ବିଶେଷ କରି ବର୍ଷାଦିନ କଥା ତ ନ କହିବା ଭଲ। ବର୍ଷାଦିନେ ଯଦି ଗାଡ଼ି ଚାଳକ ସତର୍କତା ଅବଲମ୍ବନ କରିନଥାଏ, ତେବେ ଜୀବନ ଯିବାର ସମ୍ଭାବନା ଥାଏ।
1: ସ୍ପିଡ୍ ଥ୍ରିଲ୍ସ ବଟ୍ କିଲ୍ସ। ବେଗଗାମୀ ଗାଡ଼ି ସବୁବେଳେ ବିପଦକୁ ନେଇ ହିଁ ଚାଲିଥାଏ।
0: ଟ୍ରାଫିକ୍ ନିୟମକୁ ଯଦି ଆମେ ମାନିବା ନାହିଁ, ତେବେ ଅନ୍ୟର ଜୀବନ ବିପଦରେ ପଡ଼ିବ ତା ନୁହେଁ, ବରଂ ଆମର ଜୀବନ ବି ଚାଲିଯିବ।
1: ଆଜିକାଲି ଯାହାକୁ ଦେଖ ହାତରେ ମୋବାଇଲ ଫୋନ୍ ଆଉ ସାଙ୍ଗରେ ଗାଡ଼ି ମୋଟର।
0: ଆମେ ଯେତେ ସୌଖୀନ ଜୀବନ ଅତିବାହିତ କରୁଛୁ, ସେତିକି ପରିମାଣରେ ନିଜ ଜୀବନକୁ ଜଳାଞ୍ଜଳି ଦେଉଛୁ।
1: ଜୀବନ ଦୁଇ ଦିନର ନୁହେଁ, କେଡ଼େ ପୁଣ୍ୟ ବଳରେ ଏହି ଜୀବନକୁ ଆମେ ପାଇଛୁ। ତେଣୁ ଜୀବନର ରକ୍ଷା ହେଉଛି ଆମର ଦାୟିତ୍ୱ।
0: ଯଦି ସଡ଼କ ସୁରକ୍ଷା ରହିବ, ତେବେ ଆମ ଜୀବନ ବି ସୁରକ୍ଷା ହୋଇପାରିବ। ଯେମିତିକି
2: ମୋ ନାଁ ସସ୍ମିତା ସିଂଲାଲ, ମୁଁ ଜଣେ ସମାଜସେବୀ ଆଉ ମୁଁ ଆମର ଡିଷ୍ଟ୍ରିକ୍ଟ ହ୍ୟୁମାନ ରାଇଟ୍ସ କମିଶନର ଡିଷ୍ଟ୍ରିକ୍ଟ ପ୍ରେସିଡେଣ୍ଟ। ସଡ଼କ ସୁରକ୍ଷା ଜୀବନ ରକ୍ଷା କହିଲେ ଆମ ଜୀବନଟା ମାନେ ସବୁବେଳେ ଆମେ ସାଙ୍ଘାତିକରେ ପକେଇବା କଥା ନାହିଁ। କାହିଁକି ମାନେ ଆମେ ଟ୍ରାଫିକ୍ ନିୟମ ମାନିବାକୁ ପଡ଼ିବ, ହେଲମେଟ୍ ୟୁଜ୍ କରିବାକୁ ପଡ଼ିବ, ତାପରେ ଆମେ ଯେତେବେଳେ ହର୍ବର୍ରେ ବାହାରୁଛୁ ଘରୁ ମାନେ କମ୍ ସମୟରେ ଆମେ ପହଞ୍ଚିବାକୁ ସବୁ ଜିନିଷର ଚେଷ୍ଟା କରୁଛୁ। ଯେହେତୁ ମୁଁ ଗୋଟେ ସ୍ତ୍ରୀ, ମୋ ଉପରେ ଘରର ବି ବର୍ଡନ୍ ଅଛି, ବାହାରର ବି ଅଛି, ସବୁ ଜିନିଷ ଅଛି। ମୁଁ ସବୁବେଳେ ନିଜକୁ ଚେଷ୍ଟା କରେ ଯେ କେମିତି ମୁଁ ଆଗରୁ 5 ମିନିଟ୍ ଆଗରୁ ଘରୁ ବାହାରିକି ଠିକ୍ ସମୟରେ ପହଞ୍ଚିବି, ଯେହେତୁ କି ଘରର ସବୁ ଜିନିଷ ମୋ ଉପରେ ନିର୍ଭର କରେ। ଆମେ ଯଦି ଟ୍ରାଫିକ୍ ନିୟମକୁ ମାନିବା, ତାପରେ ଆମେ ହେଲମେଟ୍ ୟୁଜ୍ କରିବା, ରାସ୍ତାରେ ଯଦି ଆମେ ଗାଡ଼ି ଚଲେଇବା, ମାନେ ମୁଁ ଭାବୁଛି ଆମର ସେମିତି କିଛି ଅସୁବିଧା ହେବ ନାହିଁ। ଆଉ ଗୋଟେ ମୁଁ ଗୋଟେ ନିବେଦନ କରୁଛି ଆମର କଣ୍ଟ୍ରାକ୍ଟର ଭାଇମାନଙ୍କୁ, ଯେଉଁମାନେ କି ଶୀଘ୍ର ଶୀଘ୍ର କାମ ସାରିବା ହର୍ବର୍ରେ ରାସ୍ତା କାମ ଠିକ୍ ଭାବେ କରୁନାହାନ୍ତି। କୋଉଠି ଖାଲ ଥାଉଛି, କୋଉଠି ଢେପ ଥାଉଛି, ଆମେ ମାନେ ବି ବର୍ଷା ଦିନ ସ୍କୁଟି ଚଲେଇବା ଟାଇମ୍ରେ ଆମେ ଜାଣିପାରୁନୁ ଯେ କୋଉଠି ଖାଲ ଅଛି, କୋଉଠି ପାଣି ଅଛି, ଯେହେତୁ କି ବହୁତ ଗୁଡ଼ା ଆକ୍ସିଡେଣ୍ଟ ହେଉଛି। ସେଥିପାଇଁ ମୁଁ ଏମାନଙ୍କୁ ନିବେଦନ କରୁଛି, ଟାଇମ୍ ଅଧିକ ନିଅନ୍ତୁ କିନ୍ତୁ ଭଲ କାମ କରନ୍ତୁ। ସେମାନେ କ'ଣ କରୁଛନ୍ତି, ନିଜର ସୁବିଧା ହିସାବରେ ବହୁତ ଗୁଡ଼ାଏ କାମ ନେଇଯାଇକି କମ୍ ସମୟରେ ସେମାନେ ଫୁଲଫିଲ୍ କରିବାକୁ ଚେଷ୍ଟା କରୁଛନ୍ତି। ଏଇଟା ଗୋଟେ ବହୁତ ଆକ୍ସିଡେଣ୍ଟ ହେବାର ମେନ୍ ରିଜନ୍ଟା ରହିଯାଉଛି। ଗୋଟେ ଦୁଇ ଦିନ ଯଦି କଣ୍ଟିନ୍ୟୁସ୍ ବର୍ଷା ପଡ଼ିଲା ମାନେ ରାସ୍ତା ଗୁଡ଼ାକ ଗାତ ହେଇଯାଉଛି, କପଟରୁ ସିମେଣ୍ଟ ବାହାରି ପଡ଼ୁଛି, ବାଲି ବାହାରି ପଡ଼ୁଛି, ଗୁଡ଼ି ବାହାରି ପଡ଼ୁଛି, ଦେଖିଲା ବେଳକୁ ପୁରା ଗାତ ହେଇକି ବଡ଼ ବଡ଼ ଖାଲ ହେଇଯାଉଛି ରାସ୍ତା ମଝିରେ, ଯୋଉଟାକି ଆମେ ଗାଡ଼ିରେ ଗଲା ଟାଇମ୍ରେ ଆମେ ଜାଣିପାରୁନୁ କୋଉଠି ଖାଲ ଅଛି, ଆମେ ନେଇ ଗାଡ଼ିଟା ସେ ଭିତରେ ପଶିଯାଉଛି, ଯେହେତୁ କି ଆମମାନେ ଆକ୍ସିଡେଣ୍ଟର ଶିକାର ହଉଛୁ। ଏବେ ଆମର ଜୟପୁରର ଦେଖିବାକୁ ଗଲେ ମେନ୍ ହେଉଛି ଆମ ମାର୍କେଟ ଯିବା ରାସ୍ତାଟା ଗୋଟେ ହେଇଯାଉଛି, ଯେଉଁଥିପାଇଁ କି ପୂଜାପାତି ସମୟରେ ସମସ୍ତେ ଗୋଟେ ଟାଇମ୍ରେ ଯିବା ଆସିବା କରନ୍ତି। ପରିବା କିଣିବାକୁ ଗଲେ ସେଇ ଗୋଟେ ରାସ୍ତା, ତାପରେ ଆମେ ଲୁଗା ଦୋକାନ ଗଲେ ବି ସେ ସେମ୍ ରାସ୍ତାରେ ଯିବାକୁ ପଡ଼ୁଛି, ଯେହେତୁ କି ଆମର ବହୁତ ଗହଳି ହେଇଯାଉଛି ସେ ଟାଇମ୍ରେ। ଯଦି ତାର କିଛି ବ୍ୟବସ୍ଥା ଯଦି ଆମର କରିଥାନ୍ତେ, ମାନେ ମୁଁ ଭାବୁଛି ଆମର ଜୟପୁରବାସୀ ବହୁତ ଉପକୃତ ହେଇଥାନ୍ତୁ। ଏମିତି ଯଦି ଆମେ ଠିକ୍ ରୂପରେ ସବୁ ଜିନିଷ କରିବା, ତାହେଲେ ଆମ ସଡ଼କ ସୁରକ୍ଷା ହେଇଥାନ୍ତା, ଆମ ଜୀବନକୁ ବି ଆମେ ବିପଦରେ ପକେଇ ପାରିନଥାନ୍ତୁ। ଏବେ ଜୟପୁର ସହରଟା ଏମିତି ହେଇଗଲାଣି, ବାହାରୁ ଅନେକ ଲୋକ ଆସି ଏଇଠି ଆମର ବସବାସ କଲେଣି, ଆଉ ଏଇଟା ଗୋଟେ ଏବେ ବିଜନେସର ଗନ୍ତାଘର ହେଇଯାଇଛି। ବାହାରୁ ଲୋକ ଆସିକି ସେ ଏଇଠି ବିଜନେସ୍ କରିକି ସେମାନେ ନିଜର ଏଷ୍ଟାବ୍ଲିଶମେଣ୍ଟ କରିସାରିଲେଣି, ଯେହେତୁ କି ଗହଳି ହେବା

ଦ୍ୱାରା ଆମକୁ ରାସ୍ତା ବି ବହୁତ ଦରକାର ପଡୁଛି। ଦୋକାନ ବଜାର ରାସ୍ତା ଉପରକୁ ଆସିଲାଣି, ଯୋଉ ଦ୍ୱାରା କି ଆକ୍ସିଡେଣ୍ଟ ହଉଛି। ସେଥିପାଇଁ ଆମକୁ କିଛିଟା ରାସ୍ତା ଆମକୁ ସୁରକ୍ଷା ଦରକାର। ଶେଷରେ ମୁଁ ଏତିକି ହିଁ କହିବାକୁ ଚାହୁଁଛି, ଆମ ଜୀବନଟା ଆମ ହାତରେ ଅଛି। ଆମେ ଯଦି ଆମେ ନିଜେ ସୁରକ୍ଷିତ ଭାବରେ ଆମେ ଗାଡି ଚଲେଇବା, ରାସ୍ତାରେ ଯିବା, ମାନେ ଆମ ଜୀବନଟାକୁ ଆମେ ସୁରକ୍ଷିତ କରିପାରିବା, ଯଦ୍ୱାରା କି ଆମେ ଆମର ପରିବାରକୁ ମଧ୍ୟ ସୁରକ୍ଷିତ ରଖିପାରିବା। ସେଥିପାଇଁ ମୁଁ ସମସ୍ତଙ୍କୁ ନିବେଦନ କରୁଛି, ଟ୍ରାଫିକ ରୁଲ ମାନନ୍ତୁ, ହେଲମେଟ ୟୁଜ୍ କରନ୍ତୁ, ନିଜ ଜୀବନକୁ କେବେ ବି ଅସୁରକ୍ଷିତ ରଖିକି ଶୀଘ୍ର ଯିବାକୁ ଚେଷ୍ଟା କରନ୍ତୁ ନାହିଁ।

0: ଯଦି ଆମ ପିଲାମାନଙ୍କ କଥା ଚିନ୍ତା କରିବା, ତେବେ ଆମ ପିଲାଙ୍କର ଆଦର୍ଶ ହେଉଛି ଆମେ ନିଜେ, ଅର୍ଥାତ୍ ଆମେ ଅଭିଭାବକମାନେ।
1: ଯଦି ପ୍ରତି ଅଭିଭାବକ ସଡ଼କ ନିୟମ ପାଳନ କରନ୍ତି, ତେବେ ପିଲାମାନେ ମଧ୍ୟ ତାହା ଶିଖିବେ ଏବଂ ସଡ଼କ ସୁରକ୍ଷା ନିୟମ ନିଶ୍ଚୟ ପାଳନ କରିବେ।
0: ଆମର ଆଉ ଗୋଟିଏ ସଚେତନତା, ଗୋଟିଏ ଜୀବନର ସୁରକ୍ଷା।
1: ସଡ଼କ ସୁରକ୍ଷା କେବଳ ନିୟମର ବିଷୟ ନୁହେଁ, ଏହା ମାନବିକତାର ଏକ ପ୍ରମାଣ।
0: ଜଣ ଜଣ କରି ଯଦି ପ୍ରତିଜଣ ସଡ଼କ ସୁରକ୍ଷା ନିୟମକୁ ପାଳନ କରିବା, ତେବେ ସମସ୍ତେ ସଡ଼କ ସୁରକ୍ଷା ନିୟମ ପାଳନ କରିବେ।
1: ଆମେ ଯଦି କିଛି ସରଳ ନିୟମ ନିୟମିତ ଭାବେ ପାଳନ କରିବା, ତେବେ ସଡ଼କ ଦୁର୍ଘଟଣାକୁ ରୋକିପାରିବା ଏବଂ ଆମ ଜୀବନକୁ ବଞ୍ଚାଇ ପାରିବା। ଏଇ ଯେମିତିକି
2: ସରକାର ଚାକିରି, ସରକାର ଚାକିରି କାର୍ଯ୍ୟରତ ହୋଇ ଲୋକଙ୍କୁ ସଚେତନ କରାଯାଉଛି। ସବୁବେଳେ ଟ୍ରାଫିକ ଉପରେ ଆସିଲେ, ରାସ୍ତା ଉପରେ ଆସିଲେ ହେଲମେଟ ପିନ୍ଧିବେ, କୌଣସି ପ୍ରକାର ନିଶାଦ୍ରବ୍ୟ ସେବନ କରିବେ ନାହିଁ, ଆଉ ରାସ୍ତାର ବାଁ କଡ଼ ଚାଲିବା ପାଇଁ ସମସ୍ତଙ୍କୁ ସଚେତନ ଦିଆହଉଛି, ଆଉ ଟ୍ରାଫିକ ନିୟମ ମାନିବାକୁ କହୁଛି। ତା ମାନେ କ'ଣ, ଯେଉଁ ଜାଗାରେ ଆମର ଟ୍ରାଫିକ ରହୁଛନ୍ତି, ଆମ ଟ୍ରାଫିକ କନଷ୍ଟେବଲ ରହୁଛନ୍ତି, କିମ୍ବା ଟ୍ରାଫିକ ବଡ଼ ବଡ଼ ସହରରେ ଟ୍ରାଫିକ ଅଫିସର ରହୁଛନ୍ତି, ବିନା ହୁକୁମରେ ମଧ୍ୟ ଆମର ଟ୍ରାଫିକ ନିୟନ୍ତ୍ରଣ ହେଇପାରୁଛି, ଯେଉଁଟାକି ଲାଇଟ୍ ମାଧ୍ୟମରେ କରାଯାଉଛି। ଆମର ତିନି ଗୋଟି ଲାଇଟ୍ ଲାଗିଥାଉଛି, ସେ ଲାଇଟ୍ ଗୁଡ଼ାକ ଅବଜର୍ଭ କରାଯାଉଛି ଯେ କେଉଁ ଲାଇଟ୍ରେ ଆମେ ରହିବା, କେଉଁ ଲାଇଟ୍ରେ ଆଗକୁ ବଢ଼ିବା, ଏଇ ଜିନିଷ ନିଜେ ଦାୟିତ୍ୱବାନ ହେଇକି ଦେଖିବାର ଅଛି, ଯେଉଁଟାକି ଟ୍ରାଫିକ ପହଞ୍ଚିବା ପୂର୍ବରୁ। ତାପରେ ଆମେ ଟ୍ରାଫିକ ଲାଇଟ୍ ଉପରେ ଆମେ ନିୟନ୍ତ୍ରଣ କରି ଆମେ ନିଜେ ନିଜକୁ ନିୟନ୍ତ୍ରଣ କରି ଆମେ ଯିବାକୁ ପଡ଼ିବ। ତାକୁ ଅପମାନ କଲେ ସରକାରଙ୍କ ଅନୁଯାୟୀ ଦଣ୍ଡବିଧାନ ମଧ୍ୟ କିଛି ଅଛି, ନୀତି ନିୟମ ଅଛି। ଆଜ୍ଞା, ଛୋଟ ଛୁଆଙ୍କ ପାଇଁ ଗାଡ଼ିର କିଛି ମେସିନ୍ ଉପରେ, ଇଞ୍ଜିନ୍ ଉପରେ ତାର ଲିମିଟ୍ ଅଛି, ଯାହା ସାଧାରଣ ଭାବରେ ତ ଗାଡ଼ି ଚଲାଉଛନ୍ତି, ଯେଉଁମାନେ ବେତର୍ତ୍ତି ବି ଗାଡ଼ି ଚଲାଉଛନ୍ତି ସେମାନେ ତାର ମାନେ ଯଦି ଗାଡ଼ି ଚଲାଉଛନ୍ତି ତ କୌଣସି ପ୍ରକାର ଘଟଣା ଦୁର୍ଘଟଣା ଘଟିବ ତାହା ସେମାନଙ୍କର ସେନ୍ସ ନଥାଏ, ଯେଉଁମାନେ କି ମଦ ନିଶାରେ ବ୍ୟସ୍ତରେ ଚଲାଇ ଥାଉଛନ୍ତି। ଯେଉଁମାନେ ସାଧାରଣ ଭାବେ ଚଲାଉଛନ୍ତି ସେମାନେ ନିଜର ନିୟନ୍ତ୍ରଣ ରଖୁଛନ୍ତି, ଆଉ ଛୋଟ ଛୁଆକୁ ଯେତେବେଳେ ଗାଡ଼ି ଦେଉଛନ୍ତି ତାଙ୍କର କିଛି ଲିମିଟ୍ ଅଛି। ଆଉ ମଟର ସିସି କେତେ ନେବ, ଆମର ଯେମିତି ବୁଲେଟ୍ କୁହନ୍ତୁ 356 କୁହନ୍ତୁ, କାର ଗୁଡ଼ାକ ହେଭି ଭେହିକଲ ଗୁଡ଼ାକ ଅଛନ୍ତି, କିନ୍ତୁ ଛୋଟ ଛୁଆକୁ ଆମେ ଯଦି ଦେବା ଗାଡ଼ି ତାହେଲେ ନିଶ୍ଚିତ ଭାବରେ ତା ଦୁର୍ଘଟଣା ଘଟିବାର ବୋଲି ଆମେ ଆଶା ରଖିବା କଥା। ତାକୁ ଚିନ୍ତା କରି ଆମେ ଛୋଟ ଛୁଆକୁ ଗାଡ଼ି ଦେବା କଥା ନୁହଁ। ଗାଡ଼ି ବେଗ ଅନୁସାରେ ଆପଣ ଦେଖନ୍ତୁ, ଛୋଟ ଛୁଆଙ୍କର ଗାଡ଼ି ଛୋଟ ଆଜିକାଲି ବାହାରିଛି ଇଭି ଗୁଡ଼ାକ ଇଲେକ୍ଟ୍ରିକ ଭେହିକଲ୍ସ, ଆପଣ ସେଇଟା 60 ଯୋର ହେଉଛି ତାର ସିସି, ସେତିକି ଭିତରେ ହିଁ ତାଙ୍କୁ ରଖିବାକୁ ପଡ଼ିବ। ଆଉ ବଡ଼ ଗାଡ଼ି ଗୁଡ଼ାକ ଯେଉଁମାନେ ଜେନେରାଲି ସାଧାରଣ ଭାବରେ ବୟସ ପ୍ରାପ୍ତ ଲୋକ ଚଲାଉଛନ୍ତି ସେମାନଙ୍କ ପାଇଁ ତ ଅଧିକ ରହୁଛି। ଆଉ ବିନା ଲାଇସେନ୍ସରେ ଗାଡ଼ି ବାହାରକୁ କାଢ଼ିବା କଥା ନାହିଁ, ଆଉ ବିନା ଲାଇସେନ୍ସରେ ଆମେ ଗାଡ଼ି ଚଲାଇବା ନାହିଁ, ଯଦ୍ୱାରା କି ଅପରାଧ ହୋଇଥାଏ। ରାସ୍ତାରେ ତ ସାଧାରଣତଃ ସମସ୍ତେ ଯିବା ଆସିବା କରିବା କଥା, କିନ୍ତୁ ନିଶାଦ୍ରବ୍ୟ ଆଉ ବେତର୍ତ୍ତିବ ଗାଡ଼ି ଚଲାଇକି ଯେଉଁମାନେ ଯାଉଛନ୍ତି ଆଇନ ଅନୁସାରେ ଦଣ୍ଡର ବିଧାନ ଅଛି, ଯଦ୍ୱାରା କି ସେମାନେ 100 ଟଙ୍କା, 50 ଟଙ୍କା, 500 ଟଙ୍କା, 1000 ଟଙ୍କା, 5000 ପର୍ଯ୍ୟନ୍ତ ଫାଇନ୍ ଦେବାକୁ ପଡ଼ିଥାଏ। ଯେଉଁମାନେ ହେଲମେଟ୍ ପିନ୍ଧନ୍ତି ସେମାନଙ୍କ ପାଇଁ, ଯେଉଁମାନେ ନିଶାଦ୍ରବ୍ୟ ଚଲାଉଛନ୍ତି ସେମାନଙ୍କ ପାଇଁ, ଯେଉଁମାନେ 2-3

ଅଧିକ ଚଲାଉଛନ୍ତି ମୋଟରସାଇକେଲରେ ଟୁ ହ୍ୱିଲରରେ, ସେମାନଙ୍କ ପାଇଁ ଅଛି। ଆଉ ଯେଉଁମାନେ ଯିବା କଥା ଯଦି କିଛି ମାନେ ଛୋଟ ଛୋଟ ପିଲାମାନେ ଧରି ଯାଉଛନ୍ତି ମାର୍କେଟ ବଜାର ଯାଉଛନ୍ତି କିମ୍ବା ମେନ୍ ରୋଡ୍ ଯାଉଛନ୍ତି, ନ୍ୟାସନାଲ ହାଇୱେ ଯାଉଛନ୍ତି, ତା ପାଇଁ ଫୁଟପାଥ ଯୋଉଟାକି ପଦଚଲା ରାସ୍ତା ଗୁଡ଼ ଅଛି ସେ ଜାଗାରେ ସେମାନେ ଯିବା କଥା। ଯେଉଁମାନେ ଦୁର୍ଘଟଣା କରୁଛନ୍ତି ସେମାନଙ୍କର ଦଣ୍ଡବିଧାନ ତ ଅଛି ନିଶ୍ଚିତ ଭାବରେ, କିନ୍ତୁ ତା ପୂର୍ବରୁ ସଚେତନ ହେଇକି ଆମେ ଗାଡି ଚଲାଇଲେ ସବୁଠୁ ଭଲ। ନିଶ୍ଚିତ କଥା ଆମେ ଗୋଟେ ସ୍ୱାଗତ କରିବି ସମସ୍ତଙ୍କୁ, ଯେ ଆମେ ଘରୁ ବାହାରିବା ଯେମିତି ଆଉ ଘରେ ପହଞ୍ଚିବାର ଦାୟିତ୍ୱ ଆମ ପାଖରେ ରହିବା କଥା। ଘରୁ ବାହାରିବା, ଗାଡି କାଢିବା, ଚିନ୍ତା କରିବା, ହେଲମେଟ ପିନ୍ଧିବା, ଯିଏ ପଛରେ ବସୁଛନ୍ତି ସେମାନଙ୍କର ହେଲମେଟ ପିନ୍ଧିବାର ଅଭ୍ୟାସ ଦେବା, ଆଉ ଯୋଉଟାକି ଜୀବନ ରକ୍ଷାରେ ଆମକୁ ସାହାଯ୍ୟ କରିପାରିବ। ଯଦି ଏଥିରୁ ନିୟନ୍ତ୍ରଣ ବାହାର ହୁଏ ତାହେଲେ ନିଶ୍ଚିତ ଭାବେ ସରକାରଙ୍କ ଆଇନ ଅନୁଯାୟୀ ଦଣ୍ଡବିଧାନରେ ଆମେ ଲିପ୍ତ ହେବା ବହୁତ ଭାବ।

0: ସଡ଼କ ଆମ ଜୀବନର ଏକ ଅବିଚ୍ଛିନ୍ନ ଅଂଶ।
1: ସଡ଼କ ସୁରକ୍ଷା ହେଉଛି ଜୀବନର ସୁରକ୍ଷା।
0: ନିୟମ ମାନିବା ଦୁର୍ବଳତା ନୁହେଁ, ଏହା ଆମର ଦାୟିତ୍ୱ।
1: ସଡ଼କ ନିୟମ ଟ୍ରାଫିକ୍ ନିୟମକୁ ପାଳନ କରିବାକୁ ପ୍ରେରଣା ଦେବା, ତେବେ ଜୀବନ ରକ୍ଷା ହୋଇପାରିବ।
0: ତେବେ ଆଜି ତ ସମୟ ହୋଇଗଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ ଆମେ ଦୁହେଁ।
1: ମୁଁ ରଞ୍ଜନ।
0: ମୁଁ ଭାଗ୍ୟଲତା।
1: ନମସ୍କାର।

0: ବର୍ଣ୍ଣାଳୀରେ ପ୍ରଚାର କଲୁ କାର୍ଯ୍ୟକ୍ରମ ସଂଯୋଗ ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 9ଟାରେ, ପୂର୍ବାହ୍ନ 10:05, ମଧ୍ୟାହ୍ନ 12ଟାରେ ଏବଂ ଦିନ 2:15। ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ସକାଳ 9:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। କେତୋଟି ସୁଗମ ସଙ୍ଗୀତ ଶୁଣିବେ ଦିନ 1:20। ହିନ୍ଦୀ ଚଳଚ୍ଚିତ୍ରର ଗୀତ ରହିଛି ଦିନ 2:15। ଅପରାହ୍ନ 5ଟାରେ ଯୁବବାଣୀ, ଏଥିରେ ରହିଛି ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ଚୈତି ଜହ୍ନ ପ୍ରଚାର କରିବେ ଅପରାହ୍ନ 5:30, ଏଥିରେ ଶୁଣିବେ ଜର ହେଲେ କାଇ କରବାର, ଏ ସମ୍ପର୍କରେ ସାକ୍ଷାତକାର। ସନ୍ଧ୍ୟା 6:15 ଶୁଣିବା ହେଉ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ରାତି 7ଟାରେ। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ଏବଂ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ଶୁଣିବେ ରାତି 7:30।

ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି ଆଠଟାରେ। ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ ଶୁଣିବେ ରାତି 8:15। ଶିଳ୍ପୀମାନେ ହେଲେ ମଳୟ ମଲ୍ଲିକ ଏବଂ କସ୍ତୁରୀ ରଥ। ଗୀତ ରଚନା ଡକ୍ଟର କୃତିବାସ ନାୟକ। ସଙ୍ଗୀତ ପରିଚାଳନା ସନ୍ନ୍ୟାସୀ ପରିଚ୍ଛା। ରାତି 9:30 ଶୁଣିବେ ନାଟକ ବିଶ୍ୱରୂପ, ରଚନା କୁମରମଣି ଚୌଧୁରୀ, ପ୍ରଯୋଜନା ଶରତ ନାରାୟଣ ବେହେରା। ଶ୍ରୋତାବନ୍ଧୁଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ପ୍ରଚାର କରିବୁ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ପ୍ରଦୀପ କୁମାର ମିଶ୍ର, ନିହାରିକା ସାହୁ ଏବଂ ଗିରିଶ ପଟ୍ଟନାୟକ। ଏଥିଲା ଆମର ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଦ୍ୱୈତ କଣ୍ଠରେ ଶିଳ୍ପୀ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ବସନ୍ତ କୁମାର ଦାସଙ୍କ ଗୀତ ସଙ୍ଗୀତ ଧୀରେନ୍ ମୋହନ ପଟ୍ଟନାୟକ।

ପ୍ରଚାର କଲୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଆଜି କାର୍ଯ୍ୟକ୍ରମରେ ଶିଳ୍ପୀମାନେ ଥିଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ଗୀତଗୁଡ଼ିକୁ ରଚନା କରିଥିଲେ ବସନ୍ତ କୁମାର ଦାସ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କଲେ ଧୀରେନ୍ ମୋହନ ପଟ୍ଟନାୟକ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ।

0: ଆପଣ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ବିଜ୍ଞାପନ ବିରତି।
1: ଗୋଟେ ସମୟରେ ଦୟାନିଧି ସାମନ୍ତଙ୍କୁ ତାଙ୍କ ଘର ଲୋକ କୁଡ୍କୁଡ୍ ଦାସ ବୋଲି ଡାକୁଥିଲେ, କାହିଁକି ନା ଲାଇଟ୍ ପଙ୍ଖା ଚାଲିବାର ଦେଖିଲେ ସମସ୍ତଙ୍କ ଉପରେ ଚିଲ୍ଲାଉଥିଲେ,
2: ଆରେ ରାମୁ ଏ ପଙ୍ଖା କାହିଁ ଚାଲିଛି, ବିଜୁଳି ବିଲ୍ କଣ ତ ବାପା ଦବ।
1: କିନ୍ତୁ ଆଜି ସମସ୍ତେ ତାଙ୍କୁ ପ୍ୟାରାଲାଲ୍ ଡାକୁଛନ୍ତି, କାହିଁକି ନା ଯେବେଠୁ ସେ ସୋଲାର ପ୍ୟାନେଲ ଲଗେଇଛନ୍ତି ସେବେଠୁ ମିଟର କଣ୍ଟା ବି ନିଶ୍ଚିନ୍ତରେ ଶୋଇଛି। ଆଉ ଦୟାନିଧି ସାମନ୍ତ
3: ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ
4: PM Suryaghar.gov.in।
5: ଭେଣ୍ଡା ମାନେ ଶହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ QR କୋଡ୍ ସ୍କାନ୍ କରନ୍ତି କିମ୍ବା

ପ୍ରଚାର କଲୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ସକାଳ 9:00। ଗୀତିଧାରାରେ ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

0: ଆପଣ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

ଗୀତିଧାରାରେ ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସପ୍ତଧାରା, ଏଥିରେ ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଅଭିମାନ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ଅକ୍ଷୟ ମହାନ୍ତି ଏବଂ ସାଥୀ। ଶିବବ୍ରତ ଦାସଙ୍କ ଗୀତ, ସଙ୍ଗୀତ ରାଧାକୃଷ୍ଣ ଏବଂ ସରୋଜ କୁମାର।

ଶେଷ ଶ୍ରାବଣ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ଚିତ୍ତରଞ୍ଜନ ଜେନା ଏବଂ ବାଣୀ ଜୟରାମ। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଛନ୍ତି, କ୍ଷମା ଚାହୁଁଛି, ଶିବବ୍ରତ ଦାସଙ୍କ ଗୀତ, ସଙ୍ଗୀତ ପ୍ରଫୁଲ୍ଲକର।

ସିନ୍ଦୁର ବିନ୍ଦୁ। ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ବାଣୀ ଜୟରାମ, ସୁଧାରାମା ଏବଂ ସାଥୀ। ଶିବବ୍ରତ ଦାସଙ୍କ ଗୀତ, ସଙ୍ଗୀତ ପ୍ରଫୁଲ୍ଲ କର।

ସମୟ। ଏହି ଚଳଚ୍ଚିତ୍ରର ଗୀତଟି ଶୁଣନ୍ତୁ। ଶିଳ୍ପୀ ହେଲେ ମୁକେଶ, ଗଣେଶ ମହାପାତ୍ରଙ୍କ ଗୀତ, ସଙ୍ଗୀତ ଭୁବନ ହରି।

0: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡିବ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
1: ଟିପିଏସ୍ ଓ ଡିଏମ୍ ଦ୍ୱାରା ଜନହିତରେ ଜାରି।
2: ବମ୍ବେ ଟୁ ଗୋଆ ଏହି ଚଳଚ୍ଚିତ୍ରରେ ଶିଳ୍ପୀ କିଶୋର କୁମାର ଏବଂ ସାଥୀ ରାଜେନ୍ଦ୍ର କ୍ରିଷନଙ୍କ ଗୀତ, ସଙ୍ଗୀତ ରାହୁଲ ଦେବ ବର୍ମନ।

0: Charumán.
1: ଏଥର ଚଳଚ୍ଚିତ୍ର ଜୈସେ କୋ ତୈସା, ଶିଳ୍ପୀ ଲତା ମଙ୍ଗେସ୍କର ଏବଂ କିଶୋର କୁମାର, ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ରାହୁଲ ଦେବ ବର୍ମନ।

ପରବର୍ତ୍ତୀ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରାଫି। ଚଳଚ୍ଚିତ୍ର ହମଜୁଲି, ଆନନ୍ଦ ବକ୍ସିଙ୍କ ଗୀତ ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ମେରେ ଜୀବନ ସାଥୀ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ କିଶୋର କୁମାର। ମଜରୁହ ସୁଲତାନପୁରୀଙ୍କ ଗୀତ, ସଙ୍ଗୀତ ରାହୁଲ ଦେବ ବର୍ମନ।

ମେରେ ଜୀବନ ସାଥି ଏହି ଚଳଚ୍ଚିତ୍ରର ଗୀତଟି ସହିତ ଏଇଠି ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: और अब इसी के साथ हमारा आज का उमंग कार्यक्रम यहीं पर समाप्त होता है। तो अब उमंग की तकनीकी टीम के साथ मुझे यानी आपके मित्र अजीत
1: और विमलेश को अगले सप्ताह तक के लिए आज्ञा दीजिए। नमस्कार।
2: उमंग उमंग उमंग उमंग, उमंग।
3: ଶୁଣିଲେ ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ବାତ୍ୟା ପ୍ରବଳ ବର୍ଷା ସତର୍କତା ସମ୍ପର୍କରେ ଏକ ସୂଚନା। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ 22 September 25 September 2026 ପର୍ଯ୍ୟନ୍ତ ଆସନ୍ନ ବାତ୍ୟା ଯୋଗୁଁ ଗୁରୁତର ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ହାଇ ଆଲର୍ଟ ଜାରି କରାଯାଇଛି। ଏହା ମଧ୍ୟ ଜଣାପଡ଼ିଛି ଯେ ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଜଗତସିଂହପୁର, ପୁରୀ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାଗୁଡ଼ିକ ବହୁଳ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନ୍ୟ କେତେକ ଜିଲ୍ଲା ଯଥା ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହେବ। ଏହା ବ୍ୟତୀତ ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟା ପ୍ରବଳ ବର୍ଷା

କୋଲକାତା ସମ୍ପର୍କରେ ସୂଚନାଟି ଏଇଠି ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଶୀର୍ଷାନନ୍ଦ ଦାସ କାନୁନଗୋଙ୍କ ରଚନାରୁ। ନିଜସ୍ୱ ସଙ୍ଗୀତ ପରିଚାଳନାରେ ଶିଳ୍ପୀ ହେଲେ ଅକ୍ଷୟ ମହାନ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଭୁବନେଶ୍ୱରୀ ମିଶ୍ର ଗାଇଛନ୍ତି ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ବାସୁଦେବ ରଥ।

ଏଥର ଶିଳ୍ପୀ ଆରତୀ ବୋଷ ଗାଇଛନ୍ତି ଶୁଭ ନାରାୟଣ ସ୍ୱାଇଁଙ୍କ ରଚନାରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ରୀନା ସେନ ଗାଇଛନ୍ତି ପ୍ରଭାଂଶୁ ସାମନ୍ତରାୟଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ସୁମିତ୍ରା ରାଓ।

କାର୍ଯ୍ୟକ୍ରମର ଶେଷରେ ତୃପ୍ତି ଦାସ ଗାଇଛନ୍ତି ବିନୋଦିନୀ ଦେବୀଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ଅକ୍ଷୟ ମହାନ୍ତି।

ଶୁଣିଲେ ଲଘୁ ସଙ୍ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସ 27 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଟିକା ଆମର କାଜେ କେତେକ ଜରୁରୀ। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସ 27 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଟିକା ଆମର କାଜେ କେତେକ ଜରୁରୀ। ଆମର ଫୋନ୍ ନମ୍ବର ହେଲା 06854230690। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏଠି ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଲୋକନାଟ ଚନ୍ଦ୍ରଶେଖର ରାଜାଚରିତ। ରଚନା ଏବଂ ପ୍ରଯୋଜନା କରିଛନ୍ତି ଲକ୍ଷ୍ମୀଧର ସାହୁ।

0: ରାଣୀ, ବର୍ତ୍ତମାନ ତୁମେ ଅନ୍ତପୁରକୁ ଗମନ କର।
1: ଯଥା ଆଜ୍ଞା ପ୍ରଭୁ।
2: ଏପରି ଚନ୍ଦ୍ରଶେଖର ମହାରାଜା ଦ୍ୱାରୀ ଠାରୁ ନଗର।

0: ସାବଧାନ ଶତ୍ରୁ ଦଳନ ସନ୍ଥପାଳନ ଅପ୍ରମିତ ବଳଶାଳୀ ସହସ୍ର ରାଜା ମୌଡ଼ମଣି ଶ୍ରୀ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାରାଜ ବିଜେ
1: ପ୍ରଣାମ ଘେନା ହେଉ ହେ ରାଜାଧିରାଜ
2: ଶୁଣ ଆରେ ମହାଜନ ତୋତେ

0: ମୂର୍ଖ
1: ମଣିମା
0: ବୋକା ଅପାଠୁଆ ତୁହି ଜ୍ଞାନ ବା ଆସିବ କାହିଁ ପାଠ ଯଦି ପଢିଥାନ୍ତୁ ଟିପ ଚିହ୍ନ କି ଦିଅନ୍ତୁ।

ଶୁଣିଲେ ଲୋକନାଟ ଚନ୍ଦ୍ରଶେଖର ରାଜା ଚରିତ, ରଚନା ଏବଂ ପ୍ରଯୋଜନା କରିଥିଲେ ଲକ୍ଷ୍ମୀଧର ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ବାତ୍ୟା ପ୍ରବଳ ବର୍ଷା ସତର୍କତା ସମ୍ପର୍କରେ ସୂଚନା। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ 22 ସେପ୍ଟେମ୍ବରରୁ 25 ସେପ୍ଟେମ୍ବର 2026 ପର୍ଯ୍ୟନ୍ତ ଆସନ୍ନ ବାତ୍ୟା ଯୋଗୁଁ ଗୁରୁତର ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ହାଇ ଆଲର୍ଟ ଜାରି କରାଯାଇଛି। ଏହା ମଧ୍ୟ ଜଣାପଡ଼ିଛି ଯେ ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଜଗତସିଂହପୁର, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାଗୁଡ଼ିକ ବହୁଳ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନ୍ୟ କେତେକ ଜିଲ୍ଲା ଯଥା ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହେବ। ଏହା ବ୍ୟତୀତ ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟା ପ୍ରବଳ ବର୍ଷା ସତର୍କତା ସମ୍ପର୍କରେ ସୂଚନାଟି ଏଠି ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଜନ୍ନତ ଚଳଚ୍ଚିତ୍ରରୁ। ଶିଳ୍ପୀ କେ ଗାଇଛନ୍ତି ସୟିଦ କ୍ୱାଦ୍ରୀଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରୀତମ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଥର ଶୁଣନ୍ତୁ ଦୋ ଲବ୍ଜୋ କି କାହାନୀ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀ ହେଲେ ଅଲତମାସ ପରିଧି, ଗୀତ ରଚନା ସନ୍ଦୀପ ନାଥ, ସଙ୍ଗୀତ ପରିଚାଳନା ବବ୍ଲି ହକ୍।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ କାହାନୀ ଚଳଚ୍ଚିତ୍ରରୁ। ଶିଳ୍ପୀ କେକେ ଗାଇଛନ୍ତି ବିଶାଲ ଦଦଲାନୀଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ବିଶାଲ ଏବଂ ଶେଖର।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ହାର୍ଟଲେସ୍ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀ ଅରିଜିତ ସିଂ ଗାଇଛନ୍ତି ଅର୍ଫାତ୍ ମେହମୁଦଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ଗୌରବ ଦଗାଉନକର।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସ 27 ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପାଚାରୁ। ଏଥିରେ ବିଷୟ ରହିଛି ଟିକା ଆମର କାଜେ କେତେ ଜରୁରୀ। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସ 27 ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଟିକା ଆମର କାଜେ କେତେକ ଜରୁରୀ। ଆମର ଫୋନ୍ ନମ୍ବର ହେଲା 06854230690। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏଠି ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିର ଶିଳ୍ପୀ ହେଲେ ବିରାଜ ରଥ। ଗୀତ ରଚନା ଅକ୍ଷୟ ମହାନ୍ତି ଏବଂ ବିରାଜ ରଥ। ସଙ୍ଗୀତ ପରିଚାଳନା ବିନୟ ରଥ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ସୁଶାନ୍ତ ପଣ୍ଡା ଗାଇଛନ୍ତି ଶାନ୍ତନୁ ନାୟକଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ସତ୍ୟରଞ୍ଜନ ବଡ଼।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଏଥର ଶଶାଙ୍କ ଶେଖର ଗାଇଛନ୍ତି ତପୁ ନାୟକଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ଅସାଦ ନିଜମ୍।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ସତ୍ୟଜିତ ପ୍ରଧାନ ଗାଇଛନ୍ତି କୁମାର ଟୁଟୁଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ମୁନ୍ନା ମହାନ୍ତି।

ସହରର ଝିଅଟି ଲାଗୁଥିଲା ଭାରି ଚିହ୍ନା ଚିହ୍ନା, ପ୍ରଥମ ଦେଖାରେ ଲାଗିଲା ନିଜର, ହେଇଗଲି ସାଙ୍ଗ ଅନମନ।

0: ଆଜିକାଲି ଭାରତର ଗାଁମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30,00,000 ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
1: ଏଥର ଶିଳ୍ପୀମାନେ ହେଲେ ହ୍ୟୁମେନ ସାଗର ଏବଂ ଶୈଳଭମା। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ଦେବୀତୋଷ ଆଚାର୍ଯ୍ୟ।

କାର୍ଯ୍ୟକ୍ରମର ଶେଷରେ ପ୍ରଭୁପାଦ ମହାନ୍ତି ଗାଇଛନ୍ତି ସୁପ୍ରିତ କୁମାର ମାନ୍ନାଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ସୁପ୍ରିତ କୁମାର ମାନ୍ନା ଏବଂ ପ୍ରଭୁପାଦ ମହାନ୍ତି।

0: ମୁଁ କହିଲି ପୁଅ ନା ହେଉଛି ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ ଏବେ ଲଗେଇବାକୁ ହିଁ ପଡିବ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
1: କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ମନୋଜ ମୁନ୍ତାସିରଙ୍କ ରଚନାରୁ, ନିଜସ୍ୱ ସଙ୍ଗୀତ ପରିଚାଳନାରେ ଶିଳ୍ପୀ ହେଲେ ରାମ ଶଙ୍କର।

0: ଶୁଣିଲେ ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଚାଷବାସ କଥା।
1: ଚାଷବାସ କଥାରେ ଜାଣିବା କଲରା ଚାଷ ବିଷୟରେ। କଲରା ଏକ ଅତ୍ୟନ୍ତ ଲାଭଜନକ ପନିପରିବା ଚାଷ, ଯାହା ଓଡ଼ିଶାର ସବୁ ଅଞ୍ଚଳରେ ସଫଳତାର ସହ କରାଯାଇପାରିବ। ଆଧୁନିକ ବୈଜ୍ଞାନିକ ପଦ୍ଧତିରେ ଚାଷ କଲେ ଆମେ ଏଥିରୁ କମ୍ ଖର୍ଚ୍ଚରେ ଅଧିକ ଆଦାୟ ପାଇପାରିବା। କଲରା ଚାଷ କରିବା ପାଇଁ ଜଳବାୟୁ ଓ ମାଟି ଦରକାର। ଜଳବାୟୁ ଗରମ ଏବଂ ଆର୍ଦ୍ର ଜଳବାୟୁ ଏହି ଚାଷ ପାଇଁ ଉତ୍ତମ। ଅତ୍ୟଧିକ ଥଣ୍ଡା ବା କାକର ଏହି ଚାଷକୁ ପ୍ରଭାବିତ କରେ। ଏଥିପାଇଁ ମାଟି ଉର୍ବର

0: ନିଗିଡ଼ା ଓ ଦରସା ମାଟି କଲରା ଚାଷ ପାଇଁ ସବୁଠାରୁ ଉପଯୁକ୍ତ। ମାଟିର ଅମ୍ଳତା ପିଏଚ୍ 6.0-7.0 ମଧ୍ୟରେ ରହିବା ଉଚିତ। ଚାଷ ସମୟ କଲରାକୁ ବର୍ଷକୁ ତିନିଥର ଚାଷ କରାଯାଇପାରେ। ଜାନୁଆରୀରୁ ଫେବୃଆରୀ ଯାହାକି ଖରାଦିନିଆ ଚାଷ, ମେ ଆଉ ଜୁନ୍ ଯାହାକି ବର୍ଷାଦିନିଆ ଚାଷ, ସେପ୍ଟେମ୍ବର ଏବଂ ଅକ୍ଟୋବର ଶୀତଦିନିଆ ଚାଷ। ଉନ୍ନତ କିସମ ଉନ୍ନତ ଲୋକପ୍ରିୟ କିସମ ପୁଷା ଦୋ ମୌସୁମୀ, ଆର୍କା ହରିତ, କୋଏମ୍ବାଟୁର ଲଙ୍ଗ, ଲଙ୍ଗ ଗ୍ରୀନ। ହାଇବ୍ରିଡ୍ କିସମ ପୁଷା ହାଇବ୍ରିଡ୍ 2 ହାଇବ୍ରିଡ୍ 49 ପିଏଏନ୍ 1983। ଏଥିପାଇଁ ଜମି ପ୍ରସ୍ତୁତି ଓ ବିହନ ବୁଣା ନିହାତି ଆବଶ୍ୟକ। ଜମି ପ୍ରସ୍ତୁତି ପ୍ରଥମେ ଜମିକୁ 2-3 ଥର ଭଲ ଭାବରେ ଚାଷ କରି ମାଟି ଗୁଣ୍ଡ କରିଦେବା। ଏହା ସହିତ ଏକର ପିଛା 4-5 ଟନ୍ ସଢ଼ା ଗୋବର ଖତ ମାଟିରେ ମିଶାଇବା। ଏଥିପାଇଁ ବିହନ ପରିମାଣ ଏକର ପ୍ରତି ପ୍ରାୟ 1.5-2 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ବିହନ ବିଶୋଧନ ବୁଣିବା ପୂର୍ବରୁ ବିହନକୁ କାର୍ବନ ଏଞ୍ଜିମ୍ ବା ଟ୍ରାଇକୋଡାମ ଦ୍ୱାରା ବିଶୋଧନ କରିବା, ଯାହାଫଳରେ ଗଛକୁ ରୋଗ ଦାଉରୁ ରକ୍ଷା କରାଯାଇପାରିବ। ବିହନ ବୁଣିବାର ବ୍ୟବଧାନ ଧାଡ଼ିରୁ ଧାଡ଼ିର ଦୂରତା 1.5 ମିଟର ଏବଂ ଗଛରୁ ଗଛର ଦୂରତା 1 ମିଟର ରଖି ମଞ୍ଜି ପୋତିବା। ଆଧୁନିକ ପଦ୍ଧତି ମଲ୍ଚିଂ ଓ ଟ୍ରେଲିସ୍। ମଲ୍ଚିଂ ପଦ୍ଧତି କ'ଣ? ପ୍ଲାଷ୍ଟିକ୍ ପେପର ବ୍ୟବହାର କଲେ ଘାସ ଉଠେ ନାହିଁ ଏବଂ ମାଟିରେ ଆର୍ଦ୍ରତା ବଜାୟ ରହେ। ଟ୍ରେଲିସ୍ ବା ମାଣ୍ଡିଆ ପଦ୍ଧତି କଲରା ଏକ ଲତା ଜାତୀୟ ଫସଲ ହୋଇଥିବାରୁ ଏହାକୁ ବାଉଁଶ ଏବଂ ତାର ସାହାଯ୍ୟରେ ମଞ୍ଚା କରି ମଡ଼ାଇବା ଉଚିତ। ଏହାଦ୍ୱାରା ଫଳ ମାଟିରେ ଲାଗି ସଢ଼େ ନାହିଁ ଏବଂ ଅମଳ ବୃଦ୍ଧି ପାଏ। ଏଥିପାଇଁ ଜଳସେଚନ ଓ ସାର ପରିଚାଳନା। ଜଳସେଚନ ଖରାଦିନେ 5-7 ଦିନ ବ୍ୟବଧାନରେ, ଶୀତଦିନେ 10-12 ଦିନ ବ୍ୟବଧାନରେ ଜଳସେଚନ କରିବା। ବିନ୍ଦୁ ଜଳସେଚନ ଏଥିପାଇଁ ସବୁଠାରୁ ଉତ୍ତମ। ଏଥିପାଇଁ ସାର ପ୍ରୟୋଗ ମାଟି ପରୀକ୍ଷା ଅନୁସାରେ ଉପଯୁକ୍ତ ପରିମାଣର ଯବକ୍ଷାରଜାନ, ସ୍ଫୁରତ ଓ ପଟାସ ସାର ବ୍ୟବହାର କରିବା। ଗଛ ଲଟେଇବା ସମୟରେ ଅଳ୍ପ ୟୁରିଆ ସାର ଦେଇ ଚେର ମୂଳରେ ମାଟି ଚଢ଼ାଇବା। ପ୍ରତ୍ୟେକ ପନିପରିବାରେ ରୋଗପୋକ ଲାଗେ, ରୋଗ ଓ କୀଟ ପରିଚାଳନା। ଏହି କଲରା ଚାଷରେ ଫଳବିନ୍ଧା ପୋକ ଓ ବାଉଡ଼ି ରୋଗ ପୋକ ହୁଏ। ଫଳବିନ୍ଧା ପୋକ ଏହି କଲରା ଚାଷର ମୁଖ୍ୟ ଶତ୍ରୁ। ଏହାର ନିରାକରଣ ପାଇଁ ଜମିରେ ଫେରୋମନ ଟ୍ରାପ୍ ବ୍ୟବହାର କରିବା। ବାଉଡ଼ି ରୋଗ ପତ୍ରରେ ଧଳା କିମ୍ବା ହଳଦିଆ ଦାଗ ଦେଖାଗଲେ ମ୍ୟାଙ୍କୋଜେବ୍ ବା କପର ଅକ୍ସିକ୍ଲୋରାଇଡ୍ ସ୍ପ୍ରେ କରିବା। ଅମଳ ମଞ୍ଜି ବୁଣିବାର 50-60 ଦିନ ମଧ୍ୟରେ କଲରା ଅମଳକ୍ଷମ ହୋଇଥାଏ। ସପ୍ତାହକୁ 2 ଥର ନରମ ଥିବା ଅବସ୍ଥାରେ ଫଳ ତଳିବା। ସାଧାରଣତଃ ଏକର ପିଛା 30-40 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଭଲ ଅମଳ ମିଳିଥାଏ। ଜୈବିକ ପଦ୍ଧତିରେ କଲରା ଚାଷ କଲେ ଭଲ ଲାଭ ମିଳେ।
1: ଶୁଣିଲେ ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ରାତି 8:15 ଶୁଣିବେ ଏ ମାସର ସ୍ୱତନ୍ତ୍ର ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଶିଳ୍ପୀମାନେ ହେଲେ ମଳୟ କୁମାର ମଲ୍ଲିକ ଏବଂ କସ୍ତୁରୀ ରଥ। ଗୀତ ରଚନା ଡକ୍ଟର କୃତିବାସ ନାୟକ। ସଙ୍ଗୀତ ପରିଚାଳନା ସନ୍ୟାସୀ ପରିଛା। ରାତି 9:30 ଶୁଣିବେ ନାଟକ ବିଶ୍ୱରୂପ। ରଚନା କୁମାରମଣି ଚୌଧୁରୀ। ପ୍ରଯୋଜନା ଶରତ ନାରାୟଣ ବେହେରା। ଆଜି ରାତି 10:00 ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆଧୁନିକ ଗୀତ ଶୁଣିବେ ରାତି 10:30। ଶିଳ୍ପୀମାନେ ହେଲେ ପ୍ରଦୀପ କୁମାର ମିଶ୍ର, ନିହାରିକା ସାହୁ, ଗିରିଶ ପଟ୍ଟନାୟକ ଏବଂ ବୀଣାପାଣି ପୁରୋହିତ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ସଂଜୁ ଗାଇଛନ୍ତି ଦୀପକ କୁମାରଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ତତ୍ତ୍ୱ ପ୍ରକାଶ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ବାବୁଲ ସୁପ୍ରିୟ ଏବଂ ନିବେଦିତା ଗାଇଛନ୍ତି ନିଜାମଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ବିଭୁ କିଶୋର ଏବଂ ଶୈଳଭମା ଗାଇଛନ୍ତି ନରେନ୍ଦ୍ର ବେହେରାଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ମଳୟ ମିଶ୍ର।

କାର୍ଯ୍ୟକ୍ରମର ଶେଷରେ ପମି ଏବଂ ପ୍ରଫୁଲ୍ଲ ଗାଇଛନ୍ତି ନରେନ୍ଦ୍ର ବେହେରାଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ମଳୟ ମିଶ୍ର।

0: ଶୁଣିଲେ ସୁଗମ ସଙ୍ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଦିନ 2ଟାରେ ଶୁଣିବେ ମିଡ୍ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ସମସ୍ତଙ୍କ ଅବଦାନ ଓ ସହଯୋଗରେ ହିଁ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ। ଗତ 12 ବର୍ଷରେ ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ହ୍ରାସ ପାଇଛି ଦୂରତା। ମେକ୍ ଇନ୍ ଇଣ୍ଡିଆ ଯୋଜନାକୁ ପୂରିଲା 12 ବର୍ଷ। ଉତ୍ପାଦନ, ପୁଞ୍ଜିନିବେଶ ଏବଂ ସାମର୍ଥ୍ୟ ବୃଦ୍ଧି କ୍ଷେତ୍ରରେ ହୋଇଛି ବ୍ୟାପକ ପରିବର୍ତ୍ତନ। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 70,000 ଗ୍ରାମୀଣ ଯୁବକ ଯୁବତୀଙ୍କୁ ମିଳିବ ଦକ୍ଷତା କୌଶଳ ପ୍ରଶିକ୍ଷଣ ଏବଂ ଏସୀୟ କ୍ରୀଡ଼ାରେ ଜାରି ରହିଛି ଭାରତୀୟ ଖେଳାଳିଙ୍କ ଉତ୍କୃଷ୍ଟ ପ୍ରଦର୍ଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସମସ୍ତଙ୍କ ଅବଦାନ ଓ ସହଯୋଗରେ ହିଁ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ। ସେବା ସଂକଳ୍ପ ଅଭିଯାନ ଅଧୀନରେ ବାରାଣସୀରୁ ଭଡ଼ନଗର ଯାତ୍ରା କରୁଥିବା ସେବାଯାତ୍ରୀମାନଙ୍କୁ ଆଭାସୀ ଜରିଆରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଭଡ଼ନଗର ତାଙ୍କ ଜୀବନରେ ମୂଲ୍ୟବୋଧର ଏକ ପୂର୍ଣ୍ଣ ଆକାର ସୃଷ୍ଟି କରିଥିବାବେଳେ କାଶୀ ସେହି ମୂଲ୍ୟବୋଧକୁ କାର୍ଯ୍ୟରେ ରୂପାନ୍ତରିତ କରିଛି। ଏହି ଯାତ୍ରାରେ ଯୁବକମାନେ ସାମିଲ ହୋଇ ଦେଶର ସମୃଦ୍ଧିରେ ବିଭିନ୍ନ ସେବାର ନିଦର୍ଶନ ସ୍ଥାପନ କରିଛନ୍ତି।
2: हमें आत्मनिर्भर भारत बनाना।

0: 8 करोड़ गरीब, दलित, वंचित, पिछड़े, आदिवासी परिवारों की बहनों को मुफ्त गैस कनेक्शन दिया गया। उज्ज्वला योजना का एक और असर ये भी हुआ कि पूरे देश में एलपीजी गैस से जुड़े इंफ्रास्ट्रक्चर का कई गुना विस्तार हुआ है। इससे हजारों युवाओं को नए रोजगार मिले।
1: ଏହି ଯୋଜନାରେ ସ୍ୱଚ୍ଛ ରନ୍ଧନ ଗ୍ୟାସ୍ ଯୋଗାଇ ଦେଇ ପ୍ରଦୂଷଣ ସୃଷ୍ଟି କରି ଜାଳେଣୀ କାଠ ଓ ଗୋବର ଭଳି ସାମଗ୍ରୀ ଉପରେ ନିର୍ଭରଶୀଳତା ହ୍ରାସ କରାଯାଇଛି। ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ମାଗଣା ପ୍ରଥମ ଏଲ୍ପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି। 2014 ମସିହାରେ ଏଲ୍ପିଜି ସଂଯୋଗୀକରଣ 14,51,00,000 ଥିବାବେଳେ ଚଳିତ ବର୍ଷ ମଇ ମାସ ସୁଦ୍ଧା ଏହା 33,49,00,000କୁ ବୃଦ୍ଧି ପାଇଛି। 2025-26ରେ 49 କୋଟିରୁ ଅଧିକ ଏଲ୍ପିଜି ସିଲିଣ୍ଡର ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ମାସରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 70,000 ଗ୍ରାମୀଣ ଯୁବକ ଯୁବତୀମାନଙ୍କୁ ଦକ୍ଷତା କୌଶଳ ପ୍ରଶିକ୍ଷଣ ପ୍ରଦାନ କରାଯିବ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଏହି ଯୋଜନାରେ ଗ୍ରାମାଞ୍ଚଳରେ ଗରିବ ଯୁବକ ଯୁବତୀମାନଙ୍କୁ କୌଶଳ ପ୍ରଶିକ୍ଷଣ ମାଧ୍ୟମରେ କର୍ମନିୟୋଜନ ଯୋଗାଇ ଦିଆଯାଉଛି। ଯୋଜନା ଅଧୀନରେ ବିଭିନ୍ନ ବିଷୟରେ 3 ମାସରୁ ଆରମ୍ଭ କରି 12 ମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯାଉଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 2 ବର୍ଷ ମଧ୍ୟରେ 9,00,000ରୁ ଅଧିକ ଗ୍ରାମୀଣ ଯୁବକ ଯୁବତୀଙ୍କୁ ଏହି ଯୋଜନା ଅଧୀନରେ କୌଶଳ ବିକାଶ ତାଲିମ ଦେବାକୁ 31 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ଆଜି ଶ୍ରୀନଗର ଆକାଶବାଣୀରେ ଉତ୍ତର ଜୋନ୍ ଅନ୍ତର୍ଗତ ଆଞ୍ଚଳିକ ଚ୍ୟାନେଲ ମ୍ୟାନେଜରମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଉତ୍ତର ଜୋନ୍ରେ ଆଞ୍ଚଳିକ କେନ୍ଦ୍ରଗୁଡ଼ିକର ପ୍ରଦର୍ଶନ ସମୀକ୍ଷା କରିବା ସହ ବିଷୟବସ୍ତୁ ସମ୍ପର୍କିତ ଆଲୋଚନା ହୋଇଛି। ଏ ଅବସରରେ ଶ୍ରୀ ଜୈନ କହିଛନ୍ତି ଆଞ୍ଚଳିକ ଚ୍ୟାନେଲ ମ୍ୟାନେଜରମାନେ ସେମାନଙ୍କ କ୍ଷମତାର ପୂର୍ଣ୍ଣ ବ୍ୟବହାର କରିବା ଆବଶ୍ୟକ। ସେ କହିଛନ୍ତି ଏହି ବୈଠକରେ ଆଞ୍ଚଳିକ ଚ୍ୟାନେଲ ମ୍ୟାନେଜରମାନେ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏସୀୟ କ୍ରୀଡ଼ାରେ ଭାରତୀୟ ସ୍କ୍ୱାସ୍ ଖେଳାଳି 3 ପଦକ ଜିତିବା ସୁନିଶ୍ଚିତ କରିଛନ୍ତି। ଜୋସ୍ନା ଚିନାପା, ଭେଲାବନ ସେନ୍ଥିଲ କୁମାର ମିକ୍ସ ଡବଲ୍ ସେମିଫାଇନାଲ୍ରେ ପ୍ରବେଶ କରିଥିବାବେଳେ ଅନାଜ ସିଂ ଏବଂ ଅଭୟ ସିଂ ଏକକ ବର୍ଗରେ ଶେଷ 4 ଜଣଙ୍କ ମଧ୍ୟରେ ଅଛନ୍ତି। ଏସୀୟ କ୍ରୀଡ଼ାରେ ଭାରତୀୟ ବନ୍ଧୁକ ଚାଳକ କମଲଜିତ୍ ଏବଂ ସୁରୁଚି ଇନ୍ଦର ସିଂ 10 ମିଟର ଏୟାର ପିସ୍ତଲ ମିକ୍ସଡ୍ ପର୍ଯ୍ୟାୟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଉଭୟ ଖେଳାଳିଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଖେଳାଳି ମନୁ ଟିଏସ୍, ପୋବାସା ଏମାର, ବିଶାଲ ଟେକ୍ ଏବଂ ଭିତ୍ୟା ରାମରାଜଙ୍କୁ ମିକ୍ସଡ୍ 4x400 ମିଟର ରିଲେ ଦୌଡ଼ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ସମସ୍ତଙ୍କ ଅବଦାନ ଓ ସହଯୋଗରେ ହିଁ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ। ମେକ୍ ଇନ୍ ଇଣ୍ଡିଆ ଯୋଜନାକୁ ପୂରିଲା 12 ବର୍ଷ। ଉତ୍ପାଦନ, ପୁଞ୍ଜିନିବେଶ ଏବଂ ସାମର୍ଥ୍ୟ ବୃଦ୍ଧି କ୍ଷେତ୍ରରେ ହୋଇଛି ବ୍ୟାପକ ପରିବର୍ତ୍ତନ। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 70,000 ଗ୍ରାମୀଣ ଯୁବକ ଯୁବତୀଙ୍କୁ ମିଳିବ ଦକ୍ଷତା କୌଶଳ ପ୍ରଶିକ୍ଷଣ ଏବଂ ଏସୀୟ କ୍ରୀଡ଼ାରେ ଜାରି ରହିଛି ଭାରତୀୟ ଖେଳାଳିଙ୍କ ଉତ୍କୃଷ୍ଟ ପ୍ରଦର୍ଶନ। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi says Vikasit Bharat can be realized only with the contribution of everyone, interacts with Seva Yatris under Seva Sankalp Abhiyan. Government decides to provide skill training to 70,000 rural youth under Deen Dayal Upadhyay Grameen Kaushalya Yojana from next month. Foreign ministers of South Africa and Brazil condemn Pahalgam terror attack, reaffirm zero tolerance towards terrorism during IPSA Dialogue Forum meeting on the sidelines of UNGA. Heavy rain due to depression wreaks havoc in several parts of Odisha, Andhra Pradesh and Telangana. IMD says depression likely to weaken into low pressure area in next 12 hours. And in Asian Games, Indian duo Kamaljeet and Suruchi Singh win gold in mixed team 10 meter air pistol event in Nagoya, Japan. Prime Minister Narendra Modi has said Vikasit Bharat can be realized only with the contribution and participation of everyone. Mr. Modi made these remarks during a virtual interaction with Seva Yatris traveling on the Yatra from Varanasi to

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଦିନ 2:32ରେ ଶୁଣିବେ ଆଞ୍ଚଳିକ ସମ୍ବାଦ, ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଚାଷୀଙ୍କ ପାଇଁ ମୌଳିକ ସୁବିଧା ସୁନିଶ୍ଚିତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧରେ କଲେ ଶୁଭାରମ୍ଭ। ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ରାଷ୍ଟ୍ରପତି ଜନନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ। ରାଜ୍ୟରେ ଗତ ଜୁନ୍ ମାସରୁ ଚଳିତ ମାସ ସୁଦ୍ଧା 31% ଅଧିକ ବର୍ଷା।

0: ସରକାର ଚାଷୀ ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ସମବାୟ ବ୍ୟବସ୍ଥା ସହ ଅଧିକ ଯୋଡ଼ିବା ନେଇ ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ଆଜି ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ 1000 ମଣ୍ଡିର ଉନ୍ନତିକରଣ କରାଯାଉଛି। ଆଗାମୀ ଦିନରେ 4000 ଧାନମଣ୍ଡିରେ ଚାଷୀଙ୍କ ପାଇଁ ମୌଳିକ ସୁବିଧା ସୁନିଶ୍ଚିତ କରାଯିବ। ଶ୍ରୀ ମାଝୀ କହିଛନ୍ତି, ପ୍ରଥମଥର ପାଇଁ 322 ପ୍ୟାକ୍ସ ଓ ଲାମ୍ସର 5,65,000 ଅଧିକ ସଦସ୍ୟଙ୍କୁ 28,62,00,000 ଟଙ୍କାର ଲାଭାଂଶ ପ୍ରଦାନ କରାଯାଉଛି।
1: ସହକାର୍ଯ୍ୟ ସମୃଦ୍ଧି ଅର୍ଥାତ୍ ସମବାୟରୁ ସମୃଦ୍ଧି, ସମବାୟରୁ ଆମେ ସମୃଦ୍ଧି କେମିତି ହାସଲ କରିପାରିବା, ଆଉ ଏଭଳି ଏକ ନେରେଟିଭ ଦେଇକରି ଆଜି ସେ ଗୋଟେ ବିରାଟ ଯୋଜନା ଆରମ୍ଭ କରିକିରି ସମଗ୍ର ଭାରତ ବର୍ଷରେ ଯେତେ ଚାଷୀ ଅଛନ୍ତି ତାଙ୍କର ସହିତ ଯୋଡ଼ିଛନ୍ତି, ଏବଂ ଏହି ଆହ୍ୱାନକୁ ପାଥେୟ କରି ଆମ ରାଜ୍ୟ ସରକାର ମଧ୍ୟ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମେ ଆଉ ଏକ ପାଦ ଆଗକୁ ବଢ଼ିବା ପାଇଁ ଯାଉଛନ୍ତି।
0: ଏହି ଅବସରରେ ଆଜି ସଦସ୍ୟତା ପଞ୍ଜୀକରଣ ପାଇଁ ନୂଆ ମୋବାଇଲ୍ ଆପ୍ର ଶୁଭାରମ୍ଭ କରାଯାଇଛି। ବଡ଼ମ୍ବ ଆସିକା ଆଖୁଚାଷୀଙ୍କ ପାଇଁ ଏକର ପିଛା 15,000 ଟଙ୍କା ଇନ୍ପୁଟ୍ ସବ୍ସିଡି ଘୋଷଣା ମଧ୍ୟ କରାଯାଇଛି। କାର୍ଯ୍ୟକ୍ରମରେ 70 କୃଷି ସମବାୟ ସମିତିର ନୂତନ କାର୍ଯ୍ୟାଳୟ ଓ ଗୋଦାମଘରର ଲୋକାର୍ପଣ ସହ 4 ଆଦର୍ଶ ମଣ୍ଡି ଓ 3 ଗୋଦାମଘରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସପ୍ତଦଶ ବିଧାନସଭା ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିବସରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏମ୍ଏମ୍ଡିଆର୍ ସଂଶୋଧନ ଆଇନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଥିଲେ। ମାତ୍ର 4 ଗୃହ ଚାଲିଥିବାବେଳେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଏହି ସମୟ ମଧ୍ୟରେ 2 ତାରକା ପ୍ରଶ୍ନର ଉତ୍ତର ଗୃହରେ ଆଲୋଚନା ହୋଇଥିବାବେଳେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ସମ୍ପତ ଚନ୍ଦ୍ର ସ୍ୱାଇଁ ଉତ୍ତର ରଖିଥିଲେ। ତେବେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଉପବାଚସ୍ପତି ଗୃହକୁ 10:34 ମୁଲତବୀ ଘୋଷଣା କରିଥିଲେ। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ନୂତନ ପୁସ୍ତକରେ ମୋଟ 1,741 ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ତ୍ରୁଟି ପାଇଁ 10 ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଆଜି ବିଧାନସଭାରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତଥ୍ୟ ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ଏହି ତ୍ରୁଟି ପାଇଁ ଦାୟୀ 6 ସହନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ରାଜ୍ୟ ଶିକ୍ଷକ, ଶିକ୍ଷା ଗବେଷଣା ଏବଂ ତାଲିମ ନିର୍ଦ୍ଦେଶାଳୟର ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ 3 ସହନିର୍ଦ୍ଦେଶକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ବୋଲି ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ମାଧ୍ୟମିକ ସ୍କୁଲରେ ଡ୍ରପ୍ ଆଉଟ୍ ହାର ହ୍ରାସ ପାଇଛି ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ କହିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଗତବର୍ଷ ଡ୍ରପ୍ ଆଉଟ୍ ହାର 15% ଥିବାବେଳେ ଚଳିତ ବର୍ଷ ଏହା 14.1% ହ୍ରାସ ପାଇଛି। ଓଡ଼ିଶା ଶିକ୍ଷା ସର୍ବେକ୍ଷଣରେ 216,131 ଜଣ ଛାତ୍ରଛାତ୍ରୀ ସ୍କୁଲ ବାହାରେ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ 79,996 ଜଣଙ୍କୁ ପୁଣି ଥରେ ବିଦ୍ୟାଳୟକୁ ଫେରାଇ ଅଣାଯାଇଛି। ତେବେ ଆହୁରି 1,36,135 ଜଣ ଛାତ୍ରଛାତ୍ରୀ ସ୍କୁଲ ବାହାରେ ଅଛନ୍ତି ବୋଲି ମନ୍ତ୍ରୀ ଗୃହରେ ତଥ୍ୟ ରଖିଛନ୍ତି। ରାଜ୍ୟ ସରକାର ଆସନ୍ତା ମାସ ସୁଦ୍ଧା ବଞ୍ଚିତ ହିତାଧିକାରୀଙ୍କୁ ନିୟମିତ ଭତ୍ତା ପ୍ରଦାନ ସହ ବକେୟା ଅର୍ଥ ପ୍ରଦାନ କରିବେ। ଏଥିପାଇଁ ଆବଶ୍ୟକୀୟ ପ୍ରକ୍ରିୟା ଜାରି ରହିଛି ବୋଲି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୃହରେ ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଇନ୍ଦିରା ଗାନ୍ଧି ଜାତୀୟ ଭତ୍ତା ଯୋଜନାରେ ମୋଟ 20,33,969 ଜଣ ହିତାଧିକାରୀ ଅଛନ୍ତି। ବିଭିନ୍ନ ବୈଷୟିକ ତ୍ରୁଟି କାରଣରୁ କେତେକ ହିତାଧିକାରୀଙ୍କୁ ଗତ 5 ହେବ ଭତ୍ତା ପ୍ରଦାନ କରାଯାଇପାରିନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଭିନ୍ନ ଭିନ୍ନ ଘଟଣାରେ 2 ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳ ଏବଂ କଟକ ସର୍କଲ ଜେଲ୍ର ସିନିୟର ସୁପରିନ୍ଟେଣ୍ଡେଣ୍ଟ ସୁଜିତ କୁମାର ରାଉଳଙ୍କୁ ନିଲମ୍ବିତ କରାଯାଇଛି। ସରକାରୀ ନିୟମ ଅନୁସାରେ ଉଭୟ ଅଧିକାରୀ 48 ଘଣ୍ଟାରୁ ଅଧିକ ସମୟ ଧରି ଜେଲ୍ରେ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଦେଶବ୍ୟାପୀ ଆଜି ରାଷ୍ଟ୍ରପତି ଜନନାୟକ ପଣ୍ଡିତ

0: ଦୟାଲ ଉପାଧ୍ୟାୟଙ୍କ 111ତମ ଜୟନ୍ତୀ ପାଳନ କରାଯାଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ତାଙ୍କର ଅନ୍ତୋଦୟ ଦର୍ଶନ ଏବଂ ସେବା ଓ ସମାବେଶୀ ବିକାଶର ଆଦର୍ଶ ଦେଶକୁ ପ୍ରେରଣା ଯୋଗାଉଛି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୀନଦୟାଲଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ରାଷ୍ଟ୍ରପତି ନିଷ୍ଠା, ଏକାତ୍ମ ମାନବବାଦର ଚିନ୍ତାଧାରା ଓ ଲୋକଙ୍କ କଲ୍ୟାଣ ପାଇଁ ତାଙ୍କ ଅବଦାନ ଭାରତୀୟଙ୍କ ଜନଜୀବନରେ ସଦାସର୍ବଦା ସ୍କରଣୀୟ ହୋଇ ରହିବ। ଏହି ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ଭୋକାଲ ଫର୍ ଲୋକାଲ ସମ୍ପର୍କରେ। ଢେଙ୍କାନାଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଭୋକାଲ ଫର୍ ଲୋକାଲ ଆହ୍ୱାନରେ ଅନୁପ୍ରେରିତ ହୋଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ସ୍ୱଦେଶୀ କୌଶଳରେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। ସାଗରପାଟନାରେ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଶାଢ଼ୀ ବେଶ୍ ଲୋକପ୍ରିୟ ହେଉଛି। ସେହିଭଳି କରମୂଳ ଏବଂ ଗୋବର୍ଦ୍ଧନପୁରରେ ମହିଳାମାନେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଗହଣା। ସପ୍ତଶଯ୍ୟାର ସଦୈବରଣୀ ଗ୍ରାମରେ ତିଆରି ହେଉଥିବା ଡୋକ୍ରା କଳାକୃତି ରାଜ୍ୟବ୍ୟାପୀ ବେଶ୍ ପ୍ରଶଂସା ସାଉଁଟୁଛି। ଏହି ବିଭିନ୍ନ କଳାକୃତି ମାଧ୍ୟମରେ ଜିଲ୍ଲାର 1.5 ଲକ୍ଷରୁ ଅଧିକ ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି। ଏ ସମ୍ପର୍କରେ ଜଣେ ମହିଳା ରଶ୍ମିତା ଜେନା କହିଛନ୍ତି,
1: ଆମ ହସ୍ତତନ୍ତ୍ର ମାଧ୍ୟମରେ ବିଭିନ୍ନ ପ୍ରକାର ଶାଢ଼ୀ, ଗାମୁଛା, ଡ୍ରେସ୍ ତିଆରି ହୋଇଅଛି। ଏହି ପ୍ରକାର ଜିନିଷ ମାର୍କେଟରେ ଏବେ ଚାହିଦା ବଢ଼ି ଚାଲିଛି। ଏହାଦ୍ୱାରା ମହିଳାମାନେ ସାମାଜିକ ଏବଂ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଆମ ସରକାର ମହିଳାମାନଙ୍କୁ ବିଭିନ୍ନ ସ୍କିମ୍ ମାଧ୍ୟମରେ ଆର୍ଥିକ ସହଯୋଗ କରୁଛନ୍ତି।
0: ରାଜ୍ୟରେ ଜୁନ୍ ମାସରୁ ସେପ୍ଟେମ୍ବର 4 ମାସ ମଧ୍ୟରେ 31%ରୁ ଅଧିକ ବର୍ଷା ହୋଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। 4 ମାସ ମଧ୍ୟରେ ସ୍ୱାଭାବିକ ଭାବେ 1100 ମିଲିମିଟର ବର୍ଷା ହୋଇଥିବା କଥା, ମାତ୍ର ଏହା 1450 ମିଲିମିଟର ବର୍ଷା ହୋଇଛି। ଜୁଲାଇ ମାସରେ ସର୍ବାଧିକ 647 ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଏହି ସମୟରେ ସ୍ୱାଭାବିକଠାରୁ 91.4% ଅଧିକ ବର୍ଷା ହୋଇଛି। ସେହିପରି ଅଗଷ୍ଟ ମାସରେ 12.7% ଅଧିକ ବୃଷ୍ଟିପାତ ହୋଇଥିବା ନେଇ ମନ୍ତ୍ରୀ କହିଛନ୍ତି। ଚଳିତ ମାସ ବର୍ତ୍ତମାନ ସୁଦ୍ଧା 287.4 ମିଲିମିଟର ବର୍ଷା ହୋଇସାରିଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ପଶ୍ଚିମ କେନ୍ଦ୍ରୀୟ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଘଣ୍ଟା ପ୍ରତି ଏହି ଅବପାତ 15 କିଲୋମିଟର ବେଗରେ ଗତି କରୁଛି। ଆସନ୍ତା 12 ଘଣ୍ଟା ମଧ୍ୟରେ ଅବପାତ ଆହୁରି ଦୁର୍ବଳ ହୋଇ ସ୍ୱଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ନୂଆପଡ଼ା, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ପ୍ରବଳ ବର୍ଷା ହେବା ନେଇ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ଭୂସ୍କଳନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି ବୋଲି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଡ୍ୟାମ୍ରେ 5ଟି ଗେଟ୍ ଖୋଲାଯାଇଛି। ନବରଙ୍ଗପୁର ବ୍ଲକର ଡେବ୍ରାଗୁଡ଼ା ଦେଦେଶପାଲି ଗ୍ରାମ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ସେହିପରି କୋରାପୁଟ ଜିଲ୍ଲାରେ ମଧ୍ୟ ଯାତାୟତ ବାଧାପ୍ରାପ୍ତ ହୋଇଛି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର 10 ମିଟର ଏୟାର ପିଷ୍ଟଲ ଗୁଳିଚାଳନା ବର୍ଗରେ ଭାରତର କମଲଜିତ୍ ଓ ସୁରୁଚି ସିଂ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେମାନେ କୋରିଆ ଦଳକୁ ଫାଇନାଲରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ରାଜ୍ୟର 4000 ଧାନମଣ୍ଡିରେ ଚାଷୀଙ୍କ ପାଇଁ ମୌଳିକ ସୁବିଧା ସୁନିଶ୍ଚିତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧର କଲେ ଶୁଭାରମ୍ଭ। ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ରାଷ୍ଟ୍ରବାଦୀ ଜନନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ। ରାଜ୍ୟରେ ଗତ ଜୁନ୍ ମାସରୁ ଚଳିତ ମାସ ସୁଦ୍ଧା 31%ରୁ ଅଧିକ ବର୍ଷା ଏବଂ ଏସୀୟ କ୍ରୀଡ଼ାର 10 ମିଟର ଏୟାର ପିଷ୍ଟଲ ଗୁଳିଚାଳନା ବର୍ଗରେ ଭାରତର କମଲଜିତ୍ ଓ ସୁରୁଚି ସିଂଙ୍କୁ ସ୍ୱର୍ଣ୍ଣ ପଦକ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ଗାନ୍ଧୀ ଚର୍ଚ୍ଚା। ଉପସ୍ଥାପନା ଜ୍ଞାନରଞ୍ଜନ ସାମନ୍ତରାୟ, ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ।
1: ଏତେବେଳେ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ହଲୋ ଗୁଞ୍ଜନ। ଅପରାହ୍ନ 5:30 ଶୁଣିବେ ଚୈତିଜନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଶୁଣିବେ ପାଇଖାନା ବ୍ୟବହାର କରିବା। ଭେଟଘାଟ କ୍ରମରେ ଶୁଣିବେ ଆଲୋଚନା ଜ୍ୱର ହେଲେ କାଇ କରବାର, ଆଲୋଚକ ଆଶୁତୋଷ ପାଢ଼ୀ। ଶେଷରେ ଜିଉନା ଖାଉନା କ୍ରମରେ ଶୁଣିବେ ଭାସ୍କର ମୁଦୁଲିଙ୍କ ସହ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:15 ପ୍ରଚାର କରିବୁ ଶୁଣିମା ହେଉ, ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ଆଶା ଭୋସ୍ଲେ ଏବଂ ଶେଖର ସେନ ଗାଇଥିବା ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30। ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ରାତି 7:00 ଏବଂ ରାତି 8:00। ରାତି 8:15 ଶୁଣିବେ ଏ ମାସର ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ, ଶିଳ୍ପୀମାନେ ହେଲେ ମଳୟ କୁମାର ମଲ୍ଲିକ ଏବଂ କସ୍ତୁରୀ ରଥ। ଗୀତ ରଚନା ଡକ୍ଟର କୃତିବାସ ନାୟକ, ସଙ୍ଗୀତ ପରିଚାଳନା ସନ୍ୟାସୀ ପରିଛା। ରାତି 8:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତ, ଏଥିରେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବଂଶୀବାଦନ ଶୁଣିବେ। ରାତି 9:30 ଶୁଣିବେ ନାଟକ ବିଶ୍ୱରୂପ, ରଚନା କୁମରମଣି ଚୌଧୁରୀ, ପ୍ରଯୋଜନା ସରତା ନାରାୟଣ ବେହେରା। ରାତି 10:00 ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ଆଧୁନିକ ଗୀତ ଶୁଣିବେ ରାତି 10:30। ଶିଳ୍ପୀମାନେ ହେଲେ ପ୍ରଦୀପ କୁମାର ମିଶ୍ର, ନିହାରିକା ସାହୁ, ଗିରିଶ ପଟ୍ଟନାୟକ ଏବଂ ବୀଣାପାଣି ପୁରୋହିତ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 2:47। ଏଠି ଶେଷ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଅପରାହ୍ନ 5:00 ଆରମ୍ଭ କରିବୁ ଆଜିର ସାନ୍ଧ୍ୟ ଅଧିବେଶନ। ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏ ଆପଣମାନେ ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ ଶୁଣିପାରିବେ ମୁମ୍ବାଇ ବିବିଧ ଭାରତୀର ବିଭିନ୍ନ କାର୍ଯ୍ୟକ୍ରମ। ସେତେବେଳ ଯାଏ ବିଦାୟ ଦିଅନ୍ତୁ।

0: आप सुन रहे हैं विविध भारती।
1: सखियों के दिल की जुबान। हेलो सहेली।

0: ସାତ ତାଳ ପୋଖରୀରେ କାଚ କେନ୍ଦୁ ପାଣି, ସେଇ ଜଳେ ଝଲସେ ଯେ ଚାନ୍ଦର ଚାନ୍ଦିନୀ।
1: କଇଁ ଫୁଲର ବାସ ଚାରିଆଡ଼େ ଛୁଟେ, ସଜନୀ ରଜନୀରେ ଚାନ୍ଦ ପରି ଦିଶେ।
0: ସ୍ୱାଗତ ଶ୍ରୋତା ବନ୍ଧୁ, ଆଜିର ଏହି ବର୍ଷା ବିଜା ସନ୍ଧ୍ୟାରେ ଆମ ସମ୍ପର୍କର ଡୋରିକୁ ଆହୁରି ନିବିଡ଼ କରିବାକୁ ଆଜିର ସମ୍ପର୍କ କାର୍ଯ୍ୟକ୍ରମକୁ ନେଇ ଆସିଛୁ ଆପଣଙ୍କ ପ୍ରିୟ ଆମେ ଦୁହେଁ, ମୁଁ ଶ୍ରୀପଦ୍ମା ସାହୁ
1: ଆଉ ମୁଁ ପ୍ରିୟଙ୍କା ତ୍ରିପାଠୀ।

0: ଶ୍ରୀ ଦିଦି, ଆଜିର ବିଚାର ବିଷୟରେ ଭୁଲିଗଲ କି?
1: ଆରେ କେମିତି ଭୁଲିଯିବି? ସାଥୀ, ବଜାରରେ ମିଳୁଥିବା ଛୋଟିଆ ଫଳଟିଏ ନିଜର ଆକାର ପାଇଁ ନୁହେଁ, ନିଜର ମଧୁର ସ୍ୱାଦ ପାଇଁ ଅଧିକ ଦାମିକା ବିକ୍ରି ହୁଏ। ଠିକ୍ ସେପରି ମଣିଷ ଛୋଟ ହେଉ ଅବା ବଡ଼, ଧନୀ ହେଉ ଅବା ଗରିବ, ନିଜର ଭଲ ବ୍ୟବହାର ପାଇଁ ସମାଜରେ ସମ୍ମାନ ପାଇଥାଏ।
0: ଦିଦି, ତମେ ଜାଣିଛ କି ଦୀନଦୟାଲ ଉପାଧ୍ୟାୟ କିଏ?
1: ହଁ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଭାରତର ଜଣେ ପ୍ରଖ୍ୟାତ ଚିନ୍ତକ, ସମାଜସେବୀ, ଦାର୍ଶନିକ, ମହାନ ସଂଗଠକ ଏବଂ ରାଜନୀତିଜ୍ଞ ଥିଲେ।
0: ହଁ ଦିଦି, ତାଙ୍କ ଜନ୍ମ 1916 ଆଜିର ଦିନରେ ଉତ୍ତରପ୍ରଦେଶର ମଥୁରା ଜିଲ୍ଲା ଅନ୍ତର୍ଗତ ନଗଲା ଚନ୍ଦ୍ରଭାନ ଗ୍ରାମରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଭଗବତୀ ପ୍ରସାଦ ଉପାଧ୍ୟାୟ ଏବଂ ମାତାଙ୍କ ନାମ ରାମପ୍ୟାରୀ ଥିଲା।
1: ସେ ଜଣେ ମେଧାବୀ ଛାତ୍ର ଥିଲେ। ଶିକ୍ଷା ଗ୍ରହଣ ସମୟରେ ସେ ଅନେକ ସ୍ୱର୍ଣ୍ଣପଦକ ଏବଂ ବୃତ୍ତି ଲାଭ କରିଥିଲେ। ଛାତ୍ର ଜୀବନରେ ହିଁ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ବା RSS ସମ୍ପର୍କରେ ଆସିଥିଲେ। ସେ ଦେଶ ସେବାକୁ ନିଜ ଜୀବନର ମୁଖ୍ୟ ବ୍ରତ ଭାବେ ଗ୍ରହଣ କରିଥିଲେ।
0: ହଁ ଦିଦି, 1951 ଡକ୍ଟର ଶ୍ୟାମ ପ୍ରସାଦ ମୁଖାର୍ଜୀ ସହ ମିଶି ସେ ଭାରତୀୟ ଜନସଂଘ, ଯାହା ପରବର୍ତ୍ତୀ ସମୟରେ ଗଠନରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଦୀର୍ଘ ବର୍ଷ ଧରି ଜନସଂଘର ମହାସଚିବ ଏବଂ ପରେ 1967 ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ।

0: ମୁଖ୍ୟ ହୋଇଥିଲେ। ହଁ ପ୍ରିୟଙ୍କା, ଭାରତୀୟ ସଂସ୍କୃତି ଏବଂ ମୂଲ୍ୟବୋଧ ଉପରେ ପର୍ଯ୍ୟବେସିତ ତାଙ୍କର ଏକାମ୍ର ମାନବବାଦ ଏବଂ ଅନ୍ତର୍ଦ୍ଦୟ ଚିନ୍ତାଧାରା ଦେଶର ସାମାଜିକ ଏବଂ ଆର୍ଥିକ ବିକାଶ ପାଇଁ ଏକ ନୂତନ ଦିଗଦର୍ଶନ ହୋଇଥିଲା।
1: ଦିଦି ଦେଖୁନ, ହଲୋ ଗୁଞ୍ଜନ କାର୍ଯ୍ୟକ୍ରମ ପାଇଁ ଏବେଠୁ ହିଁ ଶ୍ରୋତାମାନଙ୍କର କଲ୍ ଆସିଗଲାଣି।
0: ହଁ ଆସିବନି ବି କାହିଁକି, ଆଜି ହେଉଛି ସେପ୍ଟେମ୍ବର ମାସର ଶେଷ ଶୁକ୍ରବାର, ତେଣୁ ଏହା ଏହି ମାସର ଶେଷ ହାଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ତ ଶ୍ରୋତାମାନେ ନିଜ ମନପସନ୍ଦର ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବା ପାଇଁ ଆମକୁ କଲ୍ କରିବା ପାଇଁ ଇଚ୍ଛୁକ ଥିବେ।
1: ହଁ ଦିଦି, ତ ଆଉ ଡେରି ନ କରି ଚାଲ ପ୍ରଥମ କଲ୍ଟିକୁ ଉଠେଇବା।
0: ହଁ ହଁ ଚାଲ।
2: ହ୍ୟାଲୋ
0: ହ୍ୟାଲୋ
2: ଆଜ୍ଞା
0: ସାର୍, ନମସ୍କାର, ହାଲୋ ଗୁଞ୍ଜନ ଆପଣଙ୍କୁ ବହୁତ ବହୁତ ସ୍ୱାଗତ।
2: ଆଜ୍ଞା, ମୁଁ ଉଗ୍ରେଶ୍ୱର ପଟେଲ କହୁଥିଲି, ତାଙ୍ଗରୁପଦା ବଲାଙ୍ଗୀର ଜିଲ୍ଲାରୁ।
0: ଆଜ୍ଞା ଭାଇ, ବହୁତ ବହୁତ ସ୍ୱାଗତ ଆଜିର କାର୍ଯ୍ୟକ୍ରମକୁ। ତେବେ ଭାଇ ପ୍ରଥମେ କହିଦିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତ ଯାହା ଆପଣ ଶୁଣିବାକୁ ଚାହିଁବେ।
2: ମ୍ୟାଡମ, ଓଡ଼ିଆ ଚଳଚ୍ଚିତ୍ର ରାଜା ରାଣୀ ଅଛି ଗୀତଟି ଅଛି ଆଜ୍ଞା, ଭୁଲିବିନି ଭୁଲିବିନି କେବେ ତୁମକୁ।
0: ଆଜ୍ଞା ଭାଇ, ତେବେ ଭାଇ କେମିତି ଅଛନ୍ତି?
2: ମ୍ୟାଡମ ବହୁତ ଭଲ ଅଛି, ଆପଣ ଭଲ ଅଛନ୍ତି?
0: ଆମେ ବହୁତ ଭଲ ଅଛୁ।
2: ଦୀର୍ଘ ତିନି ଦିନ ହବ ଆଜ୍ଞା ବର୍ଷା ଲାଗିକି ରହିଛି ଆମ ଅଞ୍ଚଳରେ।
0: ଆଜ୍ଞା,
2: ଘର ତ କିଛି ବାହାରି ହଉନି ଆଜ୍ଞା, ବହୁତ ବର୍ଷା, ତେଣୁ ଘରେ ହିଁ ଅଛି ଆଜ୍ଞା, ଆପଣ ପ୍ରୋଗ୍ରାମ ଶୁଣୁଛି।
0: ଆଜ୍ଞା, ଏବେ ତ ବାତ୍ୟା ଯୋଗୁଁ ବର୍ଷା ଏପଟେ ମଧ୍ୟ ବହୁତ ଲାଗି ରହିଛି।
2: ହଁ ହଁ ଆଜ୍ଞା,
0: ଆପଣଙ୍କ ଆଡ଼େ ଭଲ ଅଛି ସବୁ?
2: ଭଲ ଆଜ୍ଞା, ବର୍ଷା କିନ୍ତୁ ଲାଗିକି ରହୁଛି।
0: ଆଜ୍ଞା, ତା ଛଡା ବର୍ଷା ଯୋଗୁଁ କେମିତି ମାନେ ପାଣି ଫାଣି ପଶୁଛି ନା କଣ ହଉଛି?
2: ନାଇଁ ଆଜ୍ଞା, ସେମିତି କିଛି ନାହିଁ, ଆମ ଗାଁ ପାଖରେ କିଛି ନଦୀ ବନ୍ଧ ନାହିଁ, ବର୍ଷା ହଉଛି ଯେହେତୁ କିଛି କାହାର କିଛି କ୍ଷୟକ୍ଷତି ହଉନି। ଯଦି କିଛି ଆମେ ସହରର କଥା କହିବା, ଯେଉଁ ଜାଗା ଛିପ ଜମି ହେଲା କି ଯେଉଁ ଅଞ୍ଚଳରେ ଯଦି ନଦୀ ବନ୍ଧ ମନ ଅଛି, ଅତ୍ୟଧିକ ବର୍ଷା ପାଇଁ ସମସ୍ତଙ୍କ ପାଇଁ ଅସୁବିଧା ହୁଏ ଆଜ୍ଞା, ଆମ ଚାଷ କ୍ଷେତ୍ରରେ ହେଲା, ଯଦି ଯାହା ପକ୍କା ଘର ନାହିଁ ତାଙ୍କ ପାଇଁ ମଧ୍ୟ ଘର କିଛି ଅସୁବିଧା ହେଇଥାଏ, ତ ବର୍ଷା ଟିକେ ଅଧିକ ହେଲେ ଟିକେ ଅସୁବିଧା ହେଇଥାଏ ସମସ୍ତଙ୍କର।
0: ଠିକ କହିଲେ, ତେବେ ଏଥର ବର୍ଷାଟା କିନ୍ତୁ ଜୋରଦାର ହେଇଛି,
2: ବହୁତ ଜୋରଦାର ହେଇଛି ଆଜ୍ଞା ଲୋକମାନେ, କିନ୍ତୁ ଚାଷ କ୍ଷେତ୍ର ଭଲ ହେଇଛି ଆଜ୍ଞା, ଏଇ ଅତ୍ୟାଧିକ ବର୍ଷା ହେଇଛି, ଧାନ ଚାଷ ବହୁତ ଭଲ ହେଇଛି, କିନ୍ତୁ ଯଦି ଧାନ ପାଚିଲା ଅବସ୍ଥାରେ ହେଲା, ଧାନ ଆସିଲା ସମୟରେ ଯେମିତି ବର୍ଷା ହବ, ଚାଷୀମାନେ ନିହାତି କ୍ଷତି ହବ ଆଜ୍ଞା।
0: ଠିକ କହିଲେ, ପାଚିଲା ଧାନ ରଜା
2: ହେଇଛି।
0: ତେବେ ଭାଇ ଆଉ କଣ ଚାଲିଛି?
2: ଆଉ ସେମିତି କିଛି ନାହିଁ ଆଜ୍ଞା, ଚାଷ କ୍ଷେତ୍ରକୁ ଛଡା କଲେ ଅନ୍ୟ କିଛି କାମ କରେ, ଆପଣ ବୃତ୍ତିଟା କହିଲେ ଚାଷ ଆଜ୍ଞା, ଗୁଜରାତ ଚାଷ କାମକୁ ଦେଖିଥାଏ, ଏବଂ ମୋର ପ୍ରିୟଟା କହିଲେ ଆଜ୍ଞା ରେଡିଓ ଏବଂ ଦୂରଦର୍ଶନ, ମୁଁ ଦୂରଦର୍ଶନ ମଧ୍ୟ ଅନ୍ୟ କାର୍ଯ୍ୟକ୍ରମ ସବୁ ଦେଖିଥାଏ ଶୁଣିଥାଏ, ପତ୍ର ପତ୍ରିକା ସବୁ ଦେଇଥାଏ, ଏବଂ ଆକାଶବାଣୀ ମଧ୍ୟ ଭଲ ପାଇଥାଏ, ତ ହୁଏତ ମୁଁ ଯଦି କାମରେ ବ୍ୟସ୍ତ ଥିଲି କି ଘରର କିଛି ଅସୁବିଧା ହେଲା, ମୁଁ ଯଦି ଫୋନ ନ କରିପାରିଲେ ମଧ୍ୟ ଆଜ୍ଞା ମୁଁ ବେଳେବେଳେ ରେଡିଓ ଅନ୍ କରିକି ସବୁବେଳେ ଶୁଣେ କାର୍ଯ୍ୟକ୍ରମ ଆଜ୍ଞା।
0: ଆମେ ବହୁତ କୃତଜ୍ଞ ଭାଇ, ଆପଣ ଆମକୁ ସବୁବେଳେ ଶୁଣୁଛନ୍ତି, ଆପଣ ଆମକୁ ମଝିରେ ମଝିରେ ବହୁତ ଥର କଲ୍ ମଧ୍ୟ କରୁଛନ୍ତି ଆମକୁ ମନେ ଅଛି।
2: ହଁ, ପୂର୍ବ ଅପେକ୍ଷା ଟିକେ ମୁଁ କମେଇ ଦେଇଛି ଆଜ୍ଞା, କାହିଁକି ନା ବେଳେ ବେଳେ ଘର ସଂସ୍କାର ବଢିଲେ ଆଜ୍ଞା ସବୁ ମାନେ ଦାୟିତ୍ୱବୋଧ ବଢି ଯାଉଛି, ଅନ୍ୟ କାମ ପାଇଁ ବେଳେ ବେଳେ ସମୟ ମିଳେନି, କିନ୍ତୁ ଏଇଟା ନୁହଁ ମୁଁ ଆକାଶବାଣୀ ଭୁଲି ଯାଇଛି, ସବୁବେଳେ ଶୁଣେ ଆଜ୍ଞା
0: ଆକାଶବାଣୀ
2: ଥିଲେ ମଧ୍ୟ ମୁଁ ଶୁଣେ।
0: ବହୁତ ବହୁତ ଧନ୍ୟବାଦ ଏମିତି ଶୁଣୁଥିବାରୁ, ଆଉ ଆମେ ଆପଣଙ୍କର ମନପସନ୍ଦର ଗୀତ ନିଶ୍ଚୟ ବଜେଇ ଦେବୁ ଭାଇ। ରହିଲି ଭାଇ, ପ୍ରଣାମ, ନମସ୍କାର।

0: ନାନୀ,
1: ଆମେ ବହୁତ ଭଲ ଅଛୁ ଭାଇ, ଆପଣ କେମିତି ଅଛନ୍ତି?
0: ମୁଁ ମଧ୍ୟ ବହୁତ ଭଲରେ ଅଛି।
1: ଆଉ ପ୍ରଥମେ କହିଦିଅନ୍ତୁ ଆପଣ କେଉଁ ଗୀତଟି ଶୁଣିବାକୁ ଚାହିଁବେ?
0: ଆଜି ସମ୍ବଲପୁରୀ ଗୀତଟା ଶୁଣେଇଦେବେ ନାନୀ?
1: ନିଶ୍ଚୟ, କୁହନ୍ତୁ କୋଉବାଲା।
0: ଯାହ ରେଙ୍କା ରେଙ୍କା ପାଲି ଟୁଗିଲ ମାନେ ଝିମ୍ ଝିମ୍ଟା କାଲି, ଆଗଟା ମୋର କନିଆ ପଛଟା ସାଲି, ସେ ଗିନା ଗୋଟେ ଧରିଥିବୁ ରେ ଧନ ନଡ଼ିଆ ରସ ନେବାକେ, କିଏ କିଏ ଯିବ ରେ ଜାମ ଡୋଲାକେ। ଏ ଗାନା ନାନୀ
1: ସୁନ୍ଦର ଗୀତଟା। ଆମ ଇଆଡେ ତ ବହୁତ ବର୍ଷା ହଉଛି ଭାଇ, ଆପଣଙ୍କ ଆଡେ କେମିତି ଚାଲିଛି?
0: ଆମର ଆଡେ ବି ଜବର ହଉଛେ ନାନୀ,
1: ଜବର ପୁରା।
0: ହଁ ନାନୀ, ମୁଁ ଏଇଟା ଭିତରେ ରହିଲି ଆର କଥା ହଉଛେ, ନହେଲେ ତ ଏଇନେ ଆବାଜ ଆସବା ନାନୀ। ଏଇଟା ସେ ସାଲା ଭିତରେ ବୋଲିକରି ସେ କୁନା ଗୁଡିକ ରହିଛେ ବୋଲି, ନହେଲେ ତ ପାଣି ଆବାଜ ବହୁତ ଆସୁଛେ ନାନୀ।
1: ଆମ ଇଆଡେ ବି ବହୁତ ବର୍ଷା ହଉଛି।
0: ନାଇଁ କହ ନା ନାନୀ, ବର୍ଷା ଲାଗି ତ ଆମ ଡିଗ୍ରୀ ପଟା ଟିକେ ଏଇଟା ଆସୁଥିଲା ନା ନାନୀ?
1: ଆଜ୍ଞା,
0: ଯା ହଉ ଭଗବାନ ଧର୍ମ ସବୁ ସରିଗଲା, ଏ 200-300 ଟଙ୍କାର ପୁରା ରହିଯାଇଛେ ନାନୀ, ଟିକେ ଚଲବା ଏତକି।
1: ଲୋକମାନେ ବାହାରକୁ ଆସୁନଥିବେ ବର୍ଷା ପାଇଁ ତ ଟିକେ
0: ଅସୁବିଧା ହଉଛି ନାନୀ, ସମସ୍ତେ ସେ ଭବାନୀପାଟନାରୁ ଆସନ ବୋଲି କରି ନାନୀ, ସେ ଗାଡି ନେ ଆସନ ବୋଲି କରି ଟିକେ ସହସ୍କି ନାନୀ।
1: ଆଜ୍ଞା, ଆପଣ ବି କେମିତି କଣ କରିକି ଘରେ ପହଞ୍ଚିଗଲେ?
0: ହଁ ନାନୀ, ଘରକେ ପହଞ୍ଚଲି ନା ନାନୀ, ଏଇଟା
1: ଯେମିତି ରୁହନ୍ତୁ, ସୁସ୍ଥ ରୁହନ୍ତୁ ଆଉ ସବୁବେଳେ ସୁରକ୍ଷିତ ରୁହନ୍ତୁ।
0: ହଉ ନାନୀ, ରହିଲି ନାନୀ, ନମସ୍କାର, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ଆପଣଙ୍କର ମନ ପସନ୍ଦର ଗୀତ ଆମେ ବଜେଇ ଦେବୁ।
0: ଧନ୍ୟବାଦ ନାନୀ। ଆଉ ଡେଡିକେଟ କରମା କେ ନାନୀ?
1: ସିଓର ସିଓର, କୁହନ୍ତୁ କାହାକୁ କରିବାର ଅଛି?
0: ପ୍ରଥମେ ତ ଆପଣଙ୍କୁ ନାନୀ
1: ବହୁତ ବହୁତ ଧନ୍ୟବାଦ।
0: ତାପରେ ଆମର ମନୋଜ ପଟେଲ, କ୍ଷମା ସାଗର ସାହୁ, ସୀମାଞ୍ଚଳ ସବର, ପଙ୍କଜ ମିଶ୍ର, ମୋନା ପଣ୍ଡା, ପରମ ସାନି ସାହୁ, ନାଗୁ ପାତ୍ର ଆଉ ରମେଶ ସାନ୍ତା।
1: ନିଶ୍ଚୟ ଭାଇ, ଆମେ ସେମାନଙ୍କୁ ଡେଡିକେଟ
0: କରୁ। ନାନୀ ରହିଲେ, ନମସ୍କାର।
1: ନମସ୍କାର ଭାଇ।

0: ହ୍ୟାଲୋ,
1: ନମସ୍କାର।
0: ହଁ ଭାଇ ନମସ୍କାର।
1: ମୁଁ ନରେନ୍ଦ୍ର କୁମାର ସାହୁ, ଆରକପାଟଣା ଆଠଗଡ଼ କଟକ ଜିଲ୍ଲାରୁ କହୁଅଛି।
0: ଆଚ୍ଛା ଭାଇ, ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆଜିର ହେଲୋ ଗୁଡ୍ ଇଭିନିଂ କାର୍ଯ୍ୟକ୍ରମକୁ।
1: ଆଜି ଶୁଣେଇ ଦେବେ ତେରି ମେହରବାନିଆର ଟାଇଟେଲ ସଙ୍ଗଟା।
0: ଆଜ୍ଞା ଭାଇ, କେମିତି ଅଛନ୍ତି?
1: ଭଲ ଅଛି।
0: ଘରେ ସବୁ ଭଲ?
1: ହଉଛି, ବର୍ଷା ତ ଚାଲିଛି, ଗୋଟେ ଦି ତିନି ଦିନ ହେଲା ବର୍ଷା ହଉଛି।
0: ସାଇକ୍ଲୋନ ଯୋଗୁଁ ବର୍ଷା ଆଉ ପବନ ତ ବହୁତ ହଉଛି।
1: ଆମର ଏଠି ବି ନଦୀ ପାଖରେ ଗୋଟେ ଅଛି, ସାପୁଆ ନଦୀ, ସେଟା ବଢି ହେଲାଣି।
0: ଯେମିତି ବର୍ଷା ହଉଛି ସବୁ ନଦୀର ପାଣି ବଢିଗଲାଣି,
1: ପୁଣି ବର୍ଷା ଚାଲିଲାଣି। ବର୍ଷା ତ ଟିକେ ହଉଛି, ପାଞ୍ଚ ମିନିଟ କି ଦଶ ମିନିଟ ଛାଡି ଯାଉଛି, ପୁଣି ତାପରେ ହେଇଯାଉଛି ବର୍ଷା।
0: ବର୍ଷା ଋତୁ ଚାଲିଛି, କଣ କରିବା।
1: ଆଜ୍ଞା ରହୁଛି, ନମସ୍କାର।
0: ଆଜ୍ଞା ଭାଇ ନମସ୍କାର।

0: କୋଉଠୁ କହୁଥିଲେ?
1: ଆଚ୍ଛା
0: ଭାଇ, ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆଜିର ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ।
1: ଆଜ୍ଞା ଧନ୍ୟବାଦ। ଆଜ୍ଞା
2: ଭାଇ କେମିତି ଅଛନ୍ତି?
1: ବହୁତ ବଢିଆ ଅଛି। ଆପଣ କେମିତି ଅଛନ୍ତି?
2: ପୁରା ବହୁତ ଭଲ। ଆପଣ ଆଉ ଆପଣଙ୍କ ପରିବାର ମଧ୍ୟ ସୁସ୍ଥ ରୁହନ୍ତୁ।
1: ଆଜ୍ଞା।
2: ତେ ଭାଇ କହିଦିଅନ୍ତୁ କେଉଁ ଗୀତଟି ଶୁଣିବାକୁ ଚାହିଁବେ?
1: ନନ୍ଦୀ ଗଜ ତୋର ଅଟକି ଗଲା ବଡ଼ଶଙ୍କ ଠାରେ।
2: ବହୁତ ଦିନ ପରେ ଗୀତଟି ଶୁଣିବାକୁ ପାଇବୁ ଆମେ।
1: ଆଜ୍ଞା।
2: ବହୁତ ଭଲ ଭଜନଟି ଏଇଟା।
1: ଆଜ୍ଞା।
2: ତେବେ ଭାଇ ପାଗ କେମିତି ଅଛି ସିଆଡେ?
1: ପାଗଟା ଝିପିର ଝିପିର ଝିପିର ଝିପିର, ଟିପୁଟ ଟିପୁଟ ଟିକେ ଟିକେ ବର୍ଷା ହଉଛି, କେତେବେଳେ କେନ୍ଦ୍ର ଛାଡ଼ି ଯାଉଛି, କେତେବେଳେ କେନ୍ଦ୍ର ଖରା ଟିକେ ଟିକେ ହଉଛି।
2: ଖରା ହଉଛି ସେଇଠି? ତାହେଲେ

0: ସାର୍ ପବନ
1: ସେଟା ବେହେରା ସାର୍ ବି କହୁଥିଲେ ଗତ ମଙ୍ଗଳବାର ଦିନ ବର୍ଷା ହଉଛି ବୋଲି କହୁଥିଲେ
0: ଆଜ୍ଞା
1: ଆଜ୍ଞା
0: ତେବେ ଭାଇ କଣ କରୁଥିଲେ
1: ଏଇଟା ନାନୀ ଘରକୁ କୁଣିଆ ଆସିଛୁ କୁଣିଆ
0: ଓହୋ କୁଣିଆ ଆସିଛନ୍ତି ତ କଣ ଖାଇଲେ କୁଣିଆ ହେଇକି
1: କୁଣିଆ ହେଇକି ଚିକେନ୍ ହେଇଥିଲା ଆଉ ଡାଲି ହେଇଥିଲା ଶାଗ ହେଇଥିଲା
0: ଚିକେନ୍ ଖାଇଲେ
1: ଆଜ୍ଞା
0: ଆମ ପାଇଁ ବି ଟିକେ ପଠେଇ ଦିଅନ୍ତୁ ମନ ପସନ୍ଦର ଗୀତଟିକୁ ଆମେ ଶୁଣେଇଦେବୁ ଆମକୁ କଲ୍ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ନମସ୍କାର।

0: ଯାହାର ବିଷୟ ରହିଛି ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ଯୁବପିଢ଼ିଙ୍କ ଭୂମିକା ଏବଂ କିଛି ଜାଣିବା କଥା। ସାଥୀ, ଆଜିର ଏହି ବର୍ଷା ଭିଜା ସନ୍ଧ୍ୟାଟି ଆପଣଙ୍କ ସହ ବିତେଇ ଆମକୁ ତ ବହୁତ ଭଲ ଲାଗିଲା। ଆପଣମାନଙ୍କ ଅନୁରୋଧ ଗୀତଗୁଡ଼ିକ ଭାରି ମନ ଛୁଆଁ ହୋଇଥିଲା। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଲା ତାହାର ମତାମତ ଆମକୁ ଦେବା ଯେପରି ନ ଭୁଲନ୍ତି। ଆମକୁ ଯୋଗାଯୋଗ କରିବାର ନମ୍ବରଟି ହେଉଛି
1: 9438268568
0: ଏବଂ ଆମକୁ ଇମେଲ କରିବାର ଆଇଡିଟି ହେଉଛି
1: airjaipur@gmail.com।
0: ତେବେ ଆଜି ପାଇଁ ଏତିକି ସାଥୀ, ପୁଣି ଆସିବୁ ଆଉ ଏକ ସନ୍ଧ୍ୟାରେ କିଛି ନୂଆ ନେଇ। ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଆପଣଙ୍କ ସହ ଥିଲୁ ଆପଣଙ୍କ ପ୍ରିୟ ଆମେ ଦୁହେଁ, ମୁଁ ଶ୍ରୀପଦ୍ମା ସାହୁ
1: ଆଉ ମୁଁ ପ୍ରିୟଙ୍କା ତ୍ରିପାଠୀ।

0: ଶ୍ରୋତାଙ୍କ ଅନୁରୋଧର ଗୀତ ଗୁଡିକ ଭାରି ମନଛୁଆଁ ହୋଇଥିଲା, ହଁ ନା ପ୍ରିୟଙ୍କା?
1: ହଁ ଦିଦି, କିନ୍ତୁ ଗୀତରେ ମଜିଗଲା ବେଳେ ଆମେ ଜାଣି ହିଁ ପାରିଲୁନି ଯେ କେତେ ସମୟ ହେଇଗଲାଣି।
0: ଆରେ ଠିକ କହିଲ,
1: ତ ବେଶୀ ଡେରି ହବ ଆଗରୁ ଚାଲ ଆମେ ଶ୍ରୋତାମାନଙ୍କୁ ଆଗାମୀ କାଲିର ବିଶେଷତ୍ୱ ବିଷୟରେ କହିଦେବା।
0: ସାଥୀ, ଆଗାମୀକାଲି ଶନିବାରର ଜୁଆନକାତା କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଏକ ସମ୍ପାଦକୀୟ, ଯାହାର ବିଷୟ ରହିଛି ସୁରକ୍ଷିତ ବିଶ୍ୱ, ଶାନ୍ତିପୂର୍ଣ୍ଣ ଭବିଷ୍ୟତ, ଏବଂ ଏକ ସାକ୍ଷାତ

ଭେଟିଦେଲୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଥିଲେ ଶ୍ରୀ ପଦ୍ମା ସାହୁ ଏବଂ ପ୍ରିୟଙ୍କା ତ୍ରିପାଠୀ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଚହ୍ନ। ଉପସ୍ଥାପନା କରିଛନ୍ତି ଲାଲମୋହନ ମିଶ୍ର ଏବଂ ସୁମିତ୍ରା ନାୟକ।

0: ଆଲେ ଜୁହାର ଲାଗ ଭାଇ ବହିନି ମନ୍, ଏଇଠି ଆମର ଖାଇ ସେ ସେବଳକୁ ନାଇକି ବୈଠକ ଭିତରେ ଆସିକରି ଝୁମର ଲା ପୁରା କୁକୁଡ଼ା ଯେ ତାର ଝୁମର ଶିଖି ନାହିଁ ଦେଖିଲୁ ଅଛୁ କି ନାହିଁ ଯେ କୁକୁଡ଼ା ଝୁମର ବାଟା କେବେ ମିଶା ତୁଇ
1: ଦେଖିଲି ଅଛି ମାମା
0: ଭାଇ ବହିନି ମନ୍ ଜୁହାର କର
1: ଆଲେ ରେଡିଓ ଶୁଣିବା ସର୍ତ୍ତେ ଭାଇ ଭଉଣୀ ମନକେ ମୁଇଁ ବୈଦି ଜୁହାର କରିଦେଲିନି ଏ ବୈଠକ ଆନେ ମୋର ମାମା ମିଶା ଅଛେ ତାକେ ମିଶା ଡୁଲି ପରି ଜୁହାର କରିଦେଲି
0: ମକା ଜୁହାର ନ କର ବଣ୍ଡକୁ କେ ଜୁହାର କର ଆଜି ଆମର ବୈଠକ ଭିତରେ ବିଡ଼ିଲା ଅଛି କି ନାହିଁ ବଣ୍ଡକୁ କେ କୁକୁଡ଼ା ମୋଦି ଧରିଲା ଅଛି ମୋଦି କୁକୁଡ଼ା ଦେଖିଲୁ ଅଛୁ କି ନାହିଁ ତୁଇ ସେ ସେମାନେ ତାର ମୁଣ୍ଡକେ ଫାସଲାଇ କରି କିନ୍ଦ୍ରାଇ କରି ରହିଯାଇଛି କି ନାହିଁ ନାଇଁ ସେ ଦୁଇଟା ଆଣ୍ଠୁ ଭିତରେ ସେ ମୁଣ୍ଡକେ ଗୁଦି ଦେଲା ଅଛି କି ନାହିଁ ଦେଖ ଦେଖ ହେ ଦେଖ ବଣ୍ଡକୁ
2: ହଁ ମାମା ଜୁହାର କଲିନି
0: ଜୁହାର ନ କର ଫର୍ତୁମ ଭାଇ ବହିନୀ ମନ ଜୁହାର କରିଦିଅ
2: ଖେଟଲି ମାମା ଭାଇ ବହିନୀ ମନ ଜୁହାର ଲାଗ
1: କେନ୍ତା ବୁଲବାକେ ଆସିଲି ବଣ୍ଡକୁ କେନ୍ତା
2: ଜ୍ୱର ହେଲା ଅଛେ ବାପା ମାମାର ଥାନୁ ଅସ୍ପତର ନାଇଁ ବୋଲି
1: ଜ୍ୱର ହେଲା ମୋ କେମିତି ଡେଇଁଛି ତେବେ ଦେଖ ଦେଖ
0: ତଖେ ନ ଡକାଏ ତଖେ ବୋଲେ ସେ କାଇଁ ସେ ଗୁରୁମାଇ ଦାସି କି ନାଇଁ ଗୁରୁମାଇ ଡକାଇଛି ତଖେ ନହେଲେ ଆଖେ ଆରି ଗୋଟେ ସେ କହିବେ ନାଇଁ କିଅ ଖାଇଟା ସେ ଡୁମା କାର ଭିତରଟା ଗୋଟେ ଆଗେ କାଇସେ ସେ ବଲବାଇ ନେଇକି ଡଗାଇଛି ବୋଲି କରି ସେଟା ଡଗାଇଲା ଅଛି ବନ୍ଦାଡ ବାନ୍ତି ଏନେ ଜ୍ୱର ସବୁ ମୁଣ୍ଡ ଦୁଃଖା ସବୁ ଯାକ ଧରିଲା ଅଛି ଏଟା ଖାଇକିନି ହେଲା ଅଛି କହି ଦେଖନି
1: କାହିଁକିନା ହେଲା ଅଛେ ବୋଲେ ସବୁ ଲୋକମାନେ ବାହାରେ ମନେ ଗାଲେନି କି ନାଇଁ ବନ୍ଦାଡ ହାଟର କାଜେ ବୋଲି ଭାବିଲିନି ମୁଇଁ
0: ଭାବବାଟା ନାଇଁ ତକେ ତ ସରକାର ତରଫରୁ ଯୋଜନା ଭିତରେ ସୁବିଧା ମିଳିଲା ଅଛେ ଘର ଭିତରେ ତକେ ପାଇଖାନା କରବାକେ
1: ସେଠି
0: କୁକୁଡ଼ା କାର ରୁଣ୍ଡାଇବୁସ୍ ବଣ୍ଡକୁ କୁକୁଡ଼ା ରୁଣ୍ଡାଇଲା ଅଛେ ଅଣ୍ଡା ବିକି କରି ଡାବୁ ଖାଇଲା ଅଛେ ତାକେ ଜୋର ନ ଧରଲେ କାହାକେ ଧରସି
1: ଡାବୁ ଖାଇଦେଲା ତେବେ ପାଇଖାନା ମ ନା ବନାଇ କରି
0: ଏବେ ବାହାର କରସି ଜନ ଶୌଚାଳୟ ସରକାର ତରଫରୁ କରଲା ଅଛି ପାଇଖାନା ଘର କରଲା ଅଛି ତାକେ ସରେଇବାର ଅଛି ପ୍ରମାଣ କର
2: ସତ କହିଲୁ ମାମା।

0: ଆମର ଗାଁ ଗହଳି ଭିତରେ ଏବେ ଆମେ ଦେଖିଲୁନି ହେଁ, ଯାହାକେ ଜ୍ୱର ହେଲା ବେଲେ ଜ୍ୱର ତ ଜ୍ୱର ବୋଲି କରି ଯାଇକରି ଦୁକାନେ ଯାଇକରି ଗୋଟେ ଜ୍ୱର ମୁଣ୍ଡ ଦୁକା ଔଷଧ ଗୋଟେ ଘେନି ଆଣିଲାଇନି ଖାଇଦେଲାଇନି, ମାତ୍ର କାଏ ରକମର ଜ୍ୱର ଇଚ୍ଛା ଅଛେ ଏଟା କେନ୍ତାର ଚିହ୍ନା ପଡ଼ୁଛି, କେନ୍ତାର କରବାଇ କାଏ କେତେ ରକମର ଜ୍ୱର ଅଛେ?
1: ଜ୍ୱର ତ ବିଭିନ୍ନ ପ୍ରକାର ରହିଥାଏ ଆଜ୍ଞା। ପ୍ରଥମେ ତ ଥଣ୍ଡା ମାନେ ଥଣ୍ଡା ଜନିତ ଜ୍ୱର ହୁଏ, ସେଟାକୁ ନର୍ମାଲ ମାନେ ନର୍ମାଲ ସମସ୍ତଙ୍କ ଦେହରେ ରୁହେ, ସେଟା ଦିନେ ଦୁଇ ଦିନରେ ଆପଣଙ୍କ ଦେହରୁ କମିଯିବ। ଆଉ ମାରାତ୍ମକ ଜ୍ୱର ହେଲା ଆପଣଙ୍କର ମ୍ୟାଲେରିଆ କେସ୍, ଯୋଉଟାକି ଆମର କୋରାପୁଟ ଜିଲ୍ଲାରେ ବହୁତ ଗୁଡ଼ାଏ ମାନେ ପେସେଣ୍ଟକୁ ହୁଏ। ଏଟା ଏକ ମଶା ଦ୍ୱାରା ମାନେ ଇଏ ହୁଏ, ମଶା କାମୁଡ଼ିବା ଦ୍ୱାରା, ତାକୁ ଆନୋଫେଲିସ ମଶା କୁହାଯାଏ, ନାଇ ଆନୋଫେଲିସ ମଶା, ସେଇ ଗୋଟେ ମଶା ହିଁ ମାନେ କାମୁଡ଼ିବା ଦ୍ୱାରା ମ୍ୟାଲେରିଆ ସଂକ୍ରମଣ ହୁଏ। ଏଟା ଗୋଟେ ଶରୀରରୁ ଆଉ ଗୋଟେ ଶରୀରକୁ ସଂକ୍ରମଣ ହୁଏନି, ଖାଲି ସେଇ ମଶା ମାନେ କାମୁଡ଼ିବା ଦ୍ୱାରା ହିଁ ଜ୍ୱରଟା ବ୍ୟାପେ।
0: ମ୍ୟାଲେରିଆ ଜ୍ୱର ହେଲା ଅଛି ବୋଲି କରି କେନ୍ତା ଚିହ୍ନା ପଡ଼ୁଛି?
1: ମ୍ୟାଲେରିଆ ଜ୍ୱରର ଲକ୍ଷଣ ହେଲା ଆଜ୍ଞା, ଆପଣଙ୍କର ପ୍ରଥମତଃ ବହୁତ ମାନେ ଦେହରେ ଅତ୍ୟଧିକ ମାନେ ଝାଳ ହେବା,
0: ଗରମ
1: ଆଉ
0: ହେଇକରି ଝାଳ
1: ଝାଳ
0: ବାହାରୁଛି।
1: ହୁଏ, ଏବଂ ଦେହର ପ୍ରତ୍ୟେକ ମାଂସପେଶୀ ବହୁତ ମାନେ ବ୍ୟଥା ହୁଏ, ମାଂସପେଶୀ ଯାକ, ଏବଂ
0: ଗୋଡ଼ା
1: ଭୀଷଣ ଜ୍ୱର
0: ଦୁଖାଇଛି
1: ହୋଇକି
0: ବୋଲବେ।
1: କମ୍ପ ହୁଏ, କମ୍ପ ହେବା ଦ୍ୱାରା ଯୋଉଟାକି ମାନେ ଦେହକୁ ଶରୀରକୁ ଆପଣଙ୍କୁ ଅସୁସ୍ଥ କରିଦିଏ।
0: ବୋଲେ ଥର ଥର ଖାପସି ଜୋର ଜବରଦସ୍ତ
1: ହଁ,
0: ତପତ ଧରସି
1: ବହୁତ କମ୍ପ
0: ଜବରଟେ।
1: ହୁଏ, କମ୍ପ ଜନିତ ଜ୍ୱର ହୁଏ।
0: ହେଲେ ଆକେ ଧାପେ ଚିକିତ୍ସା କରବାର ଅଛି ବୋଲେ କାଇ ରକମର କେନ୍ତା ଏଟା
1: ପ୍ରଥମ
0: କରବେ?
1: ପ୍ରଥମେ ତ ଆପଣ ମାନେ ରକ୍ତ ପରୀକ୍ଷା ଦ୍ୱାରା ହିଁ ଆପଣ ଜାଣିପାରିବେ ଯେ ଆପଣଙ୍କ ମ୍ୟାଲେରିଆ ପଜିଟିଭ ଅଛି ନା ନାହିଁ। ଯଦି ପଜିଟିଭ ଆସେ ତାର ମାନେ ମେଡିସିନ ଉପଲବ୍ଧ, ଗଭର୍ଣ୍ଣମେଣ୍ଟର ବି ଫ୍ରିରେ ମାନେ ଦିଆଯାଏ, ଆଉ ବାହାରେ ବି ଆପଣ କିଣିକି ଖାଇପାରିବେ। ପ୍ରତ୍ୟେକ ହସ୍ପିଟାଲରେ, ପ୍ରତ୍ୟେକ ସିଏଚସି ସେଣ୍ଟରରେ, ପିଏଚସି ସେଣ୍ଟରରେ ଏଇଟା ଆଭେଲେବଲ।
0: ରକ୍ତ ପରୀକ୍ଷା କରବାର ଅଛି ବୋଲେ କେଉଁଠି ଯିବାକୁ ପଡ଼ୁଛି? ଏଇଟା
1: ଆପଣଙ୍କର ନିକଟସ୍ଥ ମାନେ ଗଭର୍ଣ୍ଣମେଣ୍ଟର ଯେକୌଣସି ହସ୍ପିଟାଲକୁ ଯାଇକି କରିପାରିବେ।
0: ହଁ,
1: ଏନମ୍ ଦିଦି ବି ସେମାନଙ୍କୁ ଆଜିକାଲି ତ ମାନେ କିଟ୍ ପଳି ଆସିଲାଣି ତାର, ମାନେ ବହୁତ ସହଜ ଉପାୟରେ ଯୋଉଟାକି ଆପଣଙ୍କ ଘରେ ବି ଆପଣ ନିଜେ କରିପାରିବେ। ନିଜର ଦେହର ଟିକେ ରକ୍ତ ନେଇକି ତାର ମାନେ ଟେଷ୍ଟିଂ ପଦ୍ଧତି ଅଛି, ସେଟା ଇଏ କରିପାରିବେ। ଆଉ ଗାଁ ମାନଙ୍କର ଯେଉଁ ଏଏନ୍ଏମ୍ ଦିଦି ମାନେ ଇଏ ଆପଏଣ୍ଟ ହୁଅନ୍ତି, ସେମାନେ ବି ତାଙ୍କ ପାଖରେ କିଟ୍ ଆଭେଲେବଲ୍ ଥାଏ, ସେମାନେ କରିପାରିବେ।
0: ବୋଲବେ ଗୋଟେ ଲକ୍ଷେ କାଶେ ବାହାରିଲା ମେଲେରିଆ ଜ୍ୱର,
1: ଆଜ୍ଞା।
0: ରକ୍ତ ପରୀକ୍ଷା କରାଇଲୁ ମେଲେରିଆ ଜ୍ୱର ବାହାରିଲା, ବାହାରିଲା ଧାପେ ଖାଇ କରବାର ଅଛି
1: ସାଙ୍ଗେ ସାଙ୍ଗେ ତ ଆଜ୍ଞା, ତାକୁ ଫାଷ୍ଟ ତାର ଜ୍ୱର ମାନେ ଜ୍ୱର ଦେହରୁ କମେଇବା ପାଇଁ ପ୍ରଥମେ ପାରାସିଟାମଲ ଯୋଉଟା ଆପଣଙ୍କର ଔଷଧ ଆସେ ସେଇଟା ଦିଆଯାଏ ତାକୁ ଖାଇବା ପାଇଁ। ତା ସହିତ ଆପଣଙ୍କର ଦେହ ଦୁର୍ବଳ ନ ହଉ ବୋଲିକି ଓଆରଏସ୍ ପାଣି, ଓଆରଏସ୍ ପାଉଡରକୁ ପାଣି ମିଶେଇକି ଇଏ ପିଇବା ପାଇଁ ଦିଆଯାଏ।
0: ଏଇ ଯୋଉ ନଖାଇ ସେ ପାରାସିଟାମଲ ବୋଲେ ଏଇଟା ଗାଗଡ ତପତ
1: ପାରାସିଟାମଲ ଖାଇବା ଦ୍ୱାରା ଆପଣଙ୍କ ଦେହର ପାରାସାଇଟ ବୋଲିକି ଯୋଉ ମାନେ ମାରାତ୍ମକ ଇଏଟା ଥାଏ, ଭଲ ପାରାସାଇଟ ଗୋଟେ ଥାଏ ପ୍ରତ୍ୟେକ ଶରୀରରେ, ଏବଂ ଖରାପ ପାରାସାଇଟ ଗୋଟେ ଥାଏ, ସେ ଖରାପ ପାରାସାଇଟ କୁ ମାନେ ଡାଉନ କରିବା ପାଇଁ ପାରାସିଟାମଲଟା ଦିଆଯାଏ।
0: ହେଲେ ଜୋନ ଜ୍ୱର ହେଲେ ଆସେ ବୋଲେ ମିଶା ସେ କାଇସେ ତମେ କହିଲା ପରା ସେ ଜ୍ୱର ଦୁଗା ଉଷ ଖାଇ ଦେବାର ପଡ଼ତୁ, ତାର ପରେ
1: ଆଜ୍ଞା
0: ରକ୍ତ ପରୀକ୍ଷା କରବାର କି?
1: ଆଜ୍ଞା, ଆପଣଙ୍କର ଶରୀରକୁ ପ୍ରଥମେ ତ ଆମେ କଣ୍ଟ୍ରୋଲରେ ଆଣିବାକୁ ପଡିବ, ଯାହା ହଉ ସେ କମ୍ପ ହଉଥିବ, ଦେହ ହାତ ପେନ୍ ହଉଥିବ, ସେ ସବୁ ମୁଣ୍ଡ ବ୍ୟଥା ହଉଥିବ, ବାନ୍ତି ହଉଥିବ, ବାରମ୍ବାର ବାନ୍ତି ହଉଥିବ, ଆପଣଙ୍କର ତଳି ପେଟ ପେନ୍ ହଉଥିବ, ସେ ସବୁରୁ ମାନେ ପ୍ରଥମେ ତ ଆପଣଙ୍କୁ ରିଲାକ୍ସ ଦରକାର, ଯଦ୍ୱାରା କି ଆପଣ ପାରାସିଟାମଲ ଦ୍ୱାରା ହିଁ ଦେହ ହାତ ପେନ୍ କମେ, ମୁଣ୍ଡ ବ୍ୟଥା କମେ, ଜ୍ୱର ବି ଓହ୍ଲେଇବ ଦେହରୁ।
0: ରକ୍ତ ପରୀକ୍ଷା କରଲା ପଛେ ଜନ କାଇଛେ ବାର୍ଷି ମେଲେରିଆ ବୋଲେ ତାକେ ଜନ ଔଷଧ ଦେବା, ସେ ଔଷଧ ଖାଇଲେ ସେ ଗାଗଡ ବୋଲି ଯେସି କି?
1: ଆଜ୍ଞା, ତାର ଗୋଟେ କୋର୍ସ ଥାଏ ଆଜ୍ଞା, ମାନେ ଖାଇବାର ମାନେ ଗୋଟେ କୋର୍ସ ଥାଏ, ସେ କୋର୍ସଟାକୁ ମାନେ ଇଏ କରିକି ଖାଇଦେଲେ ଆପଣଙ୍କର ଦେହରୁ ସେ ଇଏଟା ପଳେଇବ।
0: ଦିନକେ ଗୋଟେ ଦୁଇ ଦିନକେ ଦୁଇଟା ଏରକମ ଖାଇଟା ଗୋଟେ ରହିଛି
1: ଆଜ୍ଞା,
0: ବୋଲବେ।
1: ସେଟା ଏଜ୍ କୁ ନିର୍ଦ୍ଧାରିତ କରିକି ମାନେ ବୟସକୁ ନିର୍ଦ୍ଧାରିତ କରିକି ଦିଆଯାଏ।
0: ପତି କାଇଟା ଅଛେ କଣ୍ଟା ଖାଇବାର କଣ୍ଟା ନାହିଁ ଏରକମର?
1: ପଥି ମାନେ ଆଜ୍ଞା ଦେଖନ୍ତୁ, ଆପଣ ଯଦି ଆମିଷ ଫାମିଷ ଖାଉଥିବେ ବୋଲେ ଆମିଷ କେତେ ଦିନ ପାଇଁ ବନ୍ଦ କରିବାକୁ ପଡିବ, ଯୋଉଟାକି ଆପଣଙ୍କର କୁକୁଡ଼ା ମାଂସ, ଛେଳି ମାଂସ ଏସବୁ ବନ୍ଦ, ଅଣ୍ଡା।

0: ଯାତ୍ରା ବନ୍ଦ କରିବାକୁ ପଡ଼ିବ, କାହିଁକି ମାନେ ଦେହ ଅତ୍ୟଧିକ ଗରମ ହେଲେ ବି ଏସବୁ ଜିନିଷଟା ଶୀଘ୍ର ଯାଇନି ଦେହରୁ। ଆଉ ନର୍ମାଲି ଆପଣ ମାନେ ନର୍ମାଲ ଖାଦ୍ୟ ତ ଖାଇପାରିବେ ଆଜ୍ଞା, ପନିପରିବା ଭାତ
1: ଯୋଉଟା
0: ଫାତ
1: ମନ
0: ଯାହା।
1: ଲାଗ୍ସି ଖାଇବାକେ ସେଟା
0: ଆଜ୍ଞା
1: ଖାଇଦେବା।
0: ଆଜ୍ଞା ଆଜ୍ଞା
1: ଇଏ ମେଲେରିଆ ଜ୍ୱର ହେଲେ ଜଣ କାଇଁ ଝାଡ଼ଫୁକ୍ ମିଶା କରଲାଇନି ଲୋକମାନେ, ଝାଡ଼ଫୁକ୍ କରଲେ ଏଟା ଭଲ ହେଇଛି କି ଛାଡ଼ସି କି ନାଇଁ କି ଏଟା କେନ୍ତା?
0: ନାଇଁ ଆଜ୍ଞା, ଝାଡ଼ ଫୁଙ୍କ ତ ଏଇସବୁ ଆମର ମାନେ ପାଠରେ ଯାଏନି, ମାନେ ମେଡିକାଲ ସାଇନ୍ସ ଅନୁସାରେ ତ ଆପଣ ଝାଡ଼ ଫୁଙ୍କକୁ ଯିବା କଥା ହିଁ ନାହିଁ, ଯଦ୍ୱାରା କି ଅବହେଳା ହେଲେ ସେଇଟା ମଣିଷର ଜୀବନ ବି ନେଇପାରେ। ମ୍ୟାଲେରିଆରୁ ଆପଣଙ୍କର ବ୍ରେନ୍କୁ ଚଢ଼ିଯିବ, ବ୍ରେନ୍ ମ୍ୟାଲେରିଆ ଯୋଉଟା କହୁଛୁ ଆମେ, ବ୍ରେନ୍କୁ ଚଢ଼ିଗଲା ପରେ ଯେକୌଣସି ମଣିଷର ମୃତ୍ୟୁ ବି ହେଇପାରେ। ଆମେ ଯଦି ଅବହେଳା କରିଦେବା, ଲେଟ୍ କରିଦେବା, ଟେଷ୍ଟିଂ କରିବାନି, ଟ୍ରିଟମେଣ୍ଟ କରିବାନି, ତ ମଣିଷର ମୃତ୍ୟୁ ବି ହେଇପାରେ। ତ ତୁରନ୍ତ ଆପଣ ଯଦି ଜ୍ୱର ହଉଛି, ଦିନେରୁ ଦୁଇ ଦିନ ଯଦି ଦେହରୁ ଯାଉନି ମାନେ ଆପଣ ତୁରନ୍ତ ଯାଇକି ବ୍ଲଡ଼ଟା ଟେଷ୍ଟ କରିବାକୁ ପଡ଼ିବ।
1: ନାଇଁ ଲୋକମାନଙ୍କର କଥା ମନେ ଅଛି ନାଇଁ କି, ମୁଁ ଏଇଠି ଯିବି ଏଇଟା କରିଦେବି ସେଠି ଯିବି ସେଇଟା କରିଦେବି ଛାଡ଼ି ଯାଇଛି ବୋଲବାଇ ଯେ ସେଟା କରଲେ ଛାଡ଼ସି କି ନାଇଁ ବୋଲିକରି ପଚାରିଲି।
0: ନାଇଁ ଆଜ୍ଞା, ପ୍ରଥମେ ତ ଆପଣ ଜ୍ୱର ହେଲା ମାନେ ଆପଣ ନିକଟସ୍ଥ ଆପଣଙ୍କ ସ୍ୱାସ୍ଥ୍ୟ କେନ୍ଦ୍ର ହିଁ ଯାଇକି, ସରକାରଙ୍କ ଦ୍ୱାରା ତ ସବୁ ସୁବିଧା ହେଇଯାଇଛି ଆପଣଙ୍କ ପ୍ରତ୍ୟେକ ଗ୍ରାମରେ, ପ୍ରତ୍ୟେକ ବ୍ଲକରେ, ଆପଣ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇକି ହିଁ ମାନେ ଆପଣଙ୍କର ଟ୍ରିଟମେଣ୍ଟଟା କରାନ୍ତୁ।
1: ଭଲ କଥା ବାବୁ, ନିମାର କଥା ସାଙ୍ଗି ଦେଲା ସାର, ଗୋଟେ ଦିନ ତମକେ ବେଲକାଲେ ସୁରଜି ଖାଇବୁ।
0: ଆଜ୍ଞା ନମସ୍କାର ଆଜ୍ଞା।
1: ଜୁହାର ଜୁହାର।
2: ନିମାନ କରାଇ ବାବୁ ମିଶା ବୁଝାଇ ଦେଲା ଅଛେ ମାମା,
1: ତାକେ ମିଶା ଗୀତ ଶୁଣାଇ ଦିଅ।
2: ନିକ ଗୀତ ଗୋଟେ ବଜାଇ ଦେବୁ କି?
1: ନାଇଁ ନିକ ଆଲରାଟା ମିଶା ଶୁଣାଇ ଦେଉ ତ ତାକା ଆରି।

0: ଗୋଟେ ବାବୁ ସଙ୍ଗେ ତୁ କଥା କର।
1: ଆଲେ ବାବୁ, ଜୁହାର ଲାଗ।
2: ଜୁହାର ଦିଦି,
1: ଆଲେ ତମର ପରିଚୟ ଲୋକ କହି ଦିଅ ବାବୁ।
2: ମୋର ନାଁ ଦିଦି ଭାସ୍କର ମୁଦଲି, ଆମର ଗାଁ କିନମୁଙ୍ଗ, ପଞ୍ଚାୟତ ଜାଲାପୁଟ, ବ୍ଲକ ନନ୍ଦପୁର ଦିଦି, ଜିଲ୍ଲା କୋରାପୁଟ।
1: ଆଲେ ଆଲେ ତମେ କାଇଁ କାମ କରଲାସନି ବାବୁ?
2: କାମ ବୋଇଲେ ଦିଦି, ଆମେ ଚାଷବାସ ସେ ଦିଦି ଘରେ ଚାଷବାସ ସେ କରଲିନି।
1: ଆଲେ ଆଲେ କାଇଁ କାଇଁ ଚାଷ ମନ କରଲାସନି?
2: ଧାନ, ମୁଣ୍ଡିଆ, ଆଦା, ଆଲୁ, ମୁନ୍ଦୁର ଖାନ୍ଦା, ଏମିତି କେତେ ସୁମା ଏମିତି ଚାଷ ମନ କରଲିନି ଦିଦି।
1: କେତେ ରକମର ଚାଷ ମାନ କରଲାସନି ବାବୁ? ହେଲେ ଧାନ ମିଶା କରଲାସନି, ଏବେ ଶାଗ ଡାଲ ମିଶା କରଲାସନି, ଆଜି କାଇଁ ଚିନ୍ତା ନାଇଁ ତେବେ। ହେଲେ କେତେ
2: ଦିଦି
1: ପାଚି ଧାନ ହେଲାନି? ଖରା ଧାନ ବର୍ଷା ଧାନ ମାନେ ହେଲେ କି?
2: ଧାନ ବୋଇଲେ ଦିଦି, ଖରା ଧାନ ନଇଲାନି, ସେ ଆଜିକାଲି ତ ପାଣି ଶୁଖିଗଲାନି ବୋଇଲା ପରା ଆମର ଆମର ଅଞ୍ଚଳରେ ବୋଇଲେ ଟିକେ ସେ ନିର୍ଗିଲି ଗଛ ପାରାଟା ଟିକେ ଲଗାଇ ଦେଲେନି ବେଶୀ, ପାଣି ଜିକି ଦେଲାନି ଖରା ଧାନ ଗଡ଼ତର, ବର୍ଷା ଧାନ ଏମିତି କରି ଦୁଇ ପାଚି କରଲୁନି ଦିଦି।
1: କେତେ କପଡ଼ା ଅଛି ବାବୁ?
2: ଏକର ବୋଇଲେ ହଇଛି ଦିଦି ଗୋଟେ 10-12 ଏକର ରହିଛି ପରା।
1: ଆଲେ ଆଲେ ହେଲେ ହାଇତେ ଏକା ହେଇଗଲାନି ହେଲେ ସବୁ ନାଇଁ କି? ତମର ପରିବାର ପୋଷବାଟା ପାଲବାଟା ମନେ
2: ହଇ
1: ଚାଜ
2: ଦିଦି
1: କାଇଟା ମିଶା
2: ସେମିତି
1: କରଲାସନି?
2: ଏଟା ବୋଇଲେ ଆରି ଶାଗ ଡାଲ ଅଲପ ଅଲପ ତେନେ କୁଣ୍ଡା କୁଣ୍ଡି ଅଲପ ରହି ଦେବାର ଗରାତ୍ରୀ ବାଟେ ବୋଇଲା ପରା, ଆରି ଏମିତି ଲାଉଲୁଆ ଅଲପ ପଦାଇ ପକାଇ ଦେବାର, ଏମିତି ଆଲୁ ଲା ଅଲପ ଲଗାଇଲେ କି ସେ ସିମି ବେନିସ ମାନ ଲଗାଇଲେ ସେଠି ଅନି ଅଲପ ଅଲପ ହଇଲାନି ଦିଦି, ସେଥି ଖାଇଦେଲୁନି ଆରି।
1: ଆଲେ ଆଲେ ଆଲେ ଏବେ ହଉ, ଏବେ ଶାଗ ଡାଲ ମିଶା କରଲାସନି, ଏବେ ଧାନ ମିଶା କରଲାସନି। ହେଲେ
2: ହଁ
1: ଶାଗ ଡାଲ
2: ଦିଦି,
1: ବୋଲେ ଆଲୁ ବୋଲେ ଜବର ହେଲାନି କି ବାବୁ?
2: ସେଟା କହି ନଏ ଦିଦି ବୋଇଲେ କେବେ ତ ଅଧିକ ହେଇଛି କେବେ ଉନା ହେଇଛି, ଆମର ବାଟେ ତା ବରିଆ ମନ ବୋଇଲା ପରା, ଡଙ୍ଗର ବରିଆ ମନ ଟିକେ ରାବାଦି
1: ହଏ
2: କରିଦେଲା
1: ହଏ
2: ଇନି ବୋଇଲା ପରା, ସେମିତି
1: ଆଲେ ଆଲେ
2: କେବେ 5 ବସ୍ତା କି କେବେ 10 ବସ୍ତା ଏମିତି ହେଇଛି ଆରି, ପରୁ 20 ବସ୍ତା ପରା ବେଟି ରହିଲି, ଏସୁ କେତେକ ବେଟିବି କି ନା ଜାନି।
1: ଆଲେ ଆଲେ ହେଲେ ଖାଇବାକେ ସଙ୍ଗାଇ କରି ସବୁ ବିକି ଦେଲାସିନି କି ବାବୁ?
2: ହଇ ଦିଦି, ସେନ୍ତାରି ଅଲପ ନିକ ରେଟ୍ ମିଳିଲେ ତ ବିକିବା କଥା, ଆରି
1: ହଏ
2: ନହେଲେ
1: ହଏ ହଏ
2: ଘରେ ଶୁଣେଇବା କଥା ଆରି।
1: ହଏ ହଏ ହଏ ଏ ବିକିଲେ ମିଶା 2 ପଇସା ହେସି କି ନାଇଁ? ଆର କାଇଟା
2: ହଁ
1: ମିଶା କରି ହେସି?
2: ହଇ ଦିଦି, ସତ କଥା।
1: ହଏ ହଏ ହେଲେ ପିଲା ଟୋକି ମାନେ କେତେଟା ବାବୁ?
2: ପିଲା ଟକି ବୋଇଲେ ଗୋଟେ ସେ ଟକି ଦିଦି ଟକି ହେଲା ଅଛେ,
1: ହେଲେ ପଳାଇଲାସିନି କି କେନ୍ତା?
2: ନାଇଁ ତା ଏ 2 ବରଷ ପରେ ଆଇଛି, ଅଙ୍ଗନବାଡି ଗଲାନି।
1: ଆଲେ ଆଲେ ଆଲେ ହେଲେ ବାଟେ ଘରେ ଚାଷବାସ ମିଶା ନିକ ହେଲାନି? ଆରେ କାଇଟା ଦୁକାନ ବାଡି ଆର କରଲା ଚାଷ କି ବାବୁ?
2: ନାଇଁ ଦିଦି, ଘରର କାମ ଦାମ କରି ସେ ଟାଇମ ମିଳେ ନାଇଁ, ଆର କଣ ତିଆରି ଦୁକାନ ବାଡି କରସୁ ତା।
1: ହଏ ହଏ ହଏ ହଏ ବାଟେ ଧାନ ମିଶା ହେଲାନି, ଶାଗ ଡାଲ ମିଶା ହେଲାନି, ଆଉ ତମର ଜୀବନ ଖାଇନ ମିଶା ନିମାନ ହେଲାନି ତେବେ? ଆରେ କାଇଟା
2: ହଁ
1: ଅସୁବିଧା
2: ଦିଦି,
1: ମିଶା ନା ହେ? ଏବେ ଶାଗ ଡାଲ
2: ନାଇଁ ନାଇଁ
1: କରଲାସନି ବୋଲେ ହେଇଟା ମିଶା ଖାଇବାକେ ହେଲାନି, ଆରେ ହାଇ ବଜାରରେ ମିଶା ନେଇ କରି ବିକଲାସନି।
2: ହଁ ଦିଦି, ହଁ
1: ହଁ ରେଟ ରୁଟାର ଅଧିକ ହେଲେ ବୋଲେ ବସ୍ତା ସାଙ୍ଗ ମିଶା ଦେଇ ଦେଲାସନି ଆରି।
2: ହଁ ଦିଦି,
1: ଆଦା କେନ୍ତା କରଲାସନି ବାବୁ?
2: ଆଦା ବୋଇଲେ ଗୋଟେ ସେ ଲଗାଇବାର ଆରେ ଗୋଟର ଲଗାଇଲେ ଏବେ ଗୋଟର ବେଟଲୁ ବେ ବୋଲ ଲଗାଇ କରସେ ଆଦା, ଯେନ୍ଟା ପୁରୁଣାଟା ଆମେ ଲଗାଇ ଦେବୁ ସେଟା ବେଟି ଦେବୁ ଆରି, ସେଟା ବିକିବୁ ଆରି, ପଛେ ଆରି ଯାଇ କରି ସେ ମାଘ ମାସ ମନକେ ଯାଇ କରି ଆରି ବେଟବୁ ଆରି 2 ତର ପରା ବୋଇଲା ପରା, ଆଦା ଅଲପ
1: ଆଲେ ଆଲେ
2: ରେଟ ଅଲପ ନିକ ମିଲସି ବୋଇଲେ ଲାଭ ଆଇସି ଆରି, ନହେଲେ ଟିକେ କ୍ଷତି ପରା ହେଇଯାଇଛି ଦିଦି
1: ହଏ
2: ସେନ୍ତାର।
1: ହଏ ହଏ ହଏ ଦେଖି କରି ଆରେ ନାଇଁ ବାବୁ। ହେଲେ ଶାଗ ଡାଲ ମାନ କରଲାସନି ଯା ହେଇତି କିଡା କୁଡି ମନ ହେଲେ ବୋଲେ ହେଇଟା କାଜେ କେନ୍ତା କରଲାସନି? ଅସ ପତର ମନେ
2: ଆମର ପଞ୍ଚାୟତ ଲୋକେ ଗୋଟେ ସେ ଆସେ ଦିଦି ଗୋଟେ ଡାକ୍ତର, ସେ
1: ହଏ ହଏ
2: ତାକେ
1: ହଏ
2: ନେଇ କରି ପ୍ରାଣୀ ବିଜ୍ଞାନୀ ବୋଇଲା ପରା, ତାକେ କହିଲେ ସେ ଅସ ମନା ଆଣି ଦେଲାନି ଆରି, ସେ ଅସ ମନ ଆମେ ସ୍ପ୍ରେ କଲୁନି ସେ ପାଣି ସଙ୍ଗେ ମିଶାଇ କରି ଆରି।
1: ହଏ ହଏ ହଏ ହେଲେ ଭଲ ହେଲାନି ଆରି ନାଇଁ ଅସ ପତର ମିଶା ପକାଇଲେ ବୋଲେ ଆରି ଶାଗ ଡାଲ ମିଶା ନିମାନ ହେଲାନି ଆରି।
2: ହଁ ଦିଦି,
1: ହେଲେ ଧାନ ମିଶା କେତେ ପୁରା ବସ୍ତା ହେଲାନି ବାବୁ?
2: ଧାନ ବୋଇଲେ ଦିଦି ତ ସେମିତି ଗୋଟେ 20-30 ବସ୍ତା ସେ ବୋଇଲା ପରା,
1: ଜବରାକ ହେଲାନି ହେଲେ ନେ ଖାଇବାକେ ସଙ୍ଗାଇ କରି ବିକି ଦେଲାସିନି କି କେନ୍ତା?
2: ଖାଇବାକେ ସେ କେଡ଼େ ନାଇଁ ଦିଦି, କଣ ତିଆରି ବିକ୍ସୁ ତାରି ଧାନ ଦୁନା ତ ତକ ବିକି ନା ପାରିଲୁନି,
1: ହଏ
2: ମୁଣ୍ଡିଆ
1: ହଏ
2: ମୁଣ୍ଡିଆ ମନ ଟିକେ ବୁତେ କହିଲାନି ବୋଲି ମୁଣ୍ଡିଆ ଟିକେ ବିକିଲୁନି, ମୁଣ୍ଡିଆ ଅଲସି ଶୁଆ ମନ ଟିକେ ବିକି ପକାଇଲୁନି ଆରି।
1: ହଏ ହଏ ଆଜିକାଲି ହେଟା ମାନେ ମିଶା ତ ରେଟ୍ ହେଲାନି ନାଇଁ କି ବାବୁ?
2: ହଇ ହଇ
1: ହଏ ହଏ ହଏ ହେଲେ ଦେଖା, ଏବାର ଧାନ କରଲାସନି, ଶାଗ ଡାନ କରଲାସନି, ଜୀବନ ଖାଇନା ମିଶା ତମର ନିମାନ ଆକା ଅଛେ। ଏବେ ଟକି ମିଶା ଗୋଟେ ଆଛେ ବୋଲେ ତାକେ ମିଶା ଏବେ ପଡ଼ାଇବାକେ ମିଶା ବୋଲେ ଅଧିକ ମିଶା ଡାବୁ କାଶ ମିଶା ଲଢା ହେଇଛେ କି ନାଇଁ? ତାହେଲେ ଆଗକେ ଆର କାଇଟା କରବାକେ ଭାବଲା ଚାଷ କି କେନ୍ତା ବାବୁ?
2: ଏଇଟା ବୋଇଲେ ଦିଦି, ସରକାର ତ ଆଜିକାଲି ସବୁ ସୁବିଧା ଦେଲାନି ବୋଇଲା ପରା।
1: ହଏ ହଏ ହଏ

0: जगह बना ली है। भारत 2 स्वर्ण 9 रजत और 11 कांस्य समेत 22 पदकों के साथ पदक तालिका में 12वें स्थान पर है। सरकार ने कहा है कि दीनदयाल उपाध्याय ग्रामीण कौशल्य योजना के दूसरे चरण के अंतर्गत अक्टूबर से राज्यों और केंद्र शासित प्रदेशों में 70,000 ग्रामीण युवाओं को कौशल प्रशिक्षण दिया जाएगा। केंद्र प्रायोजित इस योजना में ग्रामीण युवाओं को रोजगार कौशल का प्रशिक्षण दिया जाता है। इसके साथ ही ये समाचार बुलेटिन समाप्त हुआ।
1: ଶୁଣିଲେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଶୁଣନ୍ତୁ ଏକ ବିଶେଷ ସୂଚନା। ଆସନ୍ତା 5 ଦିନ ମଧ୍ୟରେ ଆଂଶିକ ମେଘୁଆରୁ ସାଧାରଣତଃ ମେଘୁଆ ପାଗ ରହିବାର ସମ୍ଭାବନା ଅଛି। ଆସନ୍ତା 5 ଦିନ ମଧ୍ୟରେ ସ୍ୱଚ୍ଚରୁ ମଧ୍ୟମ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଅଛି। ଆସନ୍ତା 5 ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା 27-28 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 21-22 ଡିଗ୍ରୀ ସେଲ୍ସିୟସ୍ ରହିବାର ସମ୍ଭାବନା ଅଛି। ସର୍ବାଧିକ ଏବଂ ସର୍ବନିମ୍ନ ଆପେକ୍ଷିକ ଆର୍ଦ୍ରତା ଯଥାକ୍ରମେ 93% ଏବଂ 55-83% ରହିବାର ସମ୍ଭାବନା ଅଛି। ସୂଚନାଟି ଏତିକିରେ ଶେଷ ହେଲା। ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା।

ଶୁଣିମା ହେଉ ଶୁଣିବେ 6:15 ଶ୍ରୀମଦ ଭାଗବତ ଶୁଣିବେ 6:20 ରାତି 7:00 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଭକ୍ତଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ ପ୍ରଚାର କରିବୁ ରାତି 8:15। ଶିଳ୍ପୀମାନେ ହେଲେ ମଳୟ ମଲ୍ଲିକ ଏବଂ କସ୍ତୁରୀ ରଥ, ଗୀତିକାର ଡକ୍ଟର କୃତିବାସ ନାୟକ, ସଙ୍ଗୀତ ସନ୍ୟାସୀ ପରିଛା। ରାତି 9:30 ପ୍ରଚାର କରିବୁ ନାଟକ ବିଶ୍ୱରୂପ, ରଚନା କୁମରମଣି ଚୌଧୁରୀ, ପ୍ରଯୋଜନା ଶରତ ନାରାୟଣ ବେହେରା। ଆପଣଙ୍କ ଅନୁରୋଧ କ୍ରମେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ରାତି 10:00। ରାତି 10:30 ପ୍ରଚାର କରିବୁ କେତୋଟି ଆଧୁନିକ ଗୀତ। ଶିଳ୍ପୀମାନେ ହେଲେ ପ୍ରଦୀପ କୁମାର ମିଶ୍ର, ନିହାରିକା ସାହୁ ଏବଂ ଗିରିଶ ପଟ୍ଟନାୟକ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା।

ସକାଳେ 6:05 ଭେଟିଦେବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଅପର୍ଣ୍ଣା ନେନେ, ଲକ୍ଷ୍ମୀନାରାୟଣ ବେହେରା, ସୁନନ୍ଦା ପଟ୍ଟନାୟକ, ସୁବୀର କୁମାର ଦାସ, ଇତିଶ୍ରୀ ବେହେରା ଏବଂ ମୋନାଲିସା ପଣ୍ଡା। ତ୍ରିନାଥ ଚାଲାଣ ଏବଂ ସାଥୀ ପରିବେଷଣ କରିଥିବା ଡିଡାଇ ସମ୍ପ୍ରଦାୟର ଗୀତ ଶୁଣିବେ ସକାଳ 6:45। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଚୋରିରେ ସକାଳ 7:25 ବର୍ଣ୍ଣାଳୀରେ ରହିଛି ସମ୍ଭାବନା କାର୍ଯ୍ୟକ୍ରମ। ଏଥିରେ ବିଷୟ ରହିଛି ଗୋଠ ଛଡ଼ା। ସକାଳ 8:30 ଭେଟିଦେବୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଶିଳ୍ପୀମାନେ ହେଲେ ଗୋପାଳକୃଷ୍ଣ ବେହେରା ଏବଂ ଜ୍ୟୋତିର୍ମୟୀ ମହାପାତ୍ର। ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସକାଳ 8:45।

0: ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ କଲୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶୁଣିମା ହେଉ। ଉପସ୍ଥାପନା କରିଛନ୍ତି ଜଗଦୀଶ ଅଧିକାରୀ।
1: ଖାଇବା ପିଇବା ଜିନିଷ ହଉ ନହେଲେ ଫଳମୂଳ, କେଉଁଠି କ'ଣ ବିଖ୍ୟାତ ତାହାର ଗୋଟିଏ ଲମ୍ବା ତାଲିକା ଅଛି ଆଜ୍ଞା, କିନ୍ତୁ ଏବେ ଯାହା କିଛି ମନେ ପଡ଼ୁଛି ଆସନ୍ତୁ ତାକୁ ଟିକେ ଶୁଣିବା। ବାରିପଦାର ଗରମ ମୁଢ଼ି, ନୟାଗଡ଼ ଛେନାପୋଡ଼ା, ପୁରୀ ଡାଲମା, ସାଲେପୁର ରସଗୋଲା, ଦିଲ୍ଲୀର ପରାଠା ଗଲିର ପରାଠା, ଦକ୍ଷିଣ ଭାରତର ଇଡ୍ଲି ଦୋସା ସାମ୍ବର, ଭୁବନେଶ୍ୱରର ବରା ଗୁଗୁନି, ବ୍ରହ୍ମପୁରର କଞ୍ଚା ମସଲା ଠାରୁ ଆରମ୍ଭ କରି ଇନ୍ଦୋରର ମିକ୍ସଚର, ରତଲାମର ସେଉ, ଆଗ୍ରାର ପେଠା, ମଥୁରାର ପେଡ଼ା, ଗୋଆଲିୟରର ଗଜକ, ବିହାରର ଖାଜା, କେଉଁଠାରେ କୋରାଖୋଜା, କେଉଁଠାରେ ଛେନାଝିଲି, ଏପରି ଅନେକ ଉଦାହରଣ ସହିତ ଆପଣମାନେ ଉଣା ଅଧିକ ପରିଚିତ ଥିବେ। ସେମିତି ବିଭିନ୍ନ ସ୍ଥାନର ଫଳ, ନାଗପୁରର ସାନ୍ତ୍ରା ବା କମଳା, ନାସିକର ଡାଳିମ୍ବ, କାଶ୍ମୀରର ସେଓ ପରି କେଉଁ ସ୍ଥାନର କଦଳୀ, କେଉଁଠାର ଅଙ୍ଗୁର, ସୀତାଫଳ ବି ବିଖ୍ୟାତ। ଏସବୁର ତାଲିକାଟା ଉପସ୍ଥାପିତ କଲାବେଳେ ପାଟିରୁ ଲାଳ ବହିବ ନାହିଁ ବୋଲି ଶତ ପ୍ରତିଶତ ବା ଶହେରୁ ଶହେ ଆତ୍ମବିଶ୍ୱାସର ସହିତ କହିହେବ ନାହିଁ। ଯେତେ ଯାହା ହଉ, ମଣିଷର ଅନ୍ୟାନ୍ୟ ସଉକ ଅପେକ୍ଷା ଖାଇବା ପିଇବାର ସଉକଟା ପ୍ରିୟ ବ୍ୟକ୍ତିଗତ ଆପଣା। ଆମ ଦେଶବାସୀଙ୍କର ଏହି ପସନ୍ଦକୁ ତ ପରଖି ଆଜ୍ଞା ଅନେକ ଗୁଣରେ ପରିବର୍ଦ୍ଧିତ ପରିବ୍ୟାପ୍ତ କରୁଛି ଆନ୍ତର୍ଜାତୀୟ ସ୍ତରର ଖାଦ୍ୟ ବା ପାନୀୟ। ବିଦେଶ ବା ଅନ୍ୟ ଦେଶର ଦୈନନ୍ଦିନ ଖାଦ୍ୟ ବି କ୍ରମେ ଏଠାକାର ପ୍ରିୟ ଖାଦ୍ୟ ହୋଇଯାଉଛି। ଏଇଠି ବି ତ ଚାଇନିଜ ସ୍ଥାୟୀଖାନାର ପ୍ରଚଳିତ ହୋଇସାରିଛି ଆଜ୍ଞା। ମଣ୍ଡା, କାକରା, ଚିତଉ, ଚକୁଳି ଉଭେଇ ଯାଇ ପିଜ୍ଜା, ବର୍ଗର, ସ୍ୟାଣ୍ଡୱିଚ୍ ପରି ବିଭିନ୍ନ ପ୍ରକାର ଫାଷ୍ଟଫୁଡ୍ ବା ଆଇସ୍କ୍ରିମ୍ ଆଜି ଲୋକଙ୍କର ପ୍ରିୟ ଖାଦ୍ୟ ହୋଇସାରିଛି। ଆନ୍ତର୍ଜାତୀୟ ସ୍ତରର ଖାଦ୍ୟପେୟର ବିକ୍ରୟ ପାଇଁ ବି ବଡ଼ ବଡ଼ ବିକ୍ରୟ କେନ୍ଦ୍ର, ମଲ୍, ଆଉଟଲେଟ୍ର ଭରମାର ହୋଇଗଲାଣି। ପ୍ରଥମେ ଘରକୁ କୁଣିଆ ଆସିଲେ ମନ ଖୁସିରେ ନାଚି ଯାଉଥିଲା, କାହିଁକି ନା ଘରେ ତେୟାର ହେବ ସ୍ୱାଦିଷ୍ଟ ବ୍ୟଞ୍ଜନ ଛଅତୁଣ ନ ଭଜା। ଆଉ ସମୟକ୍ରମେ ସେହି ପରମ୍ପରାର ପରିବର୍ତ୍ତନ ଆସିଛି। ଆଜି ଅତିଥି ବା କୁଣିଆକୁ ସହରର ନାମୀ ତାରକା ହୋଟେଲକୁ ନେଇ ଡିନେରଟି କରାଇବା ବା ଲାଞ୍ଚଟି କରାଇବାର ହୋଇଯାଇଛି ବାହାଦୁରୀ ଆଜ୍ଞା। ସମୟ ସହିତ ବଦଳିବା, ପ୍ରଭାବିତ ହେବା ଆମର ସ୍ୱାଭାବିକ ଗୁଣ, ଏହା ସ୍ୱାଗତଯୋଗ୍ୟ ମଧ୍ୟ। କିନ୍ତୁ ଏତେ ସବୁ ଖାଦ୍ୟପନୀୟର ବ୍ୟବହାର ଥରେ ଦୁଇଥର କେବେ କେବେ ସ୍ୱାସ୍ଥ୍ୟ ପକ୍ଷରେ ହିତକର, କିନ୍ତୁ ଉପଲବ୍ଧତା ନେଇ ଏପରି ଗରିଷ୍ଠ ଖାଦ୍ୟପେୟର ଅନବରତ ବ୍ୟବହାର ନିଶ୍ଚିତ ଭାବେ ସ୍ୱାସ୍ଥ୍ୟ ପକ୍ଷର ହାନିକାରକ। ଜାଣିବା ଶୁଣିବା ଜ୍ଞାନୀ ମହାପୁରୁଷମାନେ କହିଛନ୍ତି ଆଜ୍ଞା, ସ୍ୱାସ୍ଥ୍ୟ ହିଁ ସମ୍ପଦ। ଏଣୁ ଖାଇବା ପିଇବା ପାଇଁ ଆମେ ଯେତେ ପରିମାଣରେ ଆଗ୍ରହୀ, ଲାଳାୟିତ, ସ୍ୱାଧୀନ, ତାଠାରୁ ଅଧିକ ପରିମାଣରେ ସଚେତନ ହେବା ହିଁ ଭଲ, ଶ୍ରେୟସ୍କର, ଆବଶ୍ୟକ ମଧ୍ୟ। ଗଣମାଧ୍ୟମର ପ୍ରଭାବରେ ଭାସି ନ ଯାଇ, ଅଭିଭୂତ ନ ହୋଇ, କୌଣସି ଖାଦ୍ୟପେୟ ହିସାବରୁ ଅଧିକ ସେବନ କରିବା ଆଗରୁ ଟିକିଏ ସଚେତନ ହୋଇ ଯଦି ଗ୍ରହଣ କରାଯାଏ, ତାହେଲେ ସମୟ ପୂର୍ବରୁ ହେଉଥିବା ନାନା ପ୍ରକାର ଶାରୀରିକ ସମସ୍ୟାକୁ ନିଶ୍ଚିତ ଭାବେ କିଛି ପରିମାଣରେ ଅକ୍ତିଆର କରିପାରିବା।
0: ପ୍ରଚାର କଲୁ ଶୁଣିମା ହେଉ। ଉପସ୍ଥାପନା କରିଥିଲି ଜଗଦୀଶ ଅଧିକାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସ 27 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଏଥିରେ ବିଷୟ

ଆସିଛି, ଟିକା ଆମର କାଜେ କେତେକ ଜରୁରୀ। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସ 27 ତାରିଖ ରବିବାର ଅପରାହ୍ନ 5:30 ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଟିକା ଆମର କାଜେ କେତେକ ଜରୁରୀ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 207 ଭାଗ।

ଶୁଣିଲେ ଅଧିପଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 207ତମ ଭାଗ। ଆକାଶବାଣୀ ଜୟପୁର ଶ୍ରୋତାଙ୍କୁ ଏଠି କହି ରଖୁଛୁ, ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30। ରାତି 8ଟାରେ ଶୁଣିବି ଓଡ଼ିଆ ଚଳଚ୍ଚିତ୍ରର ଗୀତ, ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ ପ୍ରଚାର କରିବୁ ରାତି 8:15। ଶିଳ୍ପୀମାନେ ହେଲେ ମଳୟ ମଲ୍ଲିକ ଏବଂ କସ୍ତୁରୀ ରଥ, ଗୀତିକାର ଡକ୍ଟର କୃତିବାସ ନାୟକ, ସଙ୍ଗୀତ ସନ୍ୟାସୀ ପରୀକ୍ଷା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ କଣ୍ଠଶିଳ୍ପୀ ଆଶା ଭୋସଲେ।

ଶେଷରେ କଣ୍ଠଶିଳ୍ପୀ ଶେଖର ସେନ, ଗୀତ ରଚନା କରିଛନ୍ତି ଅନୁରାଗ ସେନ, ସଙ୍ଗୀତ ନିର୍ଦ୍ଦେଶନା ଶେଖର ସେନ।

ଶୁଣିଲେ କେତୋଟି ହିନ୍ଦୀ ଭଜନ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ଶୁଣନ୍ତୁ କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ ପରେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

କେତେ ବାରଣ କରିବି, ପୁରୁଣା ଟାୟାର ରଖ ନାହିଁ। ଫୁଲ କୁଣ୍ଡରୁ ପାଣି ଗଡ଼େଇ ଦିଅ, ଭଙ୍ଗା ଭଙ୍ଗି ଜିନିଷ ରଖ ନାହିଁ ଯେଉଁଥିରେ ପାଣି ଜମିବ, ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ। ଏଇ ଦେଖ ମଶାରୀ ଟେକା ହେଇଛି ଶୋଇଛି, କଣ ଗୋଡ଼ ହାତର ହାଡ଼ ଗଣ୍ଠି ବିନ୍ଧା ହେଉଛି, ଦେହରେ ତ ନାଲି ଦାଗ, ବାନ୍ତି ମୁଣ୍ଡ ବିନ୍ଧା ହେଲାଣି ନା। ଆରେ ଯାଅ ପାଖ ଡାକ୍ତରଖାନାରେ ପରାମର୍ଶ କର। ମୁଁ ନିଧି ମଉସା, ଏବେ ବି ବଞ୍ଚିଛି। ଏଡିସ୍ ମଶା ଯିଏ ଦିନ ବେଳେ କାମୁଡ଼େ ତା ଦ୍ଵାରା ଡେଙ୍ଗୁ ଜ୍ଵର ବ୍ୟାପେ। ହଁ ତାହାରି ଲକ୍ଷଣ ଆଉ ପ୍ରତିକାର କଥା ମୁଁ କହିବାକୁ ଆସିଛି।

0: ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପ୍ୟାକ୍ସ ଓ ଲ୍ୟାମ୍ପସର ଚାଷୀ ସଦସ୍ୟଙ୍କୁ ପ୍ରଥମ ଥର ପାଇଁ ଲାଭାଂଶ ବଣ୍ଟନ। ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ଆଜି ପାଇଁ ମୁଲତବୀ। ନୂଆଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ଜଳ ସପ୍ତାହର ରାଜ୍ୟବର୍ଗରେ ଓଡ଼ିଶାକୁ ମିଳିଲା ଶ୍ରେଷ୍ଠ ପୁରସ୍କାର। ଏସୀୟ କ୍ରୀଡ଼ାର ଦୌଡ଼ ପ୍ରତିଯୋଗିତାରେ ଭାରତର ଗୁଲବୀର ସିଂଙ୍କୁ ରୌପ୍ୟ ପଦକ। ଏବଂ ଅବପାତର ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା, 6 ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷକମାନଙ୍କୁ ବିପୁଳ ସଂଖ୍ୟାରେ ପ୍ୟାକ୍ସ ଓ ଲ୍ୟାମ୍ପସରେ ଯୋଡ଼ି ହେବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହକାର ସେ ସମୃଦ୍ଧି ଆହ୍ୱାନକୁ ପାଥେୟ କରି ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ନିଜର ସମବାୟ ନୀତି ପ୍ରଣୟନ କରିଛି। ଏହା ମାଧ୍ୟମରେ ପ୍ୟାକ୍ସ ଓ ଲ୍ୟାମ୍ପସଗୁଡ଼ିକୁ ଋଣ ପ୍ରଦାନରେ ସୀମିତ ନ ରଖି ଗ୍ରାମାଞ୍ଚଳର ମଲ୍ଟି ସର୍ଭିସ୍ ୱାନ୍ ଷ୍ଟପ୍ ସଲ୍ୟୁସନ୍ କେନ୍ଦ୍ରରେ ପରିଣତ କରାଯାଇଛି।
1: ଲୋକଙ୍କ ସରକାର ଚାଷୀମାନଙ୍କର ଉତ୍ପାଦିତ ସାମଗ୍ରୀର ବଜାର ସୁବିଧାଠାରୁ ସଠିକ୍ ମୂଲ୍ୟ ଦେବା ଯାଏଁ ସବୁ ବ୍ୟବସ୍ଥାକୁ ସହଜ ଓ ସୁବିଧାଜନକ କରିବା ପାଇଁ ଆମ ସରକାର ସମସ୍ତ ପ୍ରକାରର ପ୍ରୟାସ ଜାରି ରଖିଛି। ଏହି କାରଣରୁ ଆମେ ଓଡ଼ିଶାରେ ଥିବା ପ୍ରାୟ ସମସ୍ତ 4,000 ଧାନ ସଂଗ୍ରହ କେନ୍ଦ୍ରର ଭିତ୍ତିଭୂମି ବିକାଶର ପରିକଳ୍ପନା ଆଜି କରିଛୁ। କେମିତି ଭାବରେ ତାହା ହେଇପାରିବ ଆଉ ସେ ତା ଭିତ୍ତିଭୂମିକୁ ଆଜି ଆମେ ଗୁରୁତ୍ୱ ଦେଉଛୁ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ 1,000 ଗୋଟି ମଣ୍ଡିର ତାହାର ଟ୍ରାନ୍ସଫର୍ମେସନ ୱାର୍କ ରୂପାନ୍ତରଣ କାର୍ଯ୍ୟ
0: ମୁଖ୍ୟମନ୍ତ୍ରୀ ଏହି ଅବସରରେ 185 ରୂପାନ୍ତରିତ ମଣ୍ଡି, 250 ଜନସେବା କେନ୍ଦ୍ର, 70 ପ୍ୟାକ୍ସ ନୂତନ କାର୍ଯ୍ୟାଳୟ ଓ ଗୋଦାମଘରର ଉଦ୍ଘାଟନ କରିଛନ୍ତି। ଏହାସହ ସମବାୟ ଚିନିଶିଳ୍ପ ଅଞ୍ଚଳରେ ଆଖୁ ଉତ୍ପାଦନ ପ୍ରୋହାହନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବଡ଼ମ୍ବା ଓ ଆସିକା ସମବାୟ ଚିନିକଳ ଅଞ୍ଚଳର ଚାଷୀମାନଙ୍କୁ ଏକର ପ୍ରତି 15,000 ଟଙ୍କାର ଇନ୍ପୁଟ୍ ସବ୍ସିଡି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ପ୍ୟାକ୍ସ ଓ ଲ୍ୟାମ୍ପସ ଚାଷୀ ସଦସ୍ୟମାନଙ୍କୁ 2024-25 ଆର୍ଥିକ ବର୍ଷ ପାଇଁ ଲାଭାଂଶ ବଣ୍ଟନ ପ୍ରକ୍ରିୟାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏଥିରେ ସମୁଦାୟ 8,00,000 ଚାଷୀ ଲାଭାନ୍ୱିତ ହେବେ ବୋଲି ଜଣାପଡ଼ିଛି। ସପ୍ତଦଶ ବିଧାନସଭା ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିବସରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏମ୍ଏମ୍ଡିଆର୍ ସଂଶୋଧନ ଆଇନ ସହ ଅନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଛି। ଆସନ୍ତା ସୋମବାରଠାରୁ ପୁଣି ଥରେ ଗୃହ କାର୍ଯ୍ୟକ୍ଷମ ହେବ। ତେବେ ହଟ୍ଟଗୋଳ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ 4 ରିପୋର୍ଟ ଉପସ୍ଥାପନ କରିଥିବାବେଳେ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଗୋଟିଏ ପ୍ରସ୍ତାବ ଆଗତ କରିଥିଲେ। ରାଜ୍ୟରେ 460 ପ୍ରାଥମିକ ବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବାବେଳେ 833 ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, 374 ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବାବେଳେ ସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ 13,903 ଶିକ୍ଷକ ପଦବୀ ଖାଲି ପଡ଼ିଛି। ସେହି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ସରକାରୀ ସ୍ତରରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଆଗାମୀ ଦିନରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଛନ୍ତି। ଓଡ଼ିଶା ବିଧାନସଭାସ୍ଥିତ ରାଜସ୍ୱ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଓଡ଼ିଶା ଉଠା ଜଳସେଚନ ନିଗମ ଅଧୀନରେ 1,658 ପ୍ରକଳ୍ପର ମରାମତି ତଥା ପୁନରୁଦ୍ଧାର ନିମନ୍ତେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଲଗାଣ ବର୍ଷା ତଥା ବନ୍ୟା ପରିସ୍ଥିତି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପ୍ରକଳ୍ପଗୁଡ଼ିକର ନିରୀକ୍ଷଣ କରି ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶକ୍ତି ବିଭାଗ, ଜଳସମ୍ପଦ ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ମଧ୍ୟରେ ସମନ୍ୱୟ ରକ୍ଷା କରି ପୁନରୁଦ୍ଧାର କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ପରାମର୍ଶ ଦେଇଥିଲେ। ଭୁବନେଶ୍ୱରର ନୂତନ ଡିସିପି ଭାବେ ସର୍ବଣା ବିବେକ ଏମ୍ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ବ୍ରହ୍ମପୁରର ଆରକ୍ଷୀ ଅଧୀକ୍ଷକ ଭାବେ ଦାୟିତ୍ୱରେ ଥିଲେ। 2013 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଜଗମୋହନ ମୀନାଙ୍କ ଚାକିରିରୁ ଇସ୍ତଫା ଦେବା ପରେ ଶ୍ରୀ ବିବେକଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ଠାରେ ଆୟୋଜିତ ନବମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ 2026 ରାଜ୍ୟବର୍ଗରେ ଓଡ଼ିଶା ଜଳସମ୍ପଦ ବିଭାଗକୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। ଜଳବାୟୁ ସହନଶୀଳ ଜଳ ପରିଚାଳନା ବିଷୟବସ୍ତୁ ଉପରେ ଆୟୋଜିତ

କାର୍ଯ୍ୟକ୍ରମରେ ଓଡ଼ିଶା ସହଯୋଗୀ ରାଜ୍ୟ ଭାବେ ଅଂଶଗ୍ରହଣ କରିଥିଲା। ଓଡ଼ିଶା ପାଭିଲିୟନ ଜଳ ସଂରକ୍ଷଣ ଓ ବଣ୍ଟନ, ଜଳ ସୁବ୍ୟବହାର, କୃଷି ନବସୃଜନ ଏବଂ ସ୍ଥାନୀୟ ସମୁଦାୟର ଅଂଶଗ୍ରହଣକୁ ଏକୀକୃତ କରି ରାଜ୍ୟର ଜଳ ପରିଚାଳନା ଉପରେ ମଡେଲ ପ୍ରଦର୍ଶିତ କରାଯାଇଥିଲା। ମଡେଲରେ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥାର ପୁନରୁଦ୍ଧାର ସହ ଧାନ ଚାଷ, ଜୈବିକ ସାର ପ୍ରୟୋଗ, ଫସଲ ବିବିଧିକରଣ ଏବଂ ସମନ୍ୱିତ ଧାନ ଓ ମାଛ ଚାଷ ଆଦି ସ୍ଥାନ ପାଇଥିଲା। ଏଥିସହ ରାଜ୍ୟର କାନପୁର ଜଳସେଚନ ପ୍ରକଳ୍ପର ମଡେଲ ମାଧ୍ୟମରେ ବୃହତ ଜଳସେଚନ ଭିତ୍ତିଭୂମି ଏବଂ ଆବଶ୍ୟକ ଜଳବଣ୍ଟନ ସମ୍ପର୍କରେ ପ୍ରଦର୍ଶନ କରାଯାଇଥିଲା। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆସନ୍ତାକାଲି ଆଙ୍ଗନ କାର୍ଯ୍ୟକ୍ରମର ଉଦ୍ଘାଟନ ହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଭାସୀ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ଦୁର୍ଗାପୂଜା ଅବସରରେ ପୂଜା କମିଟିଗୁଡ଼ିକୁ ଏନ୍ଓସି ପ୍ରଦାନ ପାଇଁ ସିଙ୍ଗିଲ୍ ୱିଣ୍ଡୋ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରାଯିବ। ଆସନ୍ତା 28 ତାରିଖ ପୂର୍ବାହ୍ନ 10:00 ଅପରାହ୍ନ 5:30 ପର୍ଯ୍ୟନ୍ତ ବାରବାଟୀ ପ୍ୟାଲେସ୍ ପରିସରରେ କମିଟିଗୁଡ଼ିକର ଏନ୍ଓସି ପ୍ରଦାନ ସମ୍ପର୍କିତ ଆବଶ୍ୟକ ପ୍ରକ୍ରିୟା ସମ୍ପାଦନ କରାଯିବ ବୋଲି ଜଣାପଡ଼ିଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଙ୍କ ସୁନାବେଶ ଆସନ୍ତା ବର୍ଷଠାରୁ ଆରମ୍ଭ ହେବ। ଏନେଇ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଶ୍ରଦ୍ଧାଳୁଙ୍କ ଆଗ୍ରହ, ମନ୍ଦିର ପ୍ରଶାସନର ସହଯୋଗରେ ପର୍ବପର୍ବାଣୀରେ ଶ୍ରୀଜୀଉଙ୍କୁ ସୁନାବେଶ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଦେବୋତ୍ତର ସଂସ୍ଥା କାର୍ଯ୍ୟାଳୟ ମୁଖ୍ୟ ତଥା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉ ମନ୍ଦିରରେ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଅନନ୍ତ ବ୍ରତ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଥିଲେ। ସେବା ସଂକଳ୍ପ ଅଭିଯାନ ଅବସରରେ ନୂଆପଡ଼ା ଜିଲ୍ଲା ଡୁମେରପାଣି ଗ୍ରାମ ପଞ୍ଚାୟତରେ ଏକ ପେଡ୍ ମା କେ ନାମ 3.0 ଅଧୀନରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା, ଜଳବାୟୁ ସନ୍ତୁଳନ ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ବିଶ୍ୱ ପର୍ଯ୍ୟଟନ ଦିବସ ଆସନ୍ତା 27 ତାରିଖରେ ପାଳିତ ହେବ। ଏହି ଅବସରରେ ନୟାଗଡ଼ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ପ୍ରମୋ ରନ୍ ନୟାଗଡ଼ କାର୍ଯ୍ୟକ୍ରମକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ମଧୁମିତା ରଥ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟକୁ ଜିଲ୍ଲାପାଳ ମଧୁମିତା ରଥ ଉଦ୍ଘାଟନ କରିଛନ୍ତି। ଜିଲ୍ଲାରେ ଅପରାଧିକ ମାମଲାର ଦକ୍ଷ ଏବଂ ସମୟୋଚିତ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାରେ ଏହା ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାର 10,000 ମିଟର ଦୌଡ଼ ପ୍ରତିଯୋଗିତାର ଭାରତର ଗୁଲବୀର ସିଂଙ୍କୁ ରୌପ୍ୟ ପଦକ ମିଳିଛି। ଗୁଲବୀର ଏସୀୟ କ୍ରୀଡ଼ାର ଗତ ସଂସ୍କରଣରେ ଏହି ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲେ। ଏହାସହ ମହିଳା ସର୍ଟଫୁଟ୍ରେ ମନପ୍ରୀତ କୌର କାଂସ୍ୟ ପଦକ ଜିତିଛନ୍ତି। ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା 22ରେ ପହଞ୍ଚିଛି। ଏଥିରେ 2ଟି ସ୍ୱର୍ଣ୍ଣ, 9ଟି ରୌପ୍ୟ ଏବଂ 11ଟି କାଂସ୍ୟ ପଦକ ରହିଛି। ପଶ୍ଚିମ କେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା 12 ଘଣ୍ଟା ମଧ୍ୟରେ ଅବପାତ ଆହୁରି ଦୁର୍ବଳ ହୋଇ ସ୍ୱଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ନୂଆପଡ଼ା, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ପ୍ରବଳ ବର୍ଷା ହେବା ନେଇ 13ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବୈତରଣୀ ଓ ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାବେଳେ ଭଦ୍ରକ ଆଖୁଆପଦାଠାରେ ମଧ୍ୟ ଜଳସ୍ତର ବିପଦ ସଂକେତ ଉପରେ ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି କଟକ, ମାଲକାନଗିରି ସମେତ ଅନ୍ୟ କେତେକ ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଲଗାଣ ବର୍ଷା ଯୋଗୁଁ ପ୍ରବାହିତ କଳାହାଣ୍ଡି ଜିଲ୍ଲାର କଲମପୁର ଏବଂ ଜୟପାଟଣା ବ୍ଲକର ସ୍ଥିତି ଜିଲ୍ଲାପାଳ ସଚିନ ପାୱାର ସମୀକ୍ଷା କରିଛନ୍ତି। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ସଚିବ ଅମୀୟ କୁମାର ସାହୁ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପ୍ୟାକ୍ସ ଓ ଲ୍ୟାମ୍ପସର ଚାଷୀ ସଦସ୍ୟଙ୍କୁ ପ୍ରଥମଥର ପାଇଁ ଲାଭାଂଶ ବଣ୍ଟନ। ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ଆଜି ପାଇଁ ମୁଲତବୀ। ନୂଆଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ଜଳ ସପ୍ତାହର ରାଜ୍ୟବର୍ଗରେ ଓଡ଼ିଶାକୁ ମିଳିଲା ଶ୍ରେଷ୍ଠ ପୁରସ୍କାର ଏବଂ ଅବପାତର ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା, 6ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

0: ଆକାଶବାଣୀ କଟକ।
1: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ନିର୍ଭରଶୀଳତା ହ୍ରାସ କରି ଏକ ଉତ୍ପାଦକାରୀ ରାଷ୍ଟ୍ର ଆଡ଼କୁ ଭାରତର ଯାତ୍ରା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ବିଗତ ବହୁ ବର୍ଷ ଧରି ବିଭିନ୍ନ କ୍ଷେତ୍ରରେ ଭାରତ ବିଦେଶୀ ରାଷ୍ଟ୍ରଗୁଡ଼ିକ ଉପରେ ନିର୍ଭର କରୁଥିଲା। ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ ସେହି ରାଷ୍ଟ୍ରଗୁଡ଼ିକ ଦ୍ୱାରା ପ୍ରଦତ୍ତ ସର୍ତ୍ତାବଳୀକୁ ଗ୍ରହଣ କରିବାକୁ ଭାରତ ବାଧ୍ୟ ହେଉଥିଲା। ଏଥିସହ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆବଶ୍ୟକତା ପୂରଣ ପାଇଁ ଅନେକ ପ୍ରତିଦ୍ୱନ୍ଦ୍ୱିତା ଓ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି 2014 ମସିହାରେ ସରକାର ଏକ ଅଭିନବ ଅଭିଯାନ ଆରମ୍ଭ କରିଥିଲେ, ତାହା ହେଉଛି ମେକ୍ ଇନ୍ ଇଣ୍ଡିଆ। ଆତ୍ମନିର୍ଭରଶୀଳତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ତଥା ସଶକ୍ତ ଭବିଷ୍ୟତମୁଖୀ ଏହି ପଦକ୍ଷେପ ଆଜି ବିଭିନ୍ନ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ସହ ଅନ୍ୟ ରାଷ୍ଟ୍ରଗୁଡ଼ିକ ପାଖରେ ମଧ୍ୟ ଏକ ଉତ୍ପାଦନକାରୀ ଦେଶ ଭାବେ ମାନ୍ୟତା ପ୍ରଦାନ କରିଛି। ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ଆଜି 12 ବର୍ଷ ପୂରଣ ହୋଇଛି। ଦେଶକୁ ଉତ୍ପାଦନ, ନିର୍ମାଣ ଏବଂ ନବସୃଜନର ଏକ ବିଶ୍ୱସ୍ତରୀୟ ପେଣ୍ଠସ୍ଥଳୀ ଭାବେ ପରିଣତ କରିବା ପାଇଁ ଯାତ୍ରା ଜାରି ରହିଛି। ଏ ଦିଗରେ ପ୍ରୟାସ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଘଟିବା ସହ ଉତ୍ପାଦନ, ନିବେଶ, ଶିଳ୍ପକ୍ଷେତ୍ର ଏବଂ ଦକ୍ଷତା ଅଧିକ ବ୍ୟାପକ ହୋଇଛି। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ବ୍ୟବସାୟ ଓ ନିବେଶକଙ୍କ ପାଇଁ ନୂତନ ସୁଯୋଗ ଉନ୍ମୁକ୍ତ କରିଛି। ଏବେ 27 କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେଉଛି। ସେଥିରେ 15 ଉତ୍ପାଦନ ଏବଂ 12 ସେବା କ୍ଷେତ୍ର ଅନ୍ତର୍ଭୁକ୍ତ। ନିବେଶକୁ ଅଧିକ ସହଜ ଓ ସୁଗମ କରିବା, ନବସୃଜନକୁ ପ୍ରୋହାହନ ଏବଂ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ପ୍ରଦାନ କରାଯାଇଛି। ନ୍ୟୁନତମ ସରକାରୀ କ୍ଷେତ୍ର ଏବଂ ସର୍ବାଧିକ ପ୍ରଶାସନ ଆଧାରରେ ବିଭିନ୍ନ କ୍ଷେତ୍ରରେ ପ୍ରକ୍ରିୟା ତଥା ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବା ନେଇ ପ୍ରୟାସ ଜାରି ରହିଛି। ଏହାର ଫଳାଫଳ ବିଭିନ୍ନ କ୍ଷେତ୍ରରେ ସକାରାତ୍ମକ ଅଭିବୃଦ୍ଧିରୁ ପ୍ରତିପାଦନ ହେଉଛି। ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପ୍ରାୟ 7 ଗୁଣ ବୃଦ୍ଧି ପାଇଛି। 2014-15 ଏହା 1,90,000 କୋଟି ଟଙ୍କା ଥିବାବେଳେ ଗତ ଆର୍ଥିକ ବର୍ଷରେ 13,00,000 କୋଟିରୁ ଅଧିକ ହୋଇଛି। ମୋବାଇଲ୍ ଫୋନ୍ ଉତ୍ପାଦନ 33 ଗୁଣ ବୃଦ୍ଧି ପାଇ 6,27,000 କୋଟି ଟଙ୍କାରେ ପହଞ୍ଚିଛି। ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। 2014-2024 ମସିହା ମଧ୍ୟରେ ପ୍ରାୟ 55,000 ବଗି ନିର୍ମିତ ହୋଇଛି। ହାରାହାରି ବାର୍ଷିକ ରେଳବଗି ଉତ୍ପାଦନ ଏହି 10 ବର୍ଷ ସମୟସୀମା ମଧ୍ୟରେ 5,000 ଅଧିକ ହୋଇଛି। ଦେଶର ପ୍ରତିରକ୍ଷା ଉତ୍ପାଦନ ମଧ୍ୟ ଇତିମଧ୍ୟରେ 4 ଗୁଣରୁ ଅଧିକ ହୋଇଛି। ଗତ ଆର୍ଥିକ ବର୍ଷରେ ରେକର୍ଡ ପରିମାଣ 1,78,000 କୋଟି ଟଙ୍କାରେ ଏହା ପହଞ୍ଚିଛି। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରକୁ ଅଧିକ ଦକ୍ଷ, ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ କରିବା ନେଇ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ଅଟୋମୋବାଇଲ୍ସ କ୍ଷେତ୍ରରେ 33% ବୃଦ୍ଧି ପରିଲକ୍ଷିତ ହୋଇଛି। ଯାତ୍ରୀ ଓ ବାଣିଜ୍ୟିକ ଯାନ ଉତ୍ପାଦନ 65% ଲେଖାଏଁ ବୃଦ୍ଧି ପାଇଥିବାବେଳେ ତିନିଚକିଆ ଯାନ ଉତ୍ପାଦନ 71% ଓ 2-ଚକିଆ ଯାନ ଉତ୍ପାଦନ 30% ବୃଦ୍ଧି ପାଇଛି। ଔଷଧ ଶିଳ୍ପ କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ପରିମାଣ ଆଧାରରେ ତୃତୀୟ ଓ ମୂଲ୍ୟ ଆଧାରରେ 11 ସ୍ଥାନରେ ପହଞ୍ଚିଛି। 2024-25 ଆର୍ଥିକ ବର୍ଷରେ ଏ କ୍ଷେତ୍ରରେ ବାର୍ଷିକ କାରବାର 4,71,898 କୋଟି ଟଙ୍କା ହୋଇଛି। ଉତ୍ପାଦନ ସହ ପ୍ରକ୍ରିୟାକରଣ ଏବଂ ଯନ୍ତ୍ରପାତି ସଂଯୋଗ କ୍ଷେତ୍ର ମଧ୍ୟ ବ୍ୟାପକ ହୋଇଛି। ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ଭାରତ ନିବେଶ ଅନୁକୂଳ ନୀତି ଆପଣାଇଛି। କେତେକ ରଣନୈତିକ କ୍ଷେତ୍ରକୁ ବାଦ୍ ଦେଇ ଅଧିକାଂଶ କ୍ଷେତ୍ର ପାଇଁ 100% ବିଦେଶୀ ପ୍ରତ୍ୟକ୍ଷ ନିବେଶକୁ ଅନୁମତି ପ୍ରଦାନ କରାଯାଇଛି। 2014-15 ଗତ ଆର୍ଥିକ ବର୍ଷ ମଧ୍ୟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ 843 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି। ଗତ 12 ବର୍ଷ ମଧ୍ୟରେ ଏ କ୍ଷେତ୍ରରେ 169% ବୃଦ୍ଧି ଲକ୍ଷ୍ୟ କରାଯାଇଛି। ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ନିବେଶକୁ ପ୍ରାଧାନ୍ୟ ଦିଆଯାଉଛି। ଏପର୍ଯ୍ୟନ୍ତ ଏହି ପଦକ୍ଷେପ ଅଧୀନରେ 2,54,000 ଉଦ୍ୟୋଗ କ୍ଷେତ୍ରକୁ ଷ୍ଟାର୍ଟଅପ୍ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି। 12 ବର୍ଷ ପୂରଣ କରିଥିବା ମେକ୍ ଇନ୍ ଇଣ୍ଡିଆ ଅଭିଯାନ ବିଶ୍ୱସ୍ତରରେ ଉତ୍ପାଦନ ଓ ନିବେଶ ସ୍ଥଳୀ ଭାବେ ଭାରତର ସ୍ଥିତିକୁ ଅଧିକ ସୁଦୃଢ଼ କରିଛି। ବିଭିନ୍ନ ଦେଶ ସହ ହୋଇଥିବା ବାଣିଜ୍ୟ ଚୁକ୍ତିନାମା ଏହାକୁ ଅଧିକ ତ୍ୱରାନ୍ୱିତ କରୁଛି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ନିର୍ଭରଶୀଳତା ହ୍ରାସ କରି ଏକ ଉତ୍ପାଦନକାରୀ ରାଷ୍ଟ୍ର ଆଡ଼କୁ ଭାରତର ଯାତ୍ରା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ
1: ଶୁଣିଲେ କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ ପରେ ପରେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଜବରଦସ୍ତ ପ୍ରେମିକ ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି କଣ୍ଠଶିଳ୍ପୀ ହେଲେ ହ୍ୟୁମାନ ସାଗର ନିଜାମଙ୍କ ଗୀତ ସଙ୍ଗୀତ ଅଭିଜିତ ମଜୁମଦାର

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ମେଟ୍ରିକ୍ ଫେଲ୍ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ମାନିଲେ ଉଦିତ ନାରାୟଣ ଏବଂ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତ ଅଭିଜିତ ମଜୁମଦାର।

ଶେଷରେ ଶୁଣନ୍ତୁ ପର୍ଶୁରାମ ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ମାନିଲେ ଉଦିତ ନାରାୟଣ ଏବଂ ନିବେଦିତା। ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ। ସଙ୍ଗୀତରେ ସଜେଇଛନ୍ତି ମନ୍ମଥ ମିଶ୍ରା।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ପରେ ପରେ ଜିଲ୍ଲା ହାଲଚାଲ। ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଦେଶର ଗ୍ରାମାଞ୍ଚଳଗୁଡ଼ିକରେ ଭିତ୍ତିଭୂମି ନିର୍ମାଣ ଦ୍ରୁତଗତିରେ ବୃଦ୍ଧି ପାଇବା ସହ ମହିଳାମାନେ ସ୍ୱାବଲମ୍ବୀ ହୋଇଥିବା କହିଲେ ପ୍ରଧାନମନ୍ତ୍ରୀ। ବିଶ୍ୱର ଅନିଶ୍ଚିତତା ସତ୍ତ୍ୱେ ଭାରତ ଦ୍ରୁତ ପ୍ରଗତିଶୀଳ ବୃହତ୍ ଅର୍ଥନୀତି କ୍ଷେତ୍ରରେ ସ୍ଥିତି ବଜାୟ ରଖିଛି, ସୂଚନା ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜାତିସଂଘ ସଂସ୍କାର କ୍ଷେତ୍ରରେ ଅଗ୍ରଗତିର ଅଭାବ କାରଣରୁ ଆନ୍ତର୍ଜାତିକ ସମୁଦାୟ ମଧ୍ୟରେ ନୈରାଶ୍ୟ ବୃଦ୍ଧି ପାଉଥିବା କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ପ୍ରଧାନମନ୍ତ୍ରୀ ସ୍ମାରକୀ ଉପହାର ଇ ନିଲାମରେ ଓଡ଼ିଶା ଦ୍ରବ୍ୟର ଅଧିକ ଚାହିଦା ପରିଲକ୍ଷିତ। ଏବଂ ଏସୀୟ କ୍ରୀଡ଼ାର 10,000 ମିଟର ଦୌଡ଼ ପ୍ରତିଯୋଗିତାରେ ଆଜି ଭାରତୀୟ ପ୍ରତିଯୋଗୀ ଗୁଲବୀର ସିଂହଙ୍କୁ ମିଳିଲା ରୌପ୍ୟ ପଦକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 12 ବର୍ଷ ମଧ୍ୟରେ ଦେଶର ସହର ଏବଂ ଗ୍ରାମାଞ୍ଚଳ ମଧ୍ୟରେ ଦୂରତା ହ୍ରାସ ପାଇଛି। ଗ୍ରାମାଞ୍ଚଳଗୁଡ଼ିକର ଭିତ୍ତିଭୂମି ନିର୍ମାଣ ଦ୍ରୁତଗତିରେ ବୃଦ୍ଧି ପାଇବା ସହ ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ବୋଲି ସେ କହିଛନ୍ତି। ସେବା ସଂକଳ୍ପ ଅଭିଯାନ ଅଧୀନରେ ବାରାଣାସୀରୁ ଭଦନଗର ଯାତ୍ରା କରୁଥିବା ସେବାଯାତ୍ରୀମାନଙ୍କୁ ଆଭାସୀ ଜରିଆରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତଙ୍କ ଅବଦାନ ଓ ସହଯୋଗରେ ହିଁ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ। ଏହି ଯାତ୍ରାରେ ସାମିଲ ହୋଇଥିବା ଯୁବକମାନେ ଦେଶର ସମୃଦ୍ଧି ଦିଗରେ ବିଭିନ୍ନ ସେବାର ନିଦର୍ଶନ ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସେବାଭାବ, ସନ୍ତୁଳନ, ସଂଯମତା, ସମନ୍ୱୟ, ସକାରାତ୍ମକ ମନୋଭାବ, ସମ୍ବେଦନା ଏବଂ ଆଲୋଚନା 7ଟି ନୀତିକୁ ପାଥେୟ କରି ଦଳର ପ୍ରତ୍ୟେକ କର୍ମୀ ଗର୍ବ ଅନୁଭବ କରୁଛନ୍ତି। ବିଶ୍ୱରେ ଅନିଶ୍ଚିତତା ପରିସ୍ଥିତି ସତ୍ତ୍ୱେ ଭାରତର ଅଭିବୃଦ୍ଧି ହାର 7.8%ରେ ପହଞ୍ଚପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଭାରତ ଏକ ଦ୍ରୁତ ପ୍ରଗତିଶୀଳ ବୃହତ୍ ଅର୍ଥନୀତି କ୍ଷେତ୍ରରେ ତା'ର ସ୍ଥିତି ବଜାୟ ରଖିପାରିଛି। ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ଆଜି ଅପରାହ୍ନରେ ଆନ୍ତର୍ଜାତିକ ବାଣିଜ୍ୟ ପ୍ରଦର୍ଶନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶାହା ଭାରତ ବିଶ୍ୱସ୍ତରରେ ଏକ ଅଭିବୃଦ୍ଧି ସମ୍ପନ୍ନ ଅର୍ଥନୈତିକ କ୍ଷେତ୍ର ଭାବେ ଉଭା ହୋଇଛି ବୋଲି କହିଛନ୍ତି। 2047 ସୁଦ୍ଧା ବିକଶିତ ଭାରତ ସଂକଳ୍ପକୁ ଆଗେଇ ନେବା ଲାଗି ଦେଶ ଅଗ୍ରସର ହେଉଛି ବୋଲି ସେ କହିଛନ୍ତି। ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ଦ୍ରୁତ ପ୍ରଗତି ହେବା ସହ ରପ୍ତାନୀ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିଛି ବୋଲି ଶ୍ରୀ ଶାହା କହିଛନ୍ତି। ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାରଙ୍କୁ ପ୍ରଶଂସା କରି ଶ୍ରୀ ଶାହା କହିଛନ୍ତି ରାଜ୍ୟରେ କଠୋର ଆଇନ ଶୃଙ୍ଖଳା ବ୍ୟବସ୍ଥା ଏବଂ ଅନୁକୂଳ ଶିଳ୍ପନୀତି ଓ ସୁଶାସନ ଯୋଗୁଁ ରାଜ୍ୟରେ ଅଧିକ ପୁଞ୍ଜିନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ସେ କହିଛନ୍ତି ପ୍ରତିରକ୍ଷା କରିଡର ମାଧ୍ୟମରେ ଉତ୍ତରପ୍ରଦେଶକୁ ପ୍ରତିରକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଉଛି। ରାଜ୍ୟରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ନିର୍ମାଣ ହେବା ସହ ଆମେଥିରେ 1-203 ରାଇଫଲ୍ସ ତିଆରି ହେଉଛି। ଉତ୍ତରପ୍ରଦେଶ ସମ୍ପ୍ରତି ପୁଞ୍ଜିନିବେଶ ଶିଳ୍ପ ବିନିର୍ମାଣ କ୍ଷେତ୍ରରେ ଅଗ୍ରସର ହେଉଛି ଏବଂ ଆଗାମୀ ଦିନରେ $1 ଟ୍ରିଲିୟନ୍ ଅର୍ଥନୀତି ଲକ୍ଷ୍ୟ ହାସଲ କରିବା ଦିଗରେ ଆଗଉଛି ବୋଲି ଶ୍ରୀ ଶାହା କହିଛନ୍ତି।
1: ଉତ୍ତରପ୍ରଦେଶ କେ ଅନ୍ଦର ଯୋ ପରିବର୍ତ୍ତନ ଆୟା ହେ ଇସି କେ କାରଣ ଆଜ ଉତ୍ତରପ୍ରଦେଶ ଲକ୍ଷ୍ୟ ତୟ କର ସକତା ହେ କି ହମ 1 ଟ୍ରିଲିୟନ୍ କି ଇକୋନୋମି ଉତ୍ତରପ୍ରଦେଶ କୋ ବନାଏଗେ। ଇସ୍ ପ୍ରଦର୍ଶନୀ ମେ କଇ ବ୍ୟାପାରିକ ସମଝୌତେ ବି ହୋନେ ୱାଲେ ହେ। ଦୁନିଆ ଭର ସେ ଆୟେ ହୁଏ ଖରିଦାର ୟହାଁ ମୌଜୁଦ ହେ ଔର ଇସସେ ନିଶ୍ଚିତ ରୂପ ସେ ଉତ୍ତର ପ୍ରଦେଶ ମେ ଇନଭେଷ୍ଟମେଣ୍ଟ ଉତ୍ପାଦନ ଔର ବିକ୍ରି ତିନୋ କ୍ଷେତ୍ର ମେ ବହୁତ ବଡ଼ି ବଢ଼ୋତରୀ ହୋନେ ୱାଲି।
0: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅବସରରେ କହିଛନ୍ତି ଉତ୍ତରପ୍ରଦେଶ ଦେଶର ଏକ ବିନିର୍ମାଣ କେନ୍ଦ୍ର ରୂପେ ଉଭା ହୋଇଛି। ଜାପାନ, ଭିଏତନାମ, ରୁଷିଆ, ସିଙ୍ଗାପୁର ଏବଂ ବେଲାରୁଷ ସହଭାଗୀ ରାଷ୍ଟ୍ର ରୂପେ ଯୋଗ ଦେଇଥିବାରୁ ସେ ଏହାକୁ ପ୍ରଶଂସା କରିଛନ୍ତି। ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରୁ ଆସିଥିବା ଛାତ୍ରଗୋଷ୍ଠୀ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଜାତୀୟ ସଂହତି ଗସ୍ତର ଅଂଶସ୍ୱରୂପ ଏହି ଦଳ ରାଷ୍ଟ୍ରପତି ଭବନ ପରିଦର୍ଶନ କରିଛନ୍ତି। ଜାତିସଂଘ ସଂସ୍କାର କ୍ଷେତ୍ରରେ ଅଗ୍ରଗତିର ଅଭାବ କାରଣରୁ ଆନ୍ତର୍ଜାତିକ ସମୁଦାୟ ମଧ୍ୟରେ ନୈରାଶ୍ୟ ଭାବ ବୃଦ୍ଧି ପାଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ନ୍ୟୁୟର୍କଠାରେ ଚାଲିଥିବା 81ତମ ଜାତିସଂଘ ସାଧାରଣ ଅଧିବେଶନର ମନ୍ତ୍ରୀସ୍ତରୀୟ ଅଧିବେଶନରେ ଯୋଗଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଜାତିସଂଘରେ ବିଶ୍ୱର ବାସ୍ତବ ପରିସ୍ଥିତିର ପ୍ରତିଫଳନକୁ ଦୃଷ୍ଟିରେ ରଖି ପରିବର୍ତ୍ତନ ହେବା ଉଚିତ। ଜାତିସଂଘର ସଂସ୍କାରମୂଳକ ପଦକ୍ଷେପକୁ ବିରୋଧ କରୁଥିବା ରାଷ୍ଟ୍ର ଜାତିସଂଘକୁ ବ୍ୟବହାର କରି ସୁଦୃଢ଼ ହୋଇପାରିବେ ନାହିଁ। ଜାତିସଂଘ ସଂସ୍କାର ସର୍ବସମ୍ମତିକ୍ରମେ ହାସଲ ହୋଇପାରିବା ନେଇ ରହିଥିବା ଧାରଣାକୁ ଡକ୍ଟର ଜୟଶଙ୍କର ଅଗ୍ରାହ୍ୟ କରିଛନ୍ତି। ରାଷ୍ଟ୍ରଗୁଡ଼ିକ ସେମାନଙ୍କର ମତାମତ ମୁକ୍ତ ଭାବରେ ଦେବା ଉଚିତ, ଏହାପରେ ଭୋଟିଂ ଜରିଆରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ଜାତିସଂଘରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କ୍ଷେତ୍ରରେ ଏହା ଆବଶ୍ୟକ। ଜାତିସଂଘରେ ଅର୍ଥପୂର୍ଣ୍ଣ ସଂସ୍କାରମୂଳକ ପଦକ୍ଷେପ ଉପରେ ମନ୍ତ୍ରୀ ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ରାଷ୍ଟ୍ରଗୁଡ଼ିକ ପ୍ରବଳ ଇଚ୍ଛାଶକ୍ତି ଦ୍ୱାରା ମିଳିତ ଭାବେ ଏ କ୍ଷେତ୍ରରେ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ କହିଛନ୍ତି। ସୁରକ୍ଷା ପରିଷଦରେ ସଂସ୍କାର ପାଇଁ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରେସ୍ଙ୍କ ଆହ୍ୱାନ ପରେ ବୈଦେଶିକ ମନ୍ତ୍ରୀ ଏ ସମ୍ପର୍କରେ ତାଙ୍କ ମତାମତ ପ୍ରଦାନ କରିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର ଆଜି ଜାମାଇକା ପ୍ରତିପକ୍ଷ କାମିନା ଜନ୍ସନ୍ ସ୍ମିଥ୍, ଘାନାର ବୈଦେଶିକ ମନ୍ତ୍ରୀ ସାମୁଏଲ୍ ଓକୁଜେଟା ଆବାକୁଆ, ସୁରିନାମର ମେଲଭିନ୍ ବୋଭା ଏବଂ ଇଷ୍ଟ ୱେଷ୍ଟ ସେଣ୍ଟରର ସଭାପତି ସେଲେଷ୍ଟ

0: କୁନାରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି, ବୈଠକ କାଳରେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସ୍ୱାର୍ଥ ମୂଲ୍ୟବୋଧ ଏବଂ ବିଶ୍ୱାସ ଭିତ୍ତିରେ କାର୍ଯ୍ୟ କରିବା ଉପରେ ଆଲୋଚନା ହୋଇଥିଲା। ଭୂ ରାଜନୈତିକ ବିବାଦ, ଜଳବାୟୁ ପରିବର୍ତ୍ତନ, ଅର୍ଥନୈତିକ ଅନିଶ୍ଚିତତା ଏବଂ ପ୍ରଯୁକ୍ତିବିଦ୍ୟା ବିଶୃଙ୍ଖଳା ଆଦି ପ୍ରସଙ୍ଗ ସମାଧାନ ଦିଗରେ ଗ୍ଲୋବାଲ୍ ସାଉଥ୍ ତା'ର ସ୍ୱର ଜାରି ରଖିବ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ପ୍ରତିରକ୍ଷା ବିଭାଗ ମୁଖ୍ୟ ପଦବୀର ସୃଷ୍ଟି ଏବଂ ଏହାର କାର୍ଯ୍ୟକାରିତା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଭାରତରେ ପୂର୍ବରୁ 3 ସଶସ୍ତ ବାହିନୀ, ସେନାବାହିନୀ, ନୌବାହିନୀ ଏବଂ ଆକାଶବାହିନୀ ପୃଥକ୍ ପୃଥକ୍ ଭାବେ କାର୍ଯ୍ୟ କରୁଥିଲେ। 1999 ମସିହାରୁ କାର୍ଗିଲ୍ ସମୀକ୍ଷା କମିଟି ପରଠାରୁ ଏକ ମିଳିତ କାର୍ଯ୍ୟକାରୀ କମିଟି ଗଠନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। 2019 ଅଗଷ୍ଟ 15 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରତିରକ୍ଷା ବିଭାଗ ମୁଖ୍ୟ ପଦବୀ ସୃଷ୍ଟିର ଘୋଷଣା କରିଥିଲେ। 3 ସଶସ୍ତ ବାହିନୀ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ସହ ନେତୃତ୍ୱ ନେବା ଉଦ୍ଦେଶ୍ୟରେ ଏହା କାର୍ଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
1: हमारी तीनों जल थल नभ उनके बीच कोऑर्डिनेशन तो है, हम गर्व कर सके ऐसी हमारी सेना की व्यवस्थाएं हैं। किसी भी हिंदुस्तानी को गर्व हो ऐसा हो, वे अपने अपने तरीके से आधुनिकता के लिए भी प्रयास करते हैं। लेकिन आज जैसे दुनिया बदल रही है, आज युद्ध के दायरे बदल रहे हैं, रूप रंग बदल रहे हैं, आज जिस प्रकार से टेक्नोलॉजी ड्रिवन व्यवस्थाएं बन रही है, तब भारत को भी टुकड़ों में सोचने से नहीं चलेगा। हमारी पूरी सैन्य शक्ति को एक मुस्त होकर के एक साथ आगे बढ़ने की दिशा में काम करना होगा। जल थल नभ में से एक आगे रहे, दूसरा 2 पीछे रहे, तीसरा 3 कदम पीछे रहे तो नहीं चल सकते। तीनों एक साथ एक ही ऊंचाई पर आगे बढ़े।
0: 2019 ଡିସେମ୍ବର ମାସରେ ଏହି ନିଷ୍ପତ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳ ଦ୍ୱାରା ଅନୁମୋଦିତ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟରେ ନୂତନ ସାମରିକ ବ୍ୟାପାର ବିଭାଗରେ ପ୍ରତିରକ୍ଷା ବିଭାଗ ମୁଖ୍ୟ କାର୍ଯ୍ୟ କରିବେ। ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ସଞ୍ଜୟ କୁଲକର୍ଣ୍ଣୀ କହିଛନ୍ତି, ସମସ୍ତ ସାମରିକ ବ୍ୟାପାର ସଂକ୍ରାନ୍ତରେ ଶୀର୍ଷ ସ୍ତରରେ ଉପଦେଶ ଦେବା ନିମନ୍ତେ ସରକାରଙ୍କ ପକ୍ଷରୁ ସିଡିଏସ୍ ପଦବୀ ସୃଷ୍ଟି କରାଯାଇଛି। ପ୍ରଧାନମନ୍ତ୍ରୀ ସ୍କାରକୀ ଉପହାର ଇ ନିଲାମରେ ଚଳିତ ବର୍ଷ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ସମ୍ପନ୍ନ ଦ୍ରବ୍ୟର ଅଧିକ ଚାହିଦା ପରିଲକ୍ଷିତ ହୋଇଛି। ରାଜ୍ୟର ବିଭିନ୍ନ ପାରମ୍ପରିକ କଳା ଓ କୌଶଳ ସହ ସମ୍ପୃକ୍ତ ଉପହାରଗୁଡ଼ିକ ନିଲାମରେ ସ୍ଥାନ ପାଇଥିଲା। ସେଥିମଧ୍ୟରେ କଟକର ତାରକସି କାର୍ଯ୍ୟ, ରୂପାତରରେ ନିର୍ମିତ ବିଭିନ୍ନ କାରିଗରୀ କୌଶଳ, ସମ୍ବଲପୁରୀ ଓ ଇକତ ବସ୍ତ୍ର ସ୍ଥାନ ପାଇଥିଲା। ସେହିପରି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ରଥଯାତ୍ରାର ପଟ୍ଟଚିତ୍ର, ଆଞ୍ଚଳିକ ପର୍ବପର୍ବାଣୀର ବିଭିନ୍ନ ଐତିହ୍ୟ କାରୁକାର୍ଯ୍ୟ ଏବଂ ସାହିତ୍ୟିକ ଐତିହ୍ୟ ସ୍ଥାନ ପାଇଛି। ଅନ୍ଲାଇନ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସ୍କାରକୀ ଉପହାର ଇ ନିଲାମ ପ୍ରକ୍ରିୟାର 8ମ ସଂସ୍କରଣ ଆସନ୍ତା ମାସ 2 ପର୍ଯ୍ୟନ୍ତ ଜାରି ରହିବ। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଗ୍ରହୀ ନିଲାମକାରୀମାନଙ୍କୁ pmmementos.gov.in ପୋର୍ଟାଲକୁ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି। ଭାରତୀୟ ଦୌଡ଼ ପ୍ରତିଯୋଗୀ ଗୁଲବୀର ସିଂ ଆଜି ଏସୀୟ କ୍ରୀଡ଼ାରେ 10,000 ମିଟର ଦୌଡ଼ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି। ହାଞ୍ଜୋଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାର ଗତ ସଂସ୍କରଣରେ ସେ ଏହି ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲେ। ଏସୀୟ କ୍ରୀଡ଼ା ଭଳି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଗୁଲବୀରଙ୍କୁ 2 ପଦକ ମିଳିଥିଲା। ଚଳିତ ବର୍ଷ ଗ୍ଲାସ୍ଗୋଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ 10,000 ମିଟର ଦୌଡ଼ରେ ରୌପ୍ୟ ଓ 5,000 ମିଟର ଦୌଡ଼ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ। ଗୁଲବୀର ସିଂଙ୍କ ଆଜିର ରୌପ୍ୟ ପଦକ ସହ ଜାପାନର ଆଇଚି ନାଗୋୟାଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 22 ପହଞ୍ଚିଛି। ଏଥିରେ 2 ସ୍ୱର୍ଣ୍ଣ, 9 ରୌପ୍ୟ ଏବଂ 11 କାଂସ୍ୟ ପଦକ ରହିଛି। ଏସୀୟ କ୍ରୀଡ଼ାରେ ଟେବୁଲ୍ ଟେନିସ୍ ମିକ୍ସ ଡବଲ୍ସ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ଦିଆ ଚିତାଲେ ଏବଂ ମାନୁଷ ସା କାଂସ୍ୟ ପଦକ ଜିତିଛନ୍ତି। ସେମାନେ ଚୀନ୍ ଯୋଡ଼ିଙ୍କଠାରୁ 8-11, 5-11, 8-11 ପଏଣ୍ଟରେ ପରାଜିତ ହୋଇଥିଲେ। ମହିଳା ସଟ୍ଫୁଟ୍ରେ ମନପ୍ରୀତ କୌର ଆଜି କାଂସ୍ୟ ପଦକ ହାସଲ କରିଛନ୍ତି। ମହିଳା ପୋଲ୍ଭଲ୍ଟରେ ଭାରତୀୟ ପ୍ରତିଯୋଗୀ ବାରାନିକା ଏଲାନଗୋଭାନ୍ଙ୍କୁ କାଂସ୍ୟ ପଦକ ମିଳିଛି। 10 ଏୟାର ପିସ୍ତଲ ମିକ୍ସଡ୍ ଦଳଗତ ପ୍ରତିଯୋଗିତାରେ ଭାରତର କମଲଜିତ୍ ଏବଂ ସୁରୁଚି ଇନ୍ଦର ସିଂ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଦେଶର ଗ୍ରାମାଞ୍ଚଳଗୁଡ଼ିକରେ ଭିତ୍ତିଭୂମି ନିର୍ମାଣ ଦ୍ରୁତଗତିରେ ବୃଦ୍ଧି ପାଇବା ସହ ମହିଳାମାନେ ସ୍ୱାବଲମ୍ବୀ ହୋଇଥିବା କହିଲେ ପ୍ରଧାନମନ୍ତ୍ରୀ। ବିଶ୍ୱର ଅନିଶ୍ଚିତତା ସତ୍ତ୍ୱେ ଭାରତ ଦ୍ରୁତ ପ୍ରଗତିଶୀଳ ବୃହତ୍ ଅର୍ଥନୀତି କ୍ଷେତ୍ରରେ ସ୍ଥିତି ବଜାୟ ରଖିଛି, ସୂଚନା ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜାତିସଂଘ ସଂସ୍କାର କ୍ଷେତ୍ରରେ ଅଗ୍ରଗତିର ଅଭାବ କାରଣରୁ ଆନ୍ତର୍ଜାତିକ ସମୁଦାୟ ମଧ୍ୟରେ ନୈରାଶ୍ୟ ବୃଦ୍ଧି ପାଉଥିବା କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ଏସୀୟ କ୍ରୀଡ଼ାର 10,000 ମିଟର ଦୌଡ଼ ପ୍ରତିଯୋଗିତାରେ ଆଜି ଭାରତୀୟ ପ୍ରତିଯୋଗୀ ଗୁଲବୀର ସିଂଙ୍କୁ ମିଳିଲା ରୌପ୍ୟ ପଦକ। ସମ୍ବାଦ ଶେଷ ହେଲା।

0: ଭୋଟ୍ ଗ୍ରହଣ କେନ୍ଦ୍ର ସଂଖ୍ୟା 1022ରୁ ବୃଦ୍ଧି ପାଇ 1244ରେ ପହଞ୍ଚିଛି। ଚୂଡ଼ାନ୍ତ ଭୋଟର ତାଲିକାରେ ମୋଟ 9,10,000 ଜଣେ ଭୋଟର ରହିଛନ୍ତି। ଏ ସମ୍ପର୍କରେ ଢେଙ୍କାନାଳ ଉପଜିଲ୍ଲାପାଳ ପଦ୍ମଚରଣ ସାହୁ କହିଛନ୍ତି,
1: ଆଜି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାୟ 4 ମାସ ଧରି ଚାଲିଥିବା ଏହି ପ୍ରକ୍ରିୟା ସଫଳତାର ସହ ସମାପ୍ତ ହୋଇ ଢେଙ୍କାନାଳ ଜିଲ୍ଲାର ଏସ୍ଆଇଆର୍ 2026ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏସ୍ଆଇଆର୍ ଆରମ୍ଭ ସମୟରେ ଢେଙ୍କାନାଳ ଜିଲ୍ଲାରେ ମୋଟ 9,62,826 ଜଣ ଭୋଟର ଥିଲେ। ଗଣନା ପ୍ରକ୍ରିୟା ସମୟରେ ମୃତ୍ୟୁ, ସ୍ଥାୟୀ ସ୍ଥାନାନ୍ତରଣ ଏବଂ ଏକାଧିକ ଏଣ୍ଟ୍ରି ଭଳି ବିଭିନ୍ନ କାରଣରୁ 58,554 ଫର୍ମ ସଂଗ୍ରହ କରି ହୋଇପାରି ନଥିଲା। ଫଳସ୍ୱରୂପ ଚିଠା ଭୋଟର ତାଲିକାରେ 9,04,272 ଜଣ ଭୋଟର ସ୍ଥାନ ପାଇଥିଲେ। ନୋଟିସ୍ ଓ ଶୁଣାଣି ପର୍ଯ୍ୟାୟରେ ମ୍ୟାପିଂ ହୋଇନଥିବା ଭୋଟର ଏବଂ ନାମ, ବୟସ, ବୟସର ଅସଙ୍ଗତି, ଲିଙ୍ଗ ଇତ୍ୟାଦି ବିଭିନ୍ନ ତ୍ରୁଟି ସଂକ୍ରାନ୍ତରେ 1,62,209 ନୋଟିସ୍ ଜାରି କରାଯାଇଥିଲା। ଏହି ସମସ୍ତ ମାମଲାର ନିୟମାନୁସାରେ ଶୁଣାଣି କରାଯାଇ ଏହାର ଫଇସଲା କରାଯାଇଥିଲା। ଏଥିସହିତ ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକର ଯୁକ୍ତି ସଂଗତିକରଣ ବା ରାସନାଲାଇଜେସନ୍ ମଧ୍ୟ କରାଯାଇଛି। ଏହାଦ୍ୱାରା ଜିଲ୍ଲାରେ ଭୋଟ୍ ଗ୍ରହଣ କେନ୍ଦ୍ର ସଂଖ୍ୟା 2022ରୁ ବୃଦ୍ଧି ପାଇ 1244ରେ ପହଞ୍ଚିଛି। ଆଜି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଢେଙ୍କାନାଳ ଜିଲ୍ଲାରେ ମୋଟ 9,10,001 ଜଣ ଭୋଟର ରହିଛନ୍ତି। ସମସ୍ତ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ନିରପେକ୍ଷ ଓ ସ୍ୱଚ୍ଛ ଭାବେ ସମ୍ପାଦନ କରାଯାଇଛି। ପ୍ରତ୍ୟେକ ପର୍ଯ୍ୟାୟରେ ରାଜନୈତିକ ଦଳଗୁଡ଼ିକୁ ନିୟମିତ ଭାବେ ସାମିଲ କରାଯାଇ ସୂଚନା ପ୍ରଦାନ କରାଯାଇଛି। ଏହି ସମଗ୍ର ପ୍ରକ୍ରିୟାକୁ ନିର୍ବାଚନ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ନିୟମିତ ଭାବେ ସମୀକ୍ଷା କରିଛନ୍ତି। ଏଥିସହିତ ସମଗ୍ର ପ୍ରକ୍ରିୟାରେ ରାଜନୈତିକ ଦଳ ସହଯୋଗ କରିଥିଲେ। ସମସ୍ତଙ୍କର ସାମୁହିକ ପ୍ରୟାସରେ ଢେଙ୍କାନାଳ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସଫଳତାର ସହ ସମାପ୍ତ ହୋଇଛି ଏବଂ ଜିଲ୍ଲା ପାଇଁ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ ହୋଇଛି।
0: ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ ପାଇଁ ପରମ୍ପରା ଅନୁଯାୟୀ ସୁନିଆ ପର୍ବ ଅବସରରେ ବିଭିନ୍ନ ପୂଜା ପ୍ରତିଷ୍ଠାନ ତରଫରୁ ମା' ଲକ୍ଷ୍ମୀଙ୍କ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଢେଙ୍କାନାଳ ଜିଲ୍ଲା ଗସ୍ତ କରି ଓଡ଼ିଶା 2036ର ରୂପରେଖ ଓ ରାଜ୍ୟର ବିକାଶ ଯାତ୍ରାରେ ଢେଙ୍କାନାଳର ଭୂମିକା ଉପରେ ପ୍ରଶାସନ ସହ ଆଲୋଚନା କରିଛନ୍ତି। ମନ୍ତ୍ରୀ ଶ୍ରୀ ପୂଜାରୀ ସର୍କିଟ୍ ହାଉସ୍ରେ ମହିମା ଗାଦିର ସାଧୁସନ୍ତମାନଙ୍କ ସହ ପୀଠର ବିକାଶମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଦ୍ୱାଦଶ ସାଧାରଣ ବୈଠକରେ ସରକାରୀ ଯୋଜନା କାର୍ଯ୍ୟକ୍ରମ ଓ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ସମୀକ୍ଷା କରାଯାଇଥିଲା। ସେବା ସଂକଳ୍ପ ଅଭିଯାନରେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କପିଳାସଠାରେ ଚନ୍ଦ୍ରଶେଖର ମନ୍ଦିରରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜିଲ୍ଲାର ବିଭିନ୍ନ ଅଦାଲତରେ ଅନୁଷ୍ଠିତ ତୃତୀୟ ଲୋକ ଅଦାଲତରେ 2,233 ମାମଲାର ସମାଧାନ କରାଯାଇଥିଲା। ଢେଙ୍କାନାଳ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସହରରେ ବିଭିନ୍ନ ଖାଦ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଏହାର ମାନ ଯାଞ୍ଚ କରାଯାଇ 3,50,000 ଟଙ୍କା ଜରିମାନା ସହ ବାସି ଖାଦ୍ୟ ନଷ୍ଟ କରାଯାଇଥିଲା। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଗଜପତି ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ। ଆଲେଖ୍ୟ ବିରଞ୍ଜି ନାରାୟଣ ସେଠୀ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ, ଆକାଶବାଣୀ କଟକ।
3: ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ୍ ପରେ ଏପିକେ ଡାଉନଲୋଡ କରି ନିଅନ୍ତୁ।
4: ଠିକ୍ ଲାଗୁନି, ସ୍କାମ୍ ବି ହେଇପାରେ।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆଜିର ବନାନୀ କାର୍ଯ୍ୟକ୍ରମକୁ। ଶ୍ରୋତା ବନ୍ଧୁ, ଆମର ନୀତିଦିନିଆ ଜୀବନରେ ବିଲବାଡ଼ି କାମ ସହ ପରିଷ୍କାର ପରିଚ୍ଛନ୍ନତା ପାଇଁ କିଛି ସମୟ ଦେବା ନିହାତି ଦରକାର। ପରିଷ୍କାର ପରିଚ୍ଛନ୍ନତାର ଉପକାର ଆମେ ମାପିବା କିମ୍ବା ଅନ୍ୟକୁ ଦେଖାଇବା କଷ୍ଟ, କିନ୍ତୁ ଏହାର ପ୍ରଭାବ ଆମ ବ୍ୟକ୍ତିଗତ ଜୀବନରେ ଯେତିକି ପ୍ରଭାବ ପକାଏ ପରିବାର ଏବଂ ସମାଜ ଉପରେ ତାର ବହୁତ ଅଧିକ ପ୍ରଭାବ ଥାଏ। ଧରନ୍ତୁ ଆମେ ଠିକ୍ ସମୟରେ ନିଜର ନିତ୍ୟକର୍ମ ସାରିବା, ଆମେ ପରିଷ୍କାର ଜାଗାରେ ବସିବା, ଖାଇବା, ଶୋଇବା, ସଫା ଲୁଗାପଟା ପିନ୍ଧିବା, ଖାଇବା ଆଗରୁ ହାତକୁ ଭଲ ଭାବେ ସଫା କରିବା, ଶୋଇବା ପୂର୍ବରୁ ଗୋଡ଼ ହାତ ଧୋଇବା, ଏସବୁ କାମ ଆମ ମନକୁ ଯେତିକି ଶାନ୍ତି ଓ ସୁଖ ଦେଇଥାଏ। ରାସ୍ତାଘାଟ ସଫା, ଘର ଚାରିପଟ ସଫା, ଅଫିସ, ସ୍କୁଲ, କଲେଜ, ଡାକ୍ତରଖାନା, ଦେବାଳୟ, ପରିଭ୍ରମଣ ସ୍ଥାନ ଇତ୍ୟାଦି ଯଦି ପରିଷ୍କାର ପରିଚ୍ଛନ୍ନ ଥାଏ, ତେବେ ଏହା ସମସ୍ତଙ୍କୁ ଖୁସି ଓ ମନ ପ୍ରଫୁଲ୍ଲ ରଖିବାରେ ସାହାଯ୍ୟ କରେ। ଏହା କେବଳ ମନକୁ ଶାନ୍ତି ଦିଏ ନାହିଁ, ଆମକୁ ନିରୋଗ ରଖିଥାଏ, ଅଧିକ କର୍ମ କରିବାରେ ସାହାଯ୍ୟ କରେ, ଆର୍ଥିକ ଦିଗରୁ ଦେଶକୁ ସମୃଦ୍ଧ କରେ, ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ, ବୈଦେଶିକ ମୁଦ୍ରା ବୃଦ୍ଧି ଘଟେ ସହଜେ। ଏବେ ବର୍ଷାର ପ୍ରକୋପ କମି ନାହିଁ, ଅଧିକ ସତର୍କ ରହିବା ଦରକାର। ଏହି ସମୟରେ ନିଜର ଗୃହପାଳିତ ପଶୁପକ୍ଷୀଙ୍କ ଯତ୍ନ ନେବେ। ବ୍ୟସ୍ତ ଭିତରେ ବି ଏସବୁ କାମ ଆମେ ଠିକ୍ଠାକ୍ କଲେ ଆଗକୁ ଯାଇପାରିବା, ଖୁସି ରହିପାରିବା। ଆମର ପ୍ରକୃତି, ପରିବେଶ ସବୁବେଳେ ଆମକୁ ସାହାଯ୍ୟ କରୁଛି ଏବଂ କରିବ। ସ୍ୱଚ୍ଛ ମନ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବ। ଶ୍ରୋତା ବନ୍ଧୁ, ସନ୍ଧ୍ୟା ସମୟ ଆସନ୍ତୁ ସମବେତ କଣ୍ଠରେ ଗୀତଟିଏ ଶୁଣିବା, ଯାହାକୁ ଲେଖିଛନ୍ତି ମଧୁସୂଦନ ରାଓ। ତାପରେ ଆଜିର ଆଲୋଚନାକୁ ଯିବା।

ଶ୍ରୋତାବନ୍ଧୁ, ପରିବେଶ ତିଷ୍ଠି ରହିବା ପାଇଁ ବୃକ୍ଷଲତାଙ୍କ ଭୂମିକା ସବାଗ୍ରେ। ବୃକ୍ଷଲତାଙ୍କ ଅଭାବରେ ଏବେ ଅନିୟମିତ ପାଣିପାଗ, ପ୍ରାକୃତିକ ଦୁର୍ବିପାକ ବଢ଼ି ବଢ଼ି ଚାଲିଛି। ଏହା ଆମ ସମସ୍ତଙ୍କ ପାଇଁ ଗୋଟିଏ ଚେତାବନୀ। ଆମର ବିଶେଷଜ୍ଞ, ରାଷ୍ଟ୍ରନାୟକ, ବୈଜ୍ଞାନିକଙ୍କ ସତର୍କବାଣୀ ଆପଣମାନେ ଶୁଣୁଥିବେ। ଏହା ଗୋଟିଏ ସାମୂହିକ କର୍ତ୍ତବ୍ୟ ନିଶ୍ଚୟ। ଆଧୁନିକତା ନାଁରେ ଆମେ ଜଙ୍ଗଲ ନଷ୍ଟ କରି ଆମରି ପାଇଁ ବିପଦ ଡାକୁଛୁ। ତେଣୁ ଯେମିତି ବି ହେଉ, ଏ ଦିଗରେ ଆମକୁ ସତର୍କ ରହିବାକୁ ପଡ଼ିବ। ଆଜି ଗଛଟିଏ ଲଗାଇଲେ କାଲିକି ସେ ଆମକୁ ଛାଇ ଦେବ, ଫଳ ଫୁଲ ଦେବ, ଆମର ନିଶ୍ୱାସ ପ୍ରଶ୍ୱାସ ପାଇଁ କାମ କରିବ।

0: କଥା ଆମେ କହିଲା ବେଳକୁ ଜଙ୍ଗଲରେ ତାର ପ୍ରାକୃତିକ ଉପାୟରେ ଗଛ ତାର ଉଠିବା କଥା ଉଠିବ, ପ୍ରକୃତିର ଭାରସାମ୍ୟ ଭିତରେ ଯେଭଳି ଭାବରେ ଗୋଟେ ମଞ୍ଜି ପଡୁଛି ସେ ତାର ଗଛ ହବ, ସେ ଜଙ୍ଗଲର ସ୍ଥିତି ଅନୁସାରେ ସେ ତାର ବଢିବ। କିନ୍ତୁ ଜଙ୍ଗଲ ବାହାର କହିଲା ବେଳକୁ ଯୋଉଠି ଆମର ଜଙ୍ଗଲ ନାହିଁ ସେଇଠି ଆମେ ବୃକ୍ଷରୋପଣ କରିବା, ତେଣୁ ଏଇଟା କେତେ ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲ ବାହାର ଅଞ୍ଚଳରେ ବୃକ୍ଷରୋପଣ କହିଲେ ନିର୍ଦ୍ଦିଷ୍ଟ କୋଉ ଅଞ୍ଚଳକୁ ଆମେ ବୁଝିବା ସେ ବିଷୟ ଟିକେ ପ୍ରଥମେ ଆପଣ କହିବେ।
1: ବର୍ତ୍ତମାନ ପରିପ୍ରେକ୍ଷୀରେ ଜଙ୍ଗଲ ବାହାରେ ବୃକ୍ଷରୋପଣର ଗୁରୁତ୍ୱ ବହୁତ ଅଧିକ ରହିଛି, ବିଶେଷ କରି ଆମର ଏଇ ଯେଉଁ ଜଳବାୟୁ ପରିବର୍ତ୍ତନ ହେଉ ବା ବିଶ୍ୱ ମରୁଡ଼ି ପ୍ରତିକାର ହେଉ କିମ୍ବା ବିଭିନ୍ନ ପ୍ରକାର ପ୍ରଦୂଷଣ ହେଉ, ଏସବୁକୁ ରୋକିବା ପାଇଁ ଆମର ଜଙ୍ଗଲ ବାହାରେ ବୃକ୍ଷରୋପଣ ଗୁରୁତ୍ୱ ଯଥେଷ୍ଟ ଅଧିକ ରହିଛି। ତେଣୁ ଏସବୁ ଜିନିଷକୁ ଲକ୍ଷ୍ୟ କରି ଆମେ କେବଳ ଜଙ୍ଗଲ ଉପରେ ନିର୍ଭର କଲେ ହେବ ନାହିଁ, ଆମକୁ ଜଙ୍ଗଲ ବାହାରେ ମଧ୍ୟ ଯଥେଷ୍ଟ ପରିମାଣରେ ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି।
0: ନିଶ୍ଚିତ ଭାବରେ ଆପଣ ଯାହା କହିଲେ, କାହିଁକି ନା ପ୍ରଦୂଷଣ କି ଜଳବାୟୁ ପରିବର୍ତ୍ତନ ଆମେ ଯେ ଖାଲି ଜଙ୍ଗଲ ଉପରେ ନିର୍ଭର କଲେ ହେବନି, କାହିଁକି ନା ଲୋକ ସଂଖ୍ୟା ଆମେ ବଢୁଛେ, ସେ ଅନୁସାରେ ଆମର ଯେଉଁ ଜଙ୍ଗଲ ଧୀରେ ଧୀରେ କମିଯାଉଛି ସଙ୍କୁଚିତ ହୋଇଯାଉଛି, ବା ଯେଉଁଠି ଆମର ଜାଗା ଅଛି ଜଙ୍ଗଲ ବାହାରେ ଆମର ଆବଶ୍ୟକତା ଯାହା ରହିଛି ସେଟାକୁ ମଧ୍ୟ ପୂରଣ କରିବା ସହିତ ପରିବେଶର ସନ୍ତୁଳନ ପାଇଁ କାମ କରିବା। ତେବେ ଏ ଯେଉଁ ଜଙ୍ଗଲ ବାହାରେ ବୃକ୍ଷରୋପଣ ନିଶ୍ଚିତ ଭାବରେ ଯେଉଁ ତାର ଆଭିମୁଖ୍ୟ କଥା ଆମେ କହିଲେ, କାହିଁକି ନା ଯେଉଁଠି ଖୋଲା ଜାଗା ରହିଛି ବା ଜଣେ ଲୋକଙ୍କର ଘର ବାଡ଼ି ରହିଛି ଜାଗା ରହିଛି ସେଠି ବି ସେ ବୃକ୍ଷରୋପଣ କରିବ, ତାହେଲେ କ'ଣ ଏହାର ବ୍ୟବସ୍ଥା ଅଛି? ସରକାରଙ୍କର ସ୍ୱତନ୍ତ୍ର ଭାବରେ କିଛି ନୀତି ନିୟମ ବା ୟା ପାଇଁ ସ୍ୱତନ୍ତ୍ର କିଛି ଫଣ୍ଡ ଅଛି ବା କିଛି ଯୋଜନା କାର୍ଯ୍ୟକାରୀ ହେଉଛି ସେ ବିଷୟରେ ଟିକେ ଧାରଣା ଦେବେ କି?
1: ସରକାରୀ ସ୍ତରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାନ ଅଛି, ଯଦି ଜଣେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବା NGO ସେମାନେ ଯଦି ଚାହିଁବେ ବୃକ୍ଷରୋପଣ କରିବା ପାଇଁ ସେମାନେ ତହସିଲଦାରଠାରୁ ଜାଗା ନେଇ ଗୋଟାଏ ଯୋଜନା ପ୍ରସ୍ତୁତ କରି ଆମର ଭାରତ ସରକାରଙ୍କୁ ଦେଇପାରିବେ, ଏବଂ ଭାରତ ସରକାରଙ୍କ ଯେଉଁ ନ୍ୟାସନାଲ୍ ଆଫରେଷ୍ଟେସନ୍ ଆଣ୍ଡ ଇକୋ ଡେଭଲପମେଣ୍ଟ ବୋର୍ଡ ସଂସ୍ଥା ରହିଛି ସେ ଏଥିପାଇଁ ଫଣ୍ଡିଂ କରିଥାନ୍ତି, ଯେଉଁ ଫଣ୍ଡରେ ସେମାନେ ବୃକ୍ଷରୋପଣ କରନ୍ତି। ଏହା ବ୍ୟତୀତ ମଧ୍ୟ ଆମେ ଜଙ୍ଗଲ ବିଭାଗ ତରଫରୁ ମଧ୍ୟ ଜଙ୍ଗଲ ବାହାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାନ କରିଥାଉ। ରୋଡ୍ ସାଇଡ୍ରେ ଯେଉଁ ପ୍ଲାଣ୍ଟେସନ୍ ଗୁଡ଼ାକ ହେଉଛି ସେଗୁଡ଼ା ସାଧାରଣତଃ ଆମର ଜଙ୍ଗଲ ବାହାରେ। ଏହା ଛଡ଼ା ମଧ୍ୟ ଯେଉଁ କର୍ପୋରେଟ୍ ସୋସିଆଲ ରେସ୍ପନ୍ସିବିଲିଟି ଯେଉଁ ରହିଛି, ବିଭିନ୍ନ କମ୍ପାନୀମାନଙ୍କର ଦାୟିତ୍ୱ ରହିଛି CSR କାର୍ଯ୍ୟକ୍ରମରେ, ସେଥିରେ ମଧ୍ୟ ଆମେ ଜଙ୍ଗଲ ବାହାରେ କାର୍ଯ୍ୟକ୍ରମ କରିଥାଉ। ତାଛଡ଼ା ବିଭିନ୍ନ ଶିଳ୍ପ, ଖଣି, ଖାଦାନ ଏମାନେ ଯେଉଁ ସବୁ ଜଙ୍ଗଲ ଜମି ବ୍ୟବହାର କରନ୍ତି ତା ବଦଳରେ ମଧ୍ୟ ସେମାନେ କମ୍ପେନ୍ସେଟରୀ ଆଫରେଷ୍ଟେସନ୍ କରିବା ଲାଗି ମଧ୍ୟ ଅର୍ଥ ଦେଇଥାନ୍ତି,
0: କ୍ଷତିପୂରଣ
1: ପାଇଁ ସେମାନେ ଅର୍ଥ ଦେଇଥାନ୍ତି, ଯେଉଁଟାକି ଆମର ଅଣଜଙ୍ଗଲ ଜମିରେ ବା ପ୍ରାଇଭେଟ୍ ଲ୍ୟାଣ୍ଡ ମାନଙ୍କରେ ଯେଉଁ ସରକାରଙ୍କର ଯେଉଁ ଜମି ଅଛି ସେଥିରେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାନ କରାଯାଇଥାଏ।
0: ଜଣେ ସାଧାରଣ ଲୋକଟିଏ ସେ ବି ଚାହିଁବ ଯେ ମୋର ବି ଇଚ୍ଛା ଅଛି ଗଛ ଲଗେଇବା ପାଇଁ, ଗଛକୁ ସେ ଭଲ ପାଏ, ଚାରା ସେ ଚାହିଁବ ସେ ବି ଲଗେଇବା ପାଇଁ, ବନ ବିଭାଗର କିଛି ସହାୟତା ଏଭଳି ସୁବିଧା କିଛି ଅଛି କି ଆପଣଙ୍କର?
1: ଜଙ୍ଗଲ ବିଭାଗ ତରଫରୁ ଆମର ଏ ବର୍ଷ ଯେଉଁ ଚାରା ଉତ୍ପାଦନ ସବୁ କରାଯାଇଛି ସେଥିରେ ଆମେ ଟଙ୍କାଏ ଲେଖା ଚାରା ପିଛା ଆମେ ଲୋକମାନଙ୍କୁ ଯୋଗାଇ ଦେବୁ। ସେଥିରେ ଯେଉଁ ଇଚ୍ଛୁକ ବ୍ୟକ୍ତି ଯେଉଁମାନେ ନିଜେ ବୃକ୍ଷରୋପଣ କରିବା ପାଇଁ ଚାହୁଁଥାନ୍ତି ସେମାନଙ୍କ ମନ ପସନ୍ଦର ଚାରା ସେମାନେ ଟଙ୍କାଏ ଲେଖା ଦେଇ ସେମାନେ ଜଙ୍ଗଲ ବିଭାଗରୁ କିଣିପାରିବେ ଏବଂ ବୃକ୍ଷରୋପଣ ମଧ୍ୟ କରିପାରିବେ।
0: ଆଚ୍ଛା, ଯଦି ନିର୍ଦ୍ଦିଷ୍ଟ ଚାରା ଧରନ୍ତୁ ଉତ୍ପାଦନ କରିବା ପାଇଁ ଚାହିଁବେ ଏଭଳି କିଛି ବ୍ୟବସ୍ଥା ଅଛି କି? କାହିଁକି ନା ଚାରା ହୁଏତ ଅଭାବ ଦେଖାଦେଇପାରେ ବା ସେଇ ଅଞ୍ଚଳରେ ସେମାନେ ଚାହୁଁଥିବେ ଯେ କିଛି ବୃକ୍ଷରୋପଣ କରିବା ପାଇଁ, କି ଯଦି ସରକାରଙ୍କୁ ସହାୟତା ମିଳିଯିବ ହୁଏତ ସେମାନେ ଆହୁରି ଆଗକୁ ବଢିପାରିବେ।
1: ନାଇଁ, ଏଭଳି ଯୋଜନା ଆଗରୁ ଥିଲା, ଆମର ଯେତେବେଳେ ସାମାଜିକ ବନୀକରଣ କାର୍ଯ୍ୟକ୍ରମ ଚାଲିଥିଲା
0: ଆଜ୍ଞା
1: ସେତେବେଳେ ଏହି କାର୍ଯ୍ୟକ୍ରମ ଚାଲିଥିଲା, ଲୋକମାନେ ଚାରା ନିଜେ ପ୍ରସ୍ତୁତ କରୁଥିଲେ, ସେଥିରେ ସାମାଜିକ ବନୀକରଣ ତରଫରୁ ସେମାନଙ୍କୁ ପ୍ରୋତ୍ସାହନ ଦିଆଯାଉଥିଲା, ଯେଉଁ ଚାରାଟାକୁ ପରେ ସେମାନେ ଆମର ସଂସ୍ଥା ସେମାନଙ୍କଠାରୁ କିଣି ନେଉଥିଲା ଏବଂ ଲୋକମାନଙ୍କୁ ବିତରଣ କରୁଥିଲା।
0: ଆଚ୍ଛା,
1: କିନ୍ତୁ ବର୍ତ୍ତମାନ ସେଭଳି କିଛି ନାହିଁ, ତାଛଡ଼ା ତ ଜଙ୍ଗଲ ବିଭାଗ ନିଜେ ଚାରା କରିକି ଯେହେତୁ ଯୋଗାଇ ଦେଉଛି
0: ଆଜ୍ଞା,
1: ତେଣୁ ସେମାନଙ୍କୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଏତେ ଅନୁଭବ କରାଯାଉନି।
0: ନିଶ୍ଚିତ ଭାବରେ ଗଛର ଯେଉଁ ମୂଲ୍ୟବୋଧ ରହିଛି, ବୃକ୍ଷର ଯେଉଁ ମହାତ୍ମ୍ୟ ରହିଛି ତାକୁ ଅନୁଭବ କରିବ, ଏଠି ଜନସାଧାରଣଙ୍କୁ ନେଇକି ଚାଲିବ, ତେଣୁ କେମିତି ଆପଣଙ୍କର ଏ ଯେଉଁ ସହଯୋଗ ତାଙ୍କର ଆବଶ୍ୟକ ଆପଣ ମନେ କରୁଛନ୍ତି ସେ ବିଷୟରେ ଟିକେ ଧାରଣା ଦେବେ କି?
1: ନାଇଁ, ଜଙ୍ଗଲ ବିଭାଗ ତରଫରୁ ଆମର ତ ମାସ୍ ପ୍ଲାଣ୍ଟେସନ ଯେଉଁଟାକ ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମ ରହିଛି
0: ଆଜ୍ଞା,
1: ଏହା ବ୍ୟତୀତ ଯେଉଁ ବ୍ୟକ୍ତି ବିଶେଷ ଚାହିଁବେ ବା ଅନୁଷ୍ଠାନ ଚାହିଁବେ ଆମର ଯେଉଁ ବିଭିନ୍ନ ନର୍ସରୀ ସବୁ ରହିଛି ସେଥିରୁ ସେମାନେ ଚାରା ନେଇ ସେମାନେ ମଧ୍ୟ ନିଜ ବାଡ଼ି ଘରେ ମଧ୍ୟ ଲଗେଇ ପାରିବେ।
0: ଆଚ୍ଛା,
1: ଏବଂ ବର୍ତ୍ତମାନ ଯେଉଁ ପରିପ୍ରେକ୍ଷୀରେ ଆମେ ଯାହା ଦେଖିବାକୁ ପାଉଛୁ, ଆମର ଯେଉଁ ଦ୍ରୁତ ଜନସଂଖ୍ୟା ବୃଦ୍ଧି, ବିଭିନ୍ନ ପ୍ରକାର ଶିଳ୍ପାୟନ ବୃଦ୍ଧି ଏବଂ ଲୋକମାନଙ୍କର ଚାହିଦା, ଏସବୁକୁ ଦୃଷ୍ଟିକୁ ଆଖିରେ ରଖି ଜଙ୍ଗଲ ବାହାରେ ଆମର ଏଇ ଯେଉଁ ବୃକ୍ଷରୋପଣ ଆବଶ୍ୟକତାଟା ଯଥେଷ୍ଟ ରହିଛି ଏବଂ ସେଥିପାଇଁ ସମସ୍ତେ ଯତ୍ନବାନ ହେବା ଉଚିତ ଏବଂ ସମସ୍ତେ ନିଜ ନିଜ ବାଡ଼ିଘରମାନଙ୍କରେ ବା ଯେଉଁଠି ଖାଲି ଜାଗା ଅଛି ସେ ସ୍ଥାନମାନଙ୍କରେ ବୃକ୍ଷରୋପଣ କରିବା ଉଚିତ।
0: ଜଣେ ଧରନ୍ତୁ ପଥିକ, ସେ ଯାଉଛି ବାଟରେ,

0: ଅଧିକ ପ୍ରଭାବ ଥାଏ। ଧରନ୍ତୁ ଆମେ ଠିକ୍ ସମୟରେ ନିଜର ନିତ୍ୟକର୍ମ ସାରିବା, ଆମେ ପରିଷ୍କାର ଜାଗାରେ ବସିବା, ଖାଇବା, ଶୋଇବା, ସଫା ଲୁଗାପଟା ପିନ୍ଧିବା, ଖାଇବା ଆଗରୁ ହାତକୁ ଭଲ ଭାବେ ସଫା କରିବା, ଶୋଇବା ପୂର୍ବରୁ ଗୋଡ଼ ହାତ ଧୋଇବା, ଏସବୁ କାମ ଆମ ମନକୁ ଯେତିକି ଶାନ୍ତି ଓ ସୁଖ ଦେଇଥାଏ। ରାସ୍ତାଘାଟ ସଫା, ଘର ଚାରିପଟ ସଫା, ଅଫିସ, ସ୍କୁଲ, କଲେଜ, ଡାକ୍ତରଖାନା, ଦେବାଳୟ, ପରିଭ୍ରମଣ ସ୍ଥାନ ଇତ୍ୟାଦି ଯଦି ପରିଷ୍କାର ପରିଚ୍ଛନ୍ନ ଥାଏ, ତେବେ ଏହା ସମସ୍ତଙ୍କୁ ଖୁସି ଓ ମନ ପ୍ରଫୁଲ୍ଲ ରଖିବାରେ ସାହାଯ୍ୟ କରେ।
1: ରାଜ୍ୟମାନଙ୍କୁ ଗସ୍ତ କରି ସେ ରାଜ୍ୟରେ ଥିବା ସାମ୍ପ୍ଲିଂ ପଏଣ୍ଟ ସବୁ ବିଭିନ୍ନ ଏରିଆରେ ସବୁ ନେଇ ସେମାନେ ଏହାକୁ ଆକଳନ କରିଥାନ୍ତି ଏବଂ ତାଙ୍କର ଆକଳନ ଅନୁସାରେ ବର୍ତ୍ତମାନ ଆମର ଯାହା ଭୌଗୋଳିକ କ୍ଷେତ୍ରଫଳ ରହିଛି ତା'ର 2.82% ଆମର ଜଙ୍ଗଲ ବାହାର ଯେଉଁ ଗଛ ଅଛି ସେଇଟା କୁହାଯାଉଛି।
2: ଆଚ୍ଛା,
1: ତା ବାଦ ସେମାନେ ଏହି କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି ଏବଂ ଏଇଟା ଏତେ ସଠିକ୍ ନହେଲେ ମଧ୍ୟ ସେମାନେ କିଛିଟା ଆକଳନ କରିଛନ୍ତି ଏବଂ ପରବର୍ତ୍ତୀ ଅବସ୍ଥାରେ ଏଟା ଆହୁରି ରିଫାଇନ୍ ହେବ ହେଇକି ଠିକ୍ ଭାବରେ ସେମାନେ କରିପାରିବେ।
2: ଆଚ୍ଛା,
1: ଏବଂ ହେକ୍ଟର 1 ହେକ୍ଟରରୁ ଲେସ୍ ଥିବା ଜାଗାଗୁଡ଼ାକ, କମ୍ ଥିବା ଜାଗାଗୁଡ଼ାକ ସେମାନେ ତା ଭିତରକୁ ଆଣିପାରୁନାହାନ୍ତି, ତା ପରିସର ଭିତରକୁ। ଭବିଷ୍ୟତରେ ଏଟା ଆହୁରି ରିଫାଇନ୍ ହେଇକି ଆହୁରି ଗଛ ସଂଖ୍ୟା ବଢ଼ିବ ବୋଲି ଆମେ ଆଶା କରୁଛୁ, ଏହାର ଏହି ପ୍ରତିଶତ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।
2: ତାମାନେ ଆପଣଙ୍କର କେତେ ଗଛ ଅଛି ମାନେ ଆପଣଙ୍କର ଜଙ୍ଗଲ ବାହାରେ ସେଟା ଗୋଟେ ଆକଳନ କରାଯାଉଛି, ଆମେ ଜାଣିପାରୁଛେ ଯେ ନାଇଁ ଆପଣ କେତେ ଫାଙ୍କା ଜାଗା ଅଛି ସେଠି, ଆଉ କ'ଣ ବୃକ୍ଷରୋପଣ କରାଯାଇପାରିବ କି, ସେଟା ସବୁଜମୟ କରାଯାଇପାରିବ କି, ନା ୟାର ଉଦ୍ଦେଶ୍ୟ କ'ଣ, ନା ସେ ଉଦ୍ଦେଶ୍ୟ ରହିଛି?
1: ନା, ସେ ଉଦ୍ଦେଶ୍ୟ ତ ନିଶ୍ଚିତ ଭାବେ ରହିଛି, କାରଣ ଆମର ବର୍ତ୍ତମାନ ଯାହା ରହିଛି ସେଟା ଉଭୟ ଜଙ୍ଗଲ ଏବଂ ଜଙ୍ଗଲ ବାହାରେ ଥିବା ବୃକ୍ଷକୁ ମିଶେଇକି ସେମାନେ କହୁଛନ୍ତି ମୋଟ 24.16% ରହିଛି।
2: ଆଚ୍ଛା,
1: କିନ୍ତୁ ଆମର ଯେଉଁ ଜାତୀୟ ଜଙ୍ଗଲ ନୀତି ରହିଛି, ନ୍ୟାସନାଲ ଫରେଷ୍ଟ ପଲିସି, ତା ଅନୁସାରେ 1/3 ରହିବା କଥା, ଅର୍ଥାତ୍ 33% ଜଙ୍ଗଲ ରହିବା କଥା। କିନ୍ତୁ ଯେହେତୁ ଆମର ଦୁଇଟା ଯାକ ମିଶେଇଲା ପରେ 24.16% ହେଉଛି, ତେଣୁ ଆମକୁ ଆହୁରି ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି।
2: ଆଚ୍ଛା,
1: ତାହେଲେ ଯାଇକି ଆମେ ସେ 33% ଟଚ୍ କରିପାରିବା।
2: ଆଚ୍ଛା, ଏଟା ଭାରତବର୍ଷର,
1: ଏଟା ଭାରତବର୍ଷର ସିନାରିଓ, ଯଦିଓ ଓଡ଼ିଶାରେ ଆମର ଆମେ 35% ଜଙ୍ଗଲ ଅଛି ବୋଲି କହୁଛୁ, କିନ୍ତୁ ଏଟା ମୁଁ ଯାହା କହିଲି ଏଟା ଭାରତବର୍ଷର ସ୍ଥିତି, ଏବଂ ସେହି ଦୃଷ୍ଟିରୁ ଆମକୁ ଦେଖିବାକୁ ଗଲେ ଆମକୁ ଆହୁରି ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି
2: ନିଶ୍ଚିତ ଭାବରେ। କାହିଁକି ନା ଜଙ୍ଗଲ ଯୋଉ ସୀମା ରହିଛି ଆମେ କହୁଛୁ, ଜଙ୍ଗଲ ସୀମା ପରେ ଯୋଉ ଜଙ୍ଗଲ ବାହାର ଅଞ୍ଚଳ ଯୋଉଟା ରହିଛି, ହୁଏତ ସେଇଠି ବୁଦୁବୁଦିକିଆ ଗଛ ସବୁ ରହିଥିବ, ଫାଙ୍କା ଜାଗା ରହିଥିବ, ମାନେ ସେଇ ଅଞ୍ଚଳ ମାନଙ୍କୁ ବି ଯଦି ଆମେ ସମ୍ପୂର୍ଣ୍ଣ ଭାବରେ ସବୁଜିମା ଭରିଦେବା, ଅର୍ଥାତ୍ ଜଙ୍ଗଲ ସହିତ ମିଶିଯିବ, ଯେ ଅନୁଭବ କରିବା ଯେ ପ୍ରକୃତରେ ଆମର ଜଙ୍ଗଲ ପରିମାଣ ବଢ଼ିଛି ବୋଲିକି, ତାହେଲେ ନିଶ୍ଚିତ ଏଇ ଯୋଉ ପରିବେଶ ଅସନ୍ତୁଳନ କଥା ଆମେ କହୁଛୁ, ବା ଆମର ବର୍ଷା ଠିକ୍ରେ ହେଉନାହିଁ, ମରୁଡ଼ି ହେଉଛି, ବା ବିଭିନ୍ନ ପ୍ରକାର ଯୋଉ ପ୍ରକୃତିଗତ ଯୋଉ ନିୟମରେ ପରିବର୍ତ୍ତନ ଦେଖାଯାଉଛି, ଯୋଉ ଜଳବାୟୁ ପରିବର୍ତ୍ତନ ଧାରା, ଠିକ୍ ଭାବରେ ଋତୁ ପରିବର୍ତ୍ତନ, ଏଗୁଡ଼ା ସବୁ ଠିକ୍ ଭାବରେ ଆମେ ଆକଳନ କରିପାରୁନୁ, ସେ ସମସ୍ୟା ଗୁଡ଼ିକ ମଧ୍ୟ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଯେମିତି ଗୋଟେ ଭଲ ପରିବେଶ ରହିଥିବ, ସେଇ ଅଞ୍ଚଳକୁ ଯେମିତି ପ୍ରଭାବ ପକାଇଥାଏ, ସେଇ ପ୍ରଭାବଟା ଆମେ ଅନୁଭବ କରିପାରିବା, ନା କ'ଣ କହୁଛୁ?
1: ନିଶ୍ଚିତ, ଦେଖନ୍ତୁ ଯେତେ ଯୋଉ ଆମର ଉଜୁଡ଼ା ଜଙ୍ଗଲ କଥା ଯୋଉ ଆପଣ କହିଲେ, ସେଗୁଡ଼ାକର ସବୁ ପୁନରୁଦ୍ଧାର କରାଯାଉଛି ଆମର ଜଙ୍ଗଲ ବିଭାଗ ମାଧ୍ୟମରେ। ଯେଉଁଗୁଡ଼ାକ ଜଙ୍ଗଲ ବାହାରେ ସବୁ ରହିଛି ଆମର, ଯଦି ଉଜୁଳା ଜଙ୍ଗଲ କିଛି ଥାଏ, ସେଠି ମଧ୍ୟ ଲୋକମାନେ ଚାହିଁଲେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିପାରିବେ, କିନ୍ତୁ ଏହାଦ୍ୱାରା ସାମୂହିକ ଉଦ୍ୟମ ହିଁ ଦରକାର ଏସବୁ ଜିନିଷ ପାଇଁ, ତାହେଲେ ହିଁ ଆମେ ବୃକ୍ଷରୋପଣ ସ୍ଥଳୀରେ ଆମେ ବୃକ୍ଷରୋପଣ କରିପାରିବା। ଏବଂ ଆମର ଯେଉଁ ସଂଖ୍ୟା ରହିଛି ଯେଉଁଟା ଆମେ ଆଲୋଚନା କରୁଥିଲୁ, କି ଯେଉଁ 24.16% ରହିଛି, ସେଟାକୁ ଆମେ ଆହୁରି ବୃଦ୍ଧି କରିପାରିବା, ଯାହାଦ୍ୱାରା କି ଆମେ ଆମର ଯେଉଁ ରହିଛି ଲକ୍ଷ୍ୟ ସେଟାକୁ ଆମେ ପୂରଣ କରିପାରିବା।
2: ଆଜ୍ଞା,
1: ଏବଂ ଏହାଦ୍ୱାରା ଆମର ଯେଉଁ ପରିବେଶ ସନ୍ତୁଳନ ହେଇପାରିବ, ଠିକ୍ ଭାବରେ ହେଇପାରିବ, ଏବଂ ବର୍ତ୍ତମାନ ଯେଉଁ ପରିପ୍ରେକ୍ଷୀରେ ଯେଉଁ ଜନସଂଖ୍ୟା ବୃଦ୍ଧି ଏବଂ ଦ୍ରୁତ ଶିଳ୍ପାୟନ, ତାଦ୍ୱାରା ଯେଉଁ ପରିବେଶ ଦୂଷିତ ହେଉଛି, ତାକୁ ମଧ୍ୟ ଆମେ କିଛିଟା ଭାବରେ ରୋକିପାରିବା।
2: ଆଜ୍ଞା, ତେବେ ସୁଦର୍ଶନ ବାବୁ, ସବୁଆଡେ ଗଛ ଲଗା ହେବ ଏବଂ ସମସ୍ତେ ଉତ୍ସାହିତ ହେବେ, ତେବେ ଶେଷରେ ଆପଣ କ'ଣ କହିବେ ଶ୍ରୋତାବନ୍ଧୁମାନଙ୍କ ପାଇଁ, ବା ଯେଉଁମାନେ ସବୁ କାର୍ଯ୍ୟକ୍ରମ ବର୍ତ୍ତମାନ ଶୁଣୁଛନ୍ତି, ଯେ ପ୍ରକୃତରେ ଆମର ଯେଉଁ ଆଭିମୁଖ୍ୟ ରହିଛି ତାକୁ କେମିତି ସଫଳ କରିବା?
1: ଜଙ୍ଗଲ ବାହାରେ ବୃକ୍ଷରୋପଣ କରିବା ଲାଗି ଆମର ସରକାରଙ୍କ ତରଫରୁ ବହୁତ ଗୁଡ଼ାଏ ପ୍ରୋତ୍ସାହନ ଅଛି। ବେଶୀ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମର ଜଙ୍ଗଲ ବାହାରେ ବୃକ୍ଷରୋପଣ, ଯଥା ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ପୁରସ୍କାର ଆମର ରାଜ୍ୟ ସରକାର ଦେଉଛନ୍ତି, ପ୍ରତିବର୍ଷ ଦେଉଛନ୍ତି, ଏବଂ ପ୍ରତି ବ୍ଲକରେ ଜଣେ ପ୍ରକୃତି ବନ୍ଧୁ ଏବଂ ଜଣେ ପ୍ରକୃତି ମିତ୍ର ପୁରସ୍କାର ଏବେ ପାଉଛନ୍ତି, ଯଦି ସେମାନେ ସ୍ୱେଚ୍ଛାକୃତ ଭାବରେ ନିଜେ ବୃକ୍ଷରୋପଣ କରିଥିବେ ଏବଂ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ କରିଥିବେ। ସେଥିପାଇଁ ସରକାରଙ୍କ ତରଫରୁ ମଧ୍ୟ ପ୍ରୋତ୍ସାହନ ରାଶି ଦିଆହେଉଛି, ପ୍ରକୃତି ବନ୍ଧୁମାନଙ୍କୁ 5,000, ପ୍ରକୃତି ମିତ୍ର 10,000,

0: ତା ଛଡ଼ା ମଧ୍ୟ ଭାରତ ସରକାରଙ୍କର ଇନ୍ଦିରା ପ୍ରିୟଦର୍ଶିନୀ ବୃକ୍ଷମିତ୍ର ପୁରସ୍କାର ରହିଛି ଏବଂ ଇନ୍ଦିରା ଗାନ୍ଧୀ ପର୍ଯ୍ୟାବରଣ ପୁରସ୍କାର ମଧ୍ୟ ରହିଛି। ଏଭଳି ବିଭିନ୍ନ ପ୍ରକାର ସବୁ ପ୍ରୋତ୍ସାହନ ସବୁ ରହିଛି ସରକାର ଲୋକମାନଙ୍କ ଭିତରେ ବୃକ୍ଷରୋପଣ ଏବଂ ପରିବେଶ ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ଏଭଳି ବିଭିନ୍ନ ପ୍ରକାର ଆୱାର୍ଡମାନ ବା ପୁରସ୍କାରମାନ ସରକାର ସୃଷ୍ଟି କରିଛନ୍ତି। ତେଣୁ ମୋର ଆଜିର ବାର୍ତ୍ତା ହେଉଛି କି ପୁରସ୍କାରକୁ ଆଖିଆଗା ରଖି ଆପଣମାନେ କାର୍ଯ୍ୟ କରନ୍ତୁ ନାହିଁ, ଆପଣମାନେ କାର୍ଯ୍ୟ କରି ଚାଲନ୍ତୁ, ବୃକ୍ଷରୋପଣ କରି ଚାଲନ୍ତୁ ଏବଂ ବୃକ୍ଷର ମହତ୍ୱ କ'ଣ ଆପଣମାନେ ସମସ୍ତେ ଜାଣିଛନ୍ତି। ତେଣୁ ପୁରସ୍କାର ରାଶିକୁ ଆଖିଆଗା ନ ରଖି ଯେତେ ଖାଲି ଜାଗା ଅଛି ସରକାରଙ୍କର ବା ନିଜର ବାଡ଼ିଘରେ ଯେଉଁ ଖାଲି ଜାଗା ଅଛି ସେଠାରେ ବୃକ୍ଷରୋପଣ କରି ଚାଲନ୍ତୁ। ଆମେ ଯେଉଁ ଆଜିକାଲି ଦେଖୁଛେ ଜଙ୍ଗଲ ବାହାରେ ଯେଉଁ ଗଛମାନ ଅଛି ତାକୁ କେହି ଲଗେଇ ନାହାନ୍ତି, ଅଧିକାଂଶ ଦେଖିବେ ଆପଣ ଘରକୁ ଫଳ ଆସିଲା ବା ଯାହା କିଛି ଆସିଲା ଆପଣ ଖାଇଲେ ତାର ମଞ୍ଜିକୁ ଫୋପାଡ଼ି ଦେଲେ, ସେହି ମଞ୍ଜିରୁ ହିଁ ଗଛ ହୋଇଛି। ଗାଁ ମାନଙ୍କରେ ଯେଉଁ ଗଛ ଆପଣ ଦେଖିବାକୁ ପାଉଛନ୍ତି ତାକୁ କେହି ରୋପଣ କରିନାହିଁ, ଏହିଭଳି ବିଭିନ୍ନ ପ୍ରକାର ଫଳ ଖାଇ ଆମେ ଫୋପାଡ଼ି ଦେବା ଦ୍ୱାରା ସେସବୁ ଗଛ ହୋଇଛି। ତେଣୁ ଗାଁ ବ୍ୟତୀତ ଗାଁ ବାହାରେ ଯେଉଁ ଫାଙ୍କା ଜାଗା ସବୁ ରହିଛି ସେଥିରେ ଆପଣମାନେ ବୃକ୍ଷରୋପଣ କରନ୍ତୁ ଏବଂ ତାର ସୁରକ୍ଷା ଦିଅନ୍ତୁ ଏବଂ ତାକୁ କେମିତି ସଫଳ କରିବେ ସେ ଦିଗରେ ଆପଣ ଯତ୍ନବାନ ହୁଅନ୍ତୁ ଏବଂ ଦେଖିବେ ଆପଣଙ୍କୁ ପୁରସ୍କାର ଆସି ଆପେ ଆପେ ଆପଣଙ୍କୁ ସରକାର ଡାକିକି ପୁରସ୍କାର ଦେବେ।
1: ନିଶ୍ଚିତ ପୁରସ୍କାର ତ ଆମେ ସେ ଗଛ ଲଗେଇଲେ ମୁଁ ଭାବୁଛି ସେଇଟା ହିଁ ସନ୍ତୁଷ୍ଟି ଆମର, ଏବଂ ସେ ଯୋଉ ପରିବେଶ ପାଇଁ ବା ଏଇ ସମାଜ ପାଇଁ ଯୋଉ ଆମେ ଦାନ କଲେ ଯୋଉ ପୁଣ୍ୟ କାମ କଲେ ମୁଁ ଭାବୁଛି ସେ ହିଁ ପୁରସ୍କାର। ତେବେ ଯାହା ହଉ ସୁଦର୍ଶନ ବାବୁ ଆପଣ ଆଲୋଚନାକୁ ଆସିଲେ, ଆମେ ଆଲୋଚନା କଲେ ଜଙ୍ଗଲ ବାହାରେ ବୃକ୍ଷରୋପଣ ସମ୍ପର୍କରେ। ଆମେ ଆଶା କରିବା ଶ୍ରୋତା ବନ୍ଧୁମାନଙ୍କୁ ଏବଂ ଶପଥ ନେବା ପାଇଁ ଆମେ ବ୍ରତୀ କରାଇବା ଚାରାଟିଏ ଆଣିବା, ତାକୁ ଠିକ୍ ଭାବରେ ଲଗେଇ ତାର ଯତ୍ନ ନେବା ପିଲା ଭଳି ଏବଂ ଗୋଟେ ମହାଦ୍ରୁମରେ ପରିଣତ କରିବା ପାଇଁ ଆମେ ଚେଷ୍ଟା କରିବା। ଏହି ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ,
0: ନମସ୍କାର।
2: ଶୁଣୁଥିଲେ ଆଲୋଚନା ଜଙ୍ଗଲ ବାହାରେ ବୃକ୍ଷରୋପଣ, ବିଶେଷଜ୍ଞ ଥିଲେ ଓଡ଼ିଶା ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ ସୁଦର୍ଶନ ପାତ୍ର, ତାଙ୍କ ସହ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଦୁର୍ଗା ମାଝି।
3: ପ୍ରକୃତିର ଅବଦାନ କେତେ ମହାନ, ପ୍ରକୃତିର ଅବଦାନ।
2: ଶ୍ରୋତା ବନ୍ଧୁ, ବର୍ଷା ଋତୁକୁ ବିଦାୟ ଦେବା ସହ ଆମେ ଲଗାଇଥିବା ଏହି ବର୍ଷର ଚାରା ଗଛଟି ଯେମିତି ମରି ନଯାଏ ତାର ଯତ୍ନ ନେବା। ଆମେ ସବୁ ସମୟରେ ଗଛଟିଏ ଲଗାଇ ପାରିବା, ସେ ଫଳ ଦେଉ ଅବା ଫୁଲ।

9.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶୁଣନ୍ତୁ ଏକ ବିଶେଷ ସୂଚନା। ଆସନ୍ତା 5 ଦିନ ମଧ୍ୟରେ ଆଂଶିକ ମେଘୁଆରୁ ସାଧାରଣତଃ ମେଘୁଆ ପାଗ ରହିବାର ସମ୍ଭାବନା ଅଛି। ଆସନ୍ତା 5 ଦିନ ମଧ୍ୟରେ ସ୍ୱଳ୍ପରୁ ମଧ୍ୟମ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଅଛି। ଆସନ୍ତା 5 ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା 27-28 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 21-22 ଡିଗ୍ରୀ ସେଲ୍ସିୟସ୍ ରହିବାର ସମ୍ଭାବନା ଅଛି। ସର୍ବାଧିକ ଏବଂ ସର୍ବନିମ୍ନ ଆପେକ୍ଷିକ ଆର୍ଦ୍ରତା ଯଥାକ୍ରମେ ଶତକଡ଼ା 93-95 ଏବଂ 55-83% ରହିବାର ସମ୍ଭାବନା ଅଛି। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ପାରିବେନି କେହି ଅଲଗା କରି ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ନିବେଦିତା ଏବଂ ସୌରିନ୍। ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ। ସଙ୍ଗୀତରେ ସଜେଇଛନ୍ତି ପ୍ରେମ ଆନନ୍ଦ।

ଏତେବେଳେ ଯାଏଁ ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ତୋତେ ମୋରାଣ ଚଳଚ୍ଚିତ୍ରରୁ। ଦ୍ୱୈତ କଣ୍ଠରେ ଶିଳ୍ପୀମାନେ ହେଲେ ଇରା ଏବଂ କୁମାର ଭାପି। ଗୀତ ରଚନା କରିଛନ୍ତି ଗୁପ୍ତେଶ୍ୱର ମହାପାତ୍ର। ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ରା।

ଆପଣମାନେ ଶୁଣିଛନ୍ତି ତୋତେ ମୋ ରାଣ ଚଳଚ୍ଚିତ୍ରରୁ। ଦ୍ୱୈତ କଣ୍ଠରେ ଶିଳ୍ପୀମାନେ ହେଲେ ଇରା ଏବଂ କୁମାର ବାପି। ଗୀତ ରଚନା କରିଛନ୍ତି ଗଣେଶ୍ୱର ମହାପାତ୍ର। ସଙ୍ଗୀତ ମଳୟ ମିଶ।

କେବେ ତୁମେ ନାହ କେବେ ମୁଁ ନାହିଁ ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତଟି। କଣ୍ଠଶିଳ୍ପୀ ମାନିଲେ ଉଦିତ ନାରାୟଣ ଏବଂ ମହାଲକ୍ଷ୍ମୀ ଆୟର। ଗୀତ ରଚନା କରିଛନ୍ତି ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ବିକାଶ ଦାସ।

ପ୍ରଚାର କଲୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ଭେଟି ଦେଉଛୁ ଏ ମାସର ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ କଣ୍ଠଶିଳ୍ପୀ ମାନିଲେ ମଳୟ କୁମାର ମଲ୍ଲିକ ଏବଂ କସ୍ତୁରୀ ରଥ ଗୀତ ରଚନା କରିଛନ୍ତି ଡକ୍ଟର କୃତିବାସ ନାୟକ ସଙ୍ଗୀତ ପରିଚାଳନା କରିଛନ୍ତି ସନ୍ନ୍ୟାସୀ ପରିଛା ତାହେଲେ ପ୍ରଥମେ କଣ୍ଠଶିଳ୍ପୀ ମଳୟ କୁମାର ମଲ୍ଲିକ

ଭେଟିଦେଲୁ ଏ ମାସର ଭକ୍ତିଗୀତାର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। କଣ୍ଠଶିଳ୍ପୀମାନେ ଥିଲେ ମଳୟ କୁମାର ମଲ୍ଲିକ ଏବଂ କସ୍ତୁରୀ ରଥ। ଗୀତ ରଚନା କରିଥିଲେ ଡକ୍ଟର କୃତିବାସ ନାୟକ। ସଙ୍ଗୀତ ପରିଚାଳନା କରିଥିଲେ ସନ୍ନ୍ୟାସୀ ପରିଛା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରିଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ପଂଶୀବାଦନ। ପରିବେଷଣ କରିଛନ୍ତି ଶିଳ୍ପୀ ପଣ୍ଡିତ ହରିପ୍ରସାଦ ଚୌରାସିଆ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ହଂସଧ୍ୱନି।

ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଆଜି ଗୃହକାର୍ଯ୍ୟ ଆରମ୍ଭ ମାତ୍ରେ ବିଜେଡି ସଦସ୍ୟମାନେ ଏମ୍ଏମ୍ଡିଆର୍ ସଂଶୋଧନ ଆଇନକୁ ବିରୋଧ କରି ଗୃହ ମଧ୍ୟରେ ଆସି ପ୍ରତିବାଦ କରିଥିଲେ। ପରେ କଂଗ୍ରେସ ସଦସ୍ୟମାନେ ସମାନ ପ୍ରସଙ୍ଗରେ ଗୃହ ମଧ୍ୟକୁ ଆସି ହଟ୍ଟଗୋଳ କରିଥିଲେ। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ରିପୋର୍ଟର୍ସଙ୍କ ଟେବୁଲ୍ ଉପରେ ଚଢ଼ି ପ୍ରତିବାଦ କରୁଥିବା ଲକ୍ଷ୍ୟ କରାଯାଇଥିଲା। ତେବେ ହଟ୍ଟଗୋଳ ମଧ୍ୟରେ ବିଜେପି ବିଧାୟକ ଡକ୍ଟର ଫକୀରମୋହନ ନାୟକ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ କହିଥିଲେ 2026-27 ଶିକ୍ଷାବର୍ଷ ପାଇଁ ତେଲକୋଇ ମୁକ୍ତ ବିଦ୍ୟାଳୟ ଶିକ୍ଷାକେନ୍ଦ୍ରରେ ଅଦ୍ୟାବଧି 26 ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ପ୍ରଚଳିତ ମାର୍ଗଦର୍ଶିକା ଅନୁଯାୟୀ 150 ଜଣ ପରୀକ୍ଷାର୍ଥୀ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଧାର କରି ଏକ ପରୀକ୍ଷା କେନ୍ଦ୍ରର ଚୟନ କରାଯାଇଥାଏ। ଏଥିନିମନ୍ତେ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ପ୍ରସ୍ତାବିତ ପରୀକ୍ଷା କେନ୍ଦ୍ରକୁ ମାଧ୍ୟମିକ ଶିକ୍ଷା ବୋର୍ଡ ଅନୁମୋଦନ କଲାପରେ ଉକ୍ତ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଦେବା ନିମନ୍ତେ ବ୍ୟବସ୍ଥା ହୋଇଥାଏ। ଡକ୍ଟର ନାୟକ ଅତିରିକ୍ତ ପ୍ରଶ୍ନ ଆକାରରେ ପଚାରିଥିଲେ ଯେ ତେଲକୋଇର ଛାତ୍ରଛାତ୍ରୀମାନେ ସୁଦୂର କେନ୍ଦୁଝରକୁ ପରୀକ୍ଷା ଦେବାକୁ ଯାଉଥିବାରୁ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ। ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଥିଲେ ଯେ ମାର୍ଗଦର୍ଶିକା ଅନୁଯାୟୀ ସରକାର ପଦକ୍ଷେପ ଗ୍ରହଣ କରିବେ। ଦ୍ୱିତୀୟ ପ୍ରଶ୍ନଟି ଥିଲା ବିଜେପି ବିଧାୟକ ଅମର କୁମାର ନାୟକଙ୍କର। ବର୍ଚ୍ଚଣାରେ ଶିଳ୍ପାନୁଷ୍ଠାନ ସଂକ୍ରାନ୍ତରେ ଥିବା ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ବର୍ଚ୍ଚଣା ନିର୍ବାଚନ ମଣ୍ଡଳୀରେ 5ଟି ବୃହତ ଶିଳ୍ପାନୁଷ୍ଠାନ ଗଢ଼ି ଉଠିଛି। ଏହି ଶିଳ୍ପାନୁଷ୍ଠାନରେ 1209.50 କୋଟି ଟଙ୍କା ବିନିଯୋଗ କରାଯାଇ 4,126 ନିଯୁକ୍ତି ସୁଯୋଗ ସୃଷ୍ଟିର ଆକଳନ କରାଯାଇଛି। କମ୍ପାନୀମାନଙ୍କ ଦ୍ୱାରା ଯାଜପୁର ଜିଲ୍ଲାରେ 2021-22 2025-26 ବର୍ଷ ମଧ୍ୟରେ ସିଏସ୍ଆର୍ କାର୍ଯ୍ୟ ପାଇଁ 163.3 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଅର୍ଥ ସୈନ୍ୟବାହିନୀର ଯବାନ, ବିପର୍ଯ୍ୟୟ ପରିଚାଳନା, ଶିକ୍ଷା ଓ ଦକ୍ଷତା ବିକାଶ, ପରିବେଶ, ଲିଙ୍ଗଗତ ସମାନତା, ସ୍ୱାସ୍ଥ୍ୟ ସେବା, ଐତିହ୍ୟ ସଂରକ୍ଷଣ, ଗ୍ରାମ୍ୟ ଉନ୍ନୟନ, କ୍ରୀଡ଼ା ଓ ସ୍ୱଚ୍ଛ ଭାରତ ଆଦି କାର୍ଯ୍ୟକ୍ରମରେ ବିନିଯୋଗ ହୋଇଛି। ତେବେ ମନ୍ତ୍ରୀ ତାଙ୍କର ଉତ୍ତର ରଖୁଥିବା ବେଳେ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଉପବାଚସ୍କତି ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଆଜି ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, କ୍ରୀଡ଼ା ଓ ଯୁବସେବା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଆଦି ବିଭାଗ ଉପରେ ବିଧାୟକମାନେ ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତର ବିଭାଗୀୟ ମନ୍ତ୍ରୀମାନେ ପ୍ରଦାନ କରିଥିଲେ। ରାଜ୍ୟରେ ବିଦ୍ୟାଳୟ ଓ ଶିକ୍ଷକମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ ରାଜ୍ୟରେ 26,777 ସରକାରୀ ପ୍ରାଥମିକ ବିଦ୍ୟାଳୟ, 15,724 ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, 4,918 ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ 982 ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ରାଜ୍ୟର 702 ପ୍ରାଥମିକ ସରକାରୀ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଥିବାବେଳେ 42 ଉଚ୍ଚ ପ୍ରାଥମିକ, 2 ମାଧ୍ୟମିକ ଓ 87 ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ପାଠ ପଢ଼ାଉଛନ୍ତି। ସେହିଭଳି 702 ପ୍ରାଥମିକ ବିଦ୍ୟାଳୟର ଗୋଟିଏ ବଖରା ଶ୍ରେଣୀଗୃହ ଥିବାବେଳେ 37 ଉଚ୍ଚ ମାଧ୍ୟମିକ ଓ 73 ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ବଖରାଏ ଘର ଚାଲିଛି। ଓଡ଼ିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ଭାଷା ଭବନ ନିର୍ମାଣ ପାଇଁ ରାଜ୍ୟ ସରକାର ଭୁବନେଶ୍ୱର ଖାରବେଳ ନଗରଠାରେ 2009 ଏକ ଜମି ଯୋଗାଇ ଦେଇଥିଲେ। ପ୍ରତିଷ୍ଠାନର ଭିଭିଭୂମି ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ 2005-06 ଆର୍ଥିକ ବର୍ଷରେ 1,05,000 ଟଙ୍କା ଯୋଗାଇ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ଯୋଗାଇ ଦେଇଥିବା ଜମିକୁ 2018 ଭୁବନେଶ୍ୱର ମହାନଗର ନିଗମକୁ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ନିର୍ମାଣ ପାଇଁ କୌଣସି ଜମି ଉପଲବ୍ଧ ନାହିଁ। ପ୍ରତିଷ୍ଠାନର କାର୍ଯ୍ୟାଳୟ ଏବେ ସଂସ୍କୃତି ଭବନଠାରେ ଚାଲୁଛି। ଓଡ଼ିଆ ଭାଷା ପ୍ରତିଷ୍ଠାନ 2006 ଏକ ସ୍ୱୟଂଶାସିତ ସଂସ୍ଥା ଭାବେ କାର୍ଯ୍ୟ କରି ଆସୁଛି। ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ କମିଟି ଓ ସାଧାରଣ ପରିଷଦ ଦ୍ୱାରା ସର୍ବମୋଟ 31 ପଦବୀ ସୃଷ୍ଟି କରାଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ପୋଷାକ ସଂକ୍ରାନ୍ତରେ କଂଗ୍ରେସ ବିଧାୟକ ଡାକ୍ତର ସିଏସ୍ ରାଜନ ଏକ୍କା ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦର୍ଶାଇଛନ୍ତି ଯେ 2020-21 ବର୍ଷରେ ଛାତ୍ରଛାତ୍ରୀଙ୍କ ପୋଷାକ ପାଇଁ 277.68 କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ 2025-26 ବର୍ଷରେ ତାହା 541 କୋଟି ଟଙ୍କାକୁ ଅତିକ୍ରମ କରିଯାଇଛି। 2020-21 ବର୍ଷରୁ ବର୍ତ୍ତମାନ ସୁଦ୍ଧା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ

କୀଟନାଶକ ଯୋଗାଣ ବାବଦରେ 2,501,85,00,000 ଟଙ୍କା ବ୍ୟୟ ହୋଇଛି। ସରକାରଙ୍କର ପ୍ରଚଳିତ ମାର୍ଗଦର୍ଶିକା ଓ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଗୁଣବତ୍ତା ନିଶ୍ଚିତ କରାଯାଇ ପୋଷାକ କ୍ରୟ ହେଉଛି। ଜିଲ୍ଲାସ୍ତରୀୟ ଚୟନ କମିଟି ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ବିଦ୍ୟାଳୟ ପରିଚାଳନା କମିଟି ମାଧ୍ୟମରେ ପୋଷାକ କ୍ରୟ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯାଉଛି। ଭତ୍ତା ପ୍ରଦାନ ସଂକ୍ରାନ୍ତରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ପଚାରିଥିବା ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ରାଜ୍ୟରେ ମଧୁବାବୁ ପେନ୍ସନ୍ ଯୋଜନାରେ ମୋଟ 36,75,008 ଜଣ ହିତାଧିକାରୀ ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ 20,33,969 ଜଣ ହିତାଧିକାରୀ ବିଭିନ୍ନ ପ୍ରକାରର ସାମାଜିକ ଭତ୍ତା ପାଉଛନ୍ତି। ନିୟମିତ ଭତ୍ତା ନ ପାଇବା ଓ ଦୂରସ୍ଥାନକୁ ଯିବା ସମ୍ବନ୍ଧରେ କିଛି ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି। ତଦନ୍ତରୁ ଜଣାପଡ଼ିଛି ଯେ ଯେଉଁମାନଙ୍କର ଆଧାର ସିଡିଂ ନାହିଁ ସେମାନଙ୍କ କ୍ଷେତ୍ରରେ ବିଳମ୍ବ ହେଉଛି। ମଧୁବାବୁ ଯୋଜନାରେ ସାମିଲ କୌଣସି ହିତାଧିକାରୀ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇନାହାନ୍ତି। ରାଜ୍ୟରେ ମଧୁବାବୁ ପେନ୍ସନ୍ ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ, ଅବିବାହିତ ମହିଳା ଭତ୍ତା ପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି। ବାର୍ଷିକ ବଜେଟ୍ ସୀମା ଅନୁଯାୟୀ ପ୍ରତି ମାସରେ ମଞ୍ଜୁରୀ ପ୍ରଦାନ କରାଯାଉଛି। ସମସ୍ତ ବଞ୍ଚିତ ଆବେଦନର ତ୍ୱରିତ ଯାଞ୍ଚ ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସରେ ସମସ୍ତ ନୂଆ ଯୋଗ୍ୟ ଆବେଦନକାରୀଙ୍କୁ ଭତ୍ତା ପ୍ରଦାନ ଲାଗି ବ୍ୟବସ୍ଥା କରିଛନ୍ତି। କୁଳ ସଚିବମାନଙ୍କ ବିରୁଦ୍ଧରେ ନକାରାତ୍ମକ ଟିପ୍ପଣୀ ସଂକ୍ରାନ୍ତରେ ବିଜେଡି ବିଧାୟକ ଶାରଦା ପ୍ରସାଦ ନାୟକ ପଚାରିଥିବା ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ ଗତ 5 ବର୍ଷ ମଧ୍ୟରେ ରାଜ୍ୟର 17 ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟରେ 4 କୁଳ ସଚିବଙ୍କ ବିରୁଦ୍ଧରେ ନକାରାତ୍ମକ ଟିପ୍ପଣୀ ପ୍ରାପ୍ତ ହୋଇଥିଲା। ସେମାନଙ୍କ ମଧ୍ୟରୁ 2 କୁଳ ସଚିବ ଅନ୍ୟତ୍ର ବଦଳି ହୋଇସାରିଛନ୍ତି। ଅନ୍ୟ 2 ବିରୁଦ୍ଧରେ ପ୍ରାପ୍ତ ଅଭିଯୋଗ କର୍ତ୍ତୃପକ୍ଷଙ୍କ ବିଚାରାଧୀନ ରହିଛି ଏବଂ ଉକ୍ତ ମାମଲାଗୁଡ଼ିକର ସତ୍ୟତା ପରୀକ୍ଷଣ କରାଯାଇ ଉଚିତ ନିଷ୍ପତ୍ତି ନିଆଯିବ। ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିବା ପାଇଁ ଦେଶ ବାହାରେ ରାଜ୍ୟ ସରକାର ଆୟୋଜିତ କରୁଥିବା ଇଭେଣ୍ଟ ସଂକ୍ରାନ୍ତରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ପଚାରିଥିବା ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ 2024 ଜୁନ୍ ମାସରୁ ଆଜି ପର୍ଯ୍ୟନ୍ତ ବିଦେଶରେ 2 କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସିଙ୍ଗାପୁରଠାରେ ଆୟୋଜିତ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ରୋଡ୍ ଶୋ ପାଇଁ 7,50,00,000 ବ୍ୟୟ ହୋଇଛି। ୟୁଏଇଠାରେ ଆୟୋଜିତ କାର୍ଯ୍ୟକ୍ରମର ହିସାବ ଚୂଡ଼ାନ୍ତ ହୋଇପାରିନାହିଁ। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ହ୍ରାସ ପାଇଛି। ଗତବର୍ଷ 15% ଥିବା ହାର ଚଳିତ ବର୍ଷ 14.1%କୁ ଖସିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ସାଗର ଚରଣ ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ 2023-24 ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କ ହାର 12.80% ଥିଲା। 2024-25 ତାହା 15%କୁ ବୃଦ୍ଧି ପାଇଥିଲା। ନୂତନ ତଥ୍ୟ ଅନୁଯାୟୀ 2025-26 ଏହା 14.1%କୁ ଖସିଛି, ଯାହା ଏହା ଶିକ୍ଷା କ୍ଷେତ୍ରରେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକର ସକାରାତ୍ମକ ପ୍ରଭାବକୁ ସୂଚାଉଛି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ବିଦ୍ୟାଳୟ ବାହାରେ ରହିଯାଇଥିବା ଶିଶୁଙ୍କୁ ପୁନର୍ବାର ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି। ରାଜ୍ୟରେ ସ୍କୁଲ ବାହାରେ ରହୁଥିବା ପିଲାଙ୍କ ସଂଖ୍ୟା ହ୍ରାସ ପାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଓଡ଼ିଶା ଶିକ୍ଷା ସର୍ବେକ୍ଷଣରେ 2,16,131 ଜଣ ପିଲା ସ୍କୁଲ ବାହାରେ ଥିବା ଚିହ୍ନଟ ହୋଇଥିବା ବେଳେ 79,996 ଜଣଙ୍କୁ ପୁଣି ବିଦ୍ୟାଳୟକୁ ଫେରାଇ ଅଣାଯାଇଛି। ତେବେ ଆହୁରି 1,36,135 ଜଣ ପିଲା ବିଦ୍ୟାଳୟ ବାହାରେ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ତାଙ୍କ ଉତ୍ତରରେ କହିଛନ୍ତି। ରାଜ୍ୟରେ 460 ପ୍ରାଥମିକ ବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ବହୁ ସଂଖ୍ୟାରେ ଶିକ୍ଷକ ପଦବୀ ଖାଲି ପଡ଼ିଛି। ବିଧାନସଭାରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ଏବେ ବି 833 ବିଦ୍ୟାଳୟ ମାତ୍ର ଜଣେ ଲେଖାଏଁ ଶିକ୍ଷକଙ୍କ ଦ୍ୱାରା ପରିଚାଳିତ ହେଉଛି। ସେହିପରି ରାଜ୍ୟର 374 ହାଇସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି। ରାଜ୍ୟର ସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ମୋଟ 13,903 ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏହି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ସରକାରୀ ସ୍ତରରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶିକ୍ଷାଦାନ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ 4,264 ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ମାସିକ 12,000 ଟଙ୍କା ପାରିଶ୍ରମିକରେ ଅତିଥି ଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଶିକ୍ଷକ ଅଭାବ ଦୂର କରିବା ପାଇଁ ଆଗାମୀ ଦିନରେ ଅଧିକ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ନୂତନ ପୁସ୍ତକରେ ମୋଟ 1,741 ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ତ୍ରୁଟି ପାଇଁ 10 ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଆଜି ବିଧାନସଭାରେ

0: ଆଜି ପାଇଁ ଏତିକିରେ ଶେଷ ହେଲା। ଆଜିର ବିଧାନସଭା ସମୀକ୍ଷାଟିକୁ ପ୍ରସ୍ତୁତ କରିଛନ୍ତି ବରିଷ୍ଠ ସାମ୍ବାଦିକ ହିମାଂଶୁ ପ୍ରସାଦ ସିଂ। ସମୀକ୍ଷାଟିକୁ ପଢ଼ି ଶୁଣାଇଛନ୍ତି ସନ୍ତୋଷ କୁମାର ସାହୁ।
1: ପ୍ରଚାର କଲୁ ବିଧାନସଭା ସମୀକ୍ଷା।

0: ସକାଅର୍ଜୁନ
1: ମୃତ୍ୟୁର ନାମ ଚରଣ ଦେଇ ଦେଖ, ଏଇ ଦେଖ ମୋ ସର୍ବାଙ୍ଗରେ ବିପଦ ରୋମାଞ୍ଚ ଶୀତଳ ତରଙ୍ଗ, କାଣ୍ଡିବ ଧାରଣ କରିବାକୁ ବୁଝାଉ ସମର୍ଥ ନୁହେଁ।
0: କିନ୍ତୁ ମୃତ୍ୟୁ କଥାରେ ତୁମେ ଏତେ ଭୀତତ୍ରସ୍ତ କାହିଁକି? ଜୀବନ ଓ ମୃତ୍ୟୁ ମଧ୍ୟରେ ବ୍ୟବଧାନ କାହିଁ, ପାର୍ଥକ୍ୟ ବା କାହିଁ?
1: ସଖା,
0: ଜୀବନ ଓ ମୃତ୍ୟୁ ଗୋଟାଏ ମୁଦ୍ରାର ଏ ପାଖ ସେ ପାଖ ପରି, ଯେଉଁଠି ଜନ୍ମ ଓ ଜୀବନ ଅଛି ସେଠି ମୃତ୍ୟୁ ଅଛି, ଏବଂ ଯେଉଁଠି ମୃତ୍ୟୁ ଅଛି ସେଠି ଜନ୍ମ ଓ ଜୀବନ ମଧ୍ୟ ଅଛି।
1: କେମିତି?
0: ମଣିଷର ଆତ୍ମା ଯଥାକାଳେ ଜରାଜୀର୍ଣ୍ଣ ଶରୀର ପରିତ୍ୟାଗ କରି ନୂତନ ଶରୀର ଧାରଣ କରେ, ତେଣୁ ଜୀବନରେ ଶୈଶବ ଯୌବନ ଓ ଜରା ପରି ମୃତ୍ୟୁ ଏକ ଅବଶ୍ୟମ୍ଭାବୀ ଅବସ୍ଥା ମାତ୍ର, ଏକ ଆକାଂକ୍ଷିତ ପରିଣତି ମାତ୍ର।
1: ଆକାଂକ୍ଷିତ?
0: ହଁ, ଆକାଂକ୍ଷିତ। ଅକ୍ଷମ ଓ ଅସମର୍ଥ ପୁରାତନ ପରିବର୍ତ୍ତରେ ନୂତନକୁ ସ୍ୱାଗତ କରିବାକୁ କିଏ ଇଚ୍ଛା ନ କରେ? ଆଉ ଏ ଦେହର ସିନା ପରିସମାପ୍ତି ଅଛି, ଦେହି ତ ଅପରିସୀମ, ଅକ୍ଷୟ, ଅମର, କିଏ ତାକୁ ମାରିପାରେ? କାହାକୁ ଆବା ସେ ମାରିପାରେ?
1: ଯଦି କେହି କାହାକୁ ମାରିପାରେ ନା, ତେବେ କୌରବ କୁଳକୁ ମାରିବାକୁ ମୋ ଭିତରେ ଏ ଦୁର୍ବାର ଆଳସ ଜନ୍ମିଥିଲା କାହିଁକି? ମୋ ମଧ୍ୟରେ ଯୋଦ୍ଧାର ଗର୍ବ ଓ ଗୌରବ କାହିଁକି ହୁଙ୍କି ମାରୁଥିଲା?
0: ଏହାର ଏକମାତ୍ର କାରଣ ତୁମର ଅହଂ, ତୁମ ମଧ୍ୟରେ ଥିବା ଅହଂ ସ୍ୱୟଂ କର୍ତ୍ତା ବୋଲି ମନେ କରୁଛି।
1: ପୁଣି ସଖା, ଯଦି କେହି କେବେ ମରେ ନା, ଯଦି କେହି କାହାକୁ ମାରିପାରେ ନା, ତେବେ ଯୁଦ୍ଧର ପ୍ରଶ୍ନ କାହିଁକି? ଏ ଗାଣ୍ଡିବ ଏ କବିଧ୍ୱଜ କାହିଁକି?
0: ଏ ସବୁ ତୁମର ଅହଂକୁ ମାରିବାର ଅପୂର୍ବ ସୁଯୋଗ। ତୁମର ଅହଂ ଯେ କି ଆଦୌ କର୍ତ୍ତା ନୁହେଁ, ତାକୁ ଏ କର୍ମ ଦ୍ୱାରା ତୁମେ ଛିନ୍ନ କରିପାରିବ, ତେଣୁ ତମେ ଏ ସୁଯୋଗ ହରାଅ ନାହିଁ ଅର୍ଜୁନ, ଉଠ ଯୁଦ୍ଧ କର।
1: ତେବେ କହିଲ ନାହିଁ ତ କେଶବ, ଏ ଯୁଦ୍ଧର ସ୍ରଷ୍ଟା କିଏ? ଅଜସ୍ର ରକ୍ତପାତ କରୁଣ ହାହାକାର ଦିଷ୍ଠିର ବୈଧବ୍ୟର ପ୍ରଯୋଜକ କିଏ? ତୀର୍ଥିଶକ ବା କିଏ?
0: ଏ ବିଶ୍ୱର କାରିଗର ଯିଏ, ଏ ଯୁଦ୍ଧର ଉପସ୍ଥାପନା ଏବଂ ଦିଗ୍ଦର୍ଶନ କେବଳ ତାଙ୍କରି, ତୁମେ ଅଭିନେତା ମାତ୍ର, ଉଠ ଅଭିନୟ କରି ଚାଲ।
1: କିନ୍ତୁ ସଖା, ମୁଁ
0: ତମେ ନିଶ୍ଚିତ ରହ, ଏ ଯୁଦ୍ଧ ତାଙ୍କରି ଖେଳ।
1: ତମେ କେମିତି ଜାଣିଲ?
0: ମୁଁ କେମିତି ଜାଣିଲି? ଅର୍ଜୁନ, ମୁଁ ସେହି ବିଶ୍ୱ ପିତା, ମୁଁ ସେହି ଈଶ୍ୱର।
1: ସଖା,
0: ବର୍ତ୍ତମାନ ମୁଁ ତୁମର ସଖା ସତ, କିନ୍ତୁ ପ୍ରକୃତରେ କାଳାତୀତ ଏବଂ ସ୍ୱୟଂ ମହାକାଳ, ତ୍ରିଭୁବନର ମୁଁ ସ୍ରଷ୍ଟା, ସଞ୍ଚାଳକ ଏବଂ ସଂହାରର କର୍ତ୍ତା ମଧ୍ୟ।
1: ତେବେ କହ ସଖା, ତ୍ରିକାଳର ସ୍ରଷ୍ଟା ହେଇ ମଧ୍ୟ ତୁମେ କାହିଁକି କାଳର ଦୌଡ଼ିକୁ ଆପଣ ବେଗରେ ଗଣେଇ ଦେଇଛ? କାହିଁକି ଦୁନିଆ ଦୌଡ଼ି ଆପଣ କେମିତି ନିର୍ଭୁବ ଭାବରେ ଛନ୍ତି ଦେଇଛ?
0: ସୃଷ୍ଟିକୁ ତାର ସ୍ୱାଭାବିକ ସ୍ୱାସ୍ଥ୍ୟ ଦେବା ପାଇଁ, ଗତି ଦେବା ପାଇଁ। ସୃଷ୍ଟି ଯେତେବେଳେ ରୁଗ୍ଣ ହୋଇ ଉଠେ, ସ୍ଥାଣୁ ହୋଇ ଉଠେ, ଧରାଧୂଳିରେ ମୁଁ ଅବତରଣ କରେ ଏକ ଧୂମକେତୁ ରୂପରେ। ଯାହା କିଛି ଅନାବଶ୍ୟକ ଅପାଙ୍କ୍ତେୟ ଅବର୍ଜନା ସେସବୁକୁ ମୁଁ ତତ୍ଥ କରେ, ଅବରୁଦ୍ଧ ପ୍ରବାହ ପୁଣି ଅଗ୍ରଗାମୀ ହୁଏ, ସୃଷ୍ଟି ହୁଏ ପୁଣି ସର୍ବାଙ୍ଗ ସୁନ୍ଦର ସୁସ୍ଥ। ତେଣୁ ତୁମେ ଉଠ ଅର୍ଜୁନ, ଗାଣ୍ଡିବ ଧର, ଏ ଯୁଦ୍ଧ ପ୍ରକୃତରେ ଶେଷ ହେଇଯାଇଛି, ଏ ଯୁଦ୍ଧରେ ତମେ ବିଜୟୀ ହୋଇସାରିଛ।
1: ଏ ଯୁଦ୍ଧ ଶେଷ ହେଇଯାଇଛି
0: କହିଲି ତମ ମହାକାଳ, ବର୍ତ୍ତମାନରେ କେବଳ ଆବଦ୍ଧ ନୁହେଁ, ତ୍ରିକାଳ ହେଉଛି ମୋର ବିଚରଣ ଭୂମି, ଭବିଷ୍ୟତ ତୁମ ପାଇଁ ସବୁବେଳେ ଅନାଗତ ଓ ଭବିତପ୍ତ ହେଇଯାଇଛି। କିନ୍ତୁ ମୁଁ ଯେ ଭବିଷ୍ୟତ ଗର୍ଭରେ ସବୁ ଯଥା ସ୍ଥାନରେ ଖଞ୍ଜି ଦେଇ ଆସିଛି, ଯଥା ସମୟରେ ସବୁ ଆଲୋକକୁ ଆସିବ, ଅତୀତ ବର୍ତ୍ତମାନ ଓ ଅନାଗତ ସମସ୍ତେ ମୋର ଦୃଷ୍ଟିରେଖାର ଭଗ୍ନାଂଶ ମାତ୍ର।
1: ସଖା, ତେବେ
0: ବିଶ୍ୱାସ ହେଉ ନାହିଁ ନା?
1: ତୁମ ଉକ୍ତିରେ ମୋ ଭିତରେ କେମିତି ଏକ ତୁମଳ ଆନ୍ଦୋଳନ ସୃଷ୍ଟି ହେଇଛି ସଖା, ସବୁ ଶୁଣି ମଧ୍ୟ ମୁଁ କିଛି ବୁଝିପାରୁନାହିଁ।
0: ଦେଖିଲେ ହୁଏତ ବୁଝିପାରିବ। ଦେଖ ସଖା, ନିରୀକ୍ଷଣ କର ମୋର ମୁଖ ଗହ୍ୱରକୁ, ଏବେ ତୁମେ ଦେଖ, ଦେଖ ମୋର ବିଶ୍ୱରୂପ।

0: ମାତ୍ର ଦେଖାଯାଉଛି। ତେବେ ତେବେ କାହିଁ ଆମର ଗର୍ବର କ୍ଷେତ୍ର କୁରୁକ୍ଷେତ୍ର? ସେଇ ସେଇ କୋଳରେ ସୁଚକ୍ର ପରିମିତ ଭୂମିରେ କୀଟମାନଙ୍କର ବଳ କଷାକଷି ଚାଲିଛି। କିଏ ଜିତିଲା, କିଏ ହାରିଲା, କିଏ ବଞ୍ଚିଲା, କିଏ ମଲା, ତାର ହିସାବ କେହି ରଖିନାହିଁ। କିନ୍ତୁ କିନ୍ତୁ ହେଇ କୃଷ୍ଣ ରଥ ଉପରେ ଆସିନ, ବେଶ ମାପିଚୁପି ରଥ ଆଗେଇ ନେଉଛନ୍ତି। ତାଙ୍କ ପଛପଟେ ସେ ପଡ଼ି କିଏ ଅର୍ଜୁନ, ମୁଁ ଏଠି, ମୁଁ ସେଠି, ମୁଁ ବିଚିତ୍ର। ଏ ତେବେ କ'ଣ ହେଲା, କୃଷ୍ଣ କୋପାଗ୍ନିତ କାହାକୁ କ'ଣ କହୁଛନ୍ତି? ଅର୍ଜୁନକୁ
1: ସବ୍ୟସାଚୀ, ଭୀଷ୍ମ ପିତାମହ ପଞ୍ଚ ପାଣ୍ଡବଙ୍କୁ ଆଜି ନିଶେଷ କରିବାକୁ ବଦ୍ଧ ପରିବ। ମହାଭାରତ ଯୁଦ୍ଧ ହେତୁ ଆଜି ସେ ସେହି ଅଥଚ ତମେ ଏ ବିଷୟରେ ସଚେତନ ଥିଲା ପରି ମନେ ହେଉ ନାହିଁ। ଭୀଷ୍ମଦେବଙ୍କ ଧନୁଷ୍ଠଙ୍କାରର ଉପଯୁକ୍ତ ଉତ୍ତର ତୁମର ଗାଣ୍ଡିବ ଦେଇପାରୁନାହିଁ। ପିତାମହଙ୍କ ପ୍ରତି ହୁଏତ ତୁମର ଦୁର୍ବଳ
2: ଏ ଆକ୍ଷେପ କାହିଁକି ସଭା? ମୁଁ ତୁମର ଯଥାସାଧ୍ୟ ଯୁଦ୍ଧ କରୁଛି।
1: ନିଜେ ନିଜର ବିଚାରକ ସାଜିବା ଶୋଭା ପାଏ ନା ଅର୍ଜୁନ। ଏଇ ଦେଖ ଭୀଷ୍ମଦେବଙ୍କ ରୁଦ୍ରମୂର୍ତ୍ତି, ଏଇ ମୁହୂର୍ତ୍ତରେ ହୁଏତ ସେ ପାଣ୍ଡବ ପକ୍ଷକୁ ଗ୍ରାସ କରିଦେଇପାରନ୍ତି। ନା ନା, ଆଉ ନୁହେଁ, ମୋତେ ହିଁ ଶେଷରେ ଚକ୍ର ଧାରଣ କରିବାକୁ ପଡ଼ିଲା।
3: ଜନାର୍ଦ୍ଦନ, ଶେଷରେ ତୁମେ ସୁଦର୍ଶନ ଧରିବାକୁ ବାଧ୍ୟ ହେଲ, ରଥରୁ ଓହ୍ଲାଇ ପଡ଼ିଲ କାହିଁକି? କାହିଁକି କେଶବ, ତୁମର କେବଳ ଦୃଷ୍ଟି ସଞ୍ଚାଳନରେ ବିଶ୍ୱ ଗର୍ଭରେ ଓଲଟ ପାଲଟ ସୃଷ୍ଟି ହୋଇପାରେ, ତେବେ କାହିଁକି ଜନାର୍ଦ୍ଦନ, କାହିଁକି ତୁମର ଆତ୍ମବିଶ୍ୱାସର ଅଭାବ?
0: ସଖା କୃଷ୍ଣ, ଫେରିଆସ, ଫେରିଆସ ସଖା। ତମେ ପ୍ରତିଜ୍ଞା କରିଛ କୁରୁକ୍ଷେତ୍ରରେ ଅସ୍ତ୍ର ଧାରଣ ନ କରିବା ପାଇଁ, ସତ୍ୟ ଲଙ୍ଘନ ତୁମକୁ ଶୋଭା ପାଇନା ସଖା।
3: ହେ କେଶବ, ମୁଁ କିନ୍ତୁ ତୁମକୁ ସ୍ୱାଗତ କରୁଛି, ତୁମର ସୁଦର୍ଶନକୁ ସ୍ୱାଗତ କରୁଛି। ତୁମକୁ ଅଯଥା ଶ୍ରମରୁ ଅବ୍ୟାହତି ଦେବା ପାଇଁ ଏଇ ମୁଁ ଅସ୍ତ୍ର ପରିତ୍ୟାଗ କଲି। ଆସ ଆସ ହେ କେଶବ, ମୋତେ ନିଶେଷ କରିଦିଅ, ମୁଁ ଆଉ ଏ ଦୁନିଆର ଜ୍ୱଳ ଯନ୍ତ୍ରଣା ସହିପାରୁନାହିଁ। ଏଇ ସଂସାରକୁ ବହୁ ଭାବରେ ଦେଖିଲି, ଆଉ ତା ଭିତରେ ବନ୍ଧା ରହିବା ମୋର ଆଦୌ ଇଚ୍ଛା ନୁହେଁ। ଆସ ଆସ, ମୋତେ ଶାନ୍ତି ଦିଅ, ତୁମ କୋଳରେ ଶେଷ ନିଶ୍ୱାସ ତ୍ୟାଗ କରିବା ବାସ୍ତବିକ କେଡ଼େ ଚମତ୍କାର କଥା ହେବ। କିନ୍ତୁ ଅଫସୋସ ରହିଗଲା ଅଚ୍ୟୁତ, ତୁମେ ନିଜେ ଯଦି ବାକ୍ୟ ବିଚ୍ୟୁତ ହେବ, ସାଧାରଣ ମଣିଷ ଠାରୁ ତୁମେ ଆଉ କଣ ଆଶା କରିପାର?
1: ପିତାମହ ଭୀଷ୍ମ, ମୁଁ ବାକ୍ୟ ବିଚ୍ୟୁତ ହେଲି ଏଠିକି ମୋର ଚିନ୍ତା ନାହିଁ, କିନ୍ତୁ ତମେ ତୁମର ସଂକଳ୍ପରୁ ଓହରିଯିବ ଏ କଥା ମୁଁ ସହିପାରିବି ନାହିଁ। ଏଆଡ଼େ ଗୋହତ୍ୟା, ସେଆଡ଼େ ବ୍ରହ୍ମ ହତ୍ୟା, ଏବଂ କେଉଁ ହତ୍ୟା ଶ୍ଲାଘ୍ୟ ତାର ନିଷ୍ପତ୍ତି ଶେଷରେ ମୋତେ ହିଁ କରିବାକୁ ପଡ଼ିଥାଏ। ମୋତେ ଯୁଦ୍ଧ କ୍ଷେତ୍ରରେ ଅସ୍ତ୍ର ଧାରଣ କରିବାକୁ ତମେ କଣ ସଂକଳ୍ପ କରିନଥିଲ? ତମର ଏଇ ସଂକ୍ଷିପ୍ତ ଶେଷ ଇଚ୍ଛା ମୋ ପୂରଣ ନ କରନ୍ତି କେମିତି?
3: ହେ ଚକ୍ରୀ, ତୁମକୁ ମୁଁ ମଣିଷର ମାପରେ ମାପୁଥିଲି ସିନା, କିନ୍ତୁ ପ୍ରକୃତରେ ତୁମକୁ କିଏ ମାପି ପାରେ? ତୁମେ ଯେ ସମଗ୍ର ବିଶ୍ୱର ପରିମାପକ।
0: ଦିନ ପରେ ଦିନ ଗଡ଼ି ଚାଲେ, ପରବର୍ତ୍ତୀ ଦିନର ଯୁଦ୍ଧରେ ଭୀଷ୍ମ ସମ୍ମୁଖରେ ଶିଖଣ୍ଡି, ଚମତ୍କାର ଚମତ୍କାର ଖେଳ ଏଇ ଏଇ ଭୀଷ୍ମ ଅସ୍ତ୍ର ବର୍ଜନ କରୁଛନ୍ତି।
3: ଶିଖଣ୍ଡି ନାରୀ, ନା ନା, ମୋ ଦ୍ୱାରା ଆଉ ଯୁଦ୍ଧ ସମ୍ଭବ ନୁହେଁ। କାଲି କୃଷ୍ଣଙ୍କ ପାଇଁ ଅସ୍ତ୍ର ତ୍ୟାଗ କରିବାକୁ ପଡ଼ିଥିଲା, ଆଜି ଶିଖଣ୍ଡି ସମ୍ମୁଖରେ କେମିତି ଅସ୍ତ୍ର ପ୍ରହାର କରିବି? ହେ, ଏଇ ଶେଷ ଥର ପାଇଁ ଅସ୍ତ୍ର ବର୍ଜନ କଲି, ଆଉ ନୁହେଁ, ଆଉ ନୁହେଁ। ଅନ୍ତିମ ମୁହୂର୍ତ୍ତ ଉପଗତ, ନିମ୍ନମୁଖୀ ଦୃଷ୍ଟିରେ ଆଉ ଲୋଡ଼ା ନାହିଁ, ସବୁ ତୁମର ଇଚ୍ଛା ବାସୁଦେବ, ତୁମର ଇଚ୍ଛା ପୂର୍ଣ୍ଣ ହେଉ।
0: ସଖା, ଶିଖଣ୍ଡିକି ଦେଖି ପିତାମହ ଅସ୍ତ୍ର ତ୍ୟାଗ କଲେଣି, କହ କହ ସଖା, କେମିତି ମୁଁ ତାଙ୍କ ଉପରେ ଏବେ ନାରାଜ ସନ୍ଧାନ କରିବି? କ୍ଷତ୍ର ହୋଇ ଏ ଅନ୍ୟାୟ ଯୁଦ୍ଧରେ ମୁଁ କେମିତି ଭାଗ ନେବି?
1: ନ୍ୟାୟ ଅନ୍ୟାୟ ବିଚାର କରିବା ଏଡ଼େ ସହଜ ନୁହେଁ ଅର୍ଜୁନ। ଶିଖଣ୍ଡି ପୂର୍ବ ଜନ୍ମରେ ଭୀଷ୍ମଙ୍କ ନ୍ୟାୟୋଚିତ ପତ୍ନୀ ଥିଲା, ଭୀଷ୍ମ ତାକୁ ବ୍ରହ୍ମଚର୍ଯ୍ୟ ବ୍ରତ ତାଗିଦାରେ ପତ୍ନୀ ରୂପେ ଗ୍ରହଣ କଲେ ନାହିଁ। ଶିଖଣ୍ଡି ପ୍ରତିଶୋଧ ନେବା ପାଇଁ ତପସ୍ୟା କଲା, ତପସ୍ୟାର ଫଳସ୍ୱରୂପ ଏବେ ହେବ ସେହି ଭୀଷ୍ମଙ୍କର ମୃତ୍ୟୁର କାରଣ। ପୂର୍ବ ନିର୍ଦ୍ଦିଷ୍ଟ ବିଧିର ଏହି ବିଧାନକୁ କିଏ ଲିଭାଇ ପାରିବ? ଏଣୁ ଭୀଷ୍ମଙ୍କ ଉପରକୁ ଅବ୍ୟର୍ଥ ସନ୍ଧାନ କର, ଏହା ହିଁ ସୁଯୋଗ। ଏଥିରେ ପାପ ନାହିଁ କି ପୁଣ୍ୟ ନାହିଁ, ବିଧି ନିର୍ଦ୍ଦିଷ୍ଟ ହିଁ ରୂପାୟିତ ହେବ।
0: ଶେଷରେ ଭୀଷ୍ମ ସରସଜ୍ଜା ଧରିଦେଲେ, ଭୀଷ୍ମଙ୍କ ପତନ ପରେ ଏଇ ଏଇ ହତୋଳା ଚାଲିଚାଲି ସେନାଧ୍ୟକ୍ଷ ଯୁଦ୍ଧ ଚାଲିଲା। କିନ୍ତୁ କିନ୍ତୁ ହେଲେ ପୁଣି କଣ, ତ୍ରୋଣାଚାର୍ଯ୍ୟଙ୍କ ଚକ୍ର ବ୍ୟୟରେ ସପ୍ତରଥି ପରିବେଷ୍ଟିତ ଶିଶୁ ଅଭିମନ୍ୟୁ, ଅସମ୍ଭବ ଅସମ୍ଭବ ବ୍ୟୟ ମୁକ୍ତ ହେବା ଅସମ୍ଭବ ବିଚାରି।

0: ତାପରେ ଏକି ଦୃଶ୍ୟ କାନ୍ଧାରୀ ଓ ଦ୍ରୌପଦୀ
1: କେଶବ ତୁମର ଏକ ନିଷ୍ଠୁର ଖେଳ ତୁମର ଖେଳ ଯେ ଆମର କାଳ ଏକଥା ତୁମେ କେବେ ଜାଣିପାରୁନ
2: କି କଥା ମା
1: କୌରବ କୂଳରେ ଶ୍ମଶାନ ଉପରେ ଛିଡ଼ା ହୋଇ ପଚାରୁ ତ କି କଥା ମୋର ସତପୁତ୍ର ମଧ୍ୟରୁ ଗୋଟେ କହିଲେ ତୁମର ଦୟା ହେଲା ନା ସମସ୍ତଙ୍କୁ ମୋ କୋଳରୁ ଛଡ଼ାଇ ନେଲ
2: ମୋ ଉପରେ ଅଭିଯୋଗ କାହିଁକି ମା ତୁମର ଇଚ୍ଛା ହିଁ ତ ଶେଷରେ ଫଳିଛି
1: ମୋର ଇଚ୍ଛା
2: ହଁ ମା ତୁମର ଇଚ୍ଛା ଦୁର୍ଯ୍ୟୋଧନକୁ ତମେ ଆଶୀର୍ବାଦ ଦେଇନଥିଲ ଧର୍ମର ଜୟ ହଉ ଏବଂ ପାପର କ୍ଷୟ ହଉ ଏଇ ଆଶୀର୍ବାଦର ବିସ୍ଫୋରଣ ହିଁ ଏକ ବିରାଟ ଧ୍ୱଂସ ରଚନା କରିଯାଇଛି ମା ଏଥିରେ କି କ୍ଷୟକ୍ଷତି ଘଟିଛି କିଏ ମଲେ କିଏ ବଞ୍ଚିଲେ ଏ ଯାବତ୍ ତାର ହିସାବ ନିକାଶ ହେଇ ନାହିଁ କିନ୍ତୁ ଏ କଥା ନିଶ୍ଚିତ ଧର୍ମର ଜୟ ହେଇଛି
1: କେବଳ ମୋର ଆଶୀର୍ବାଦ ହିଁ ଫଳିଛି କେଶବ ଆଉ ଏ ଧ୍ୱଂସର ତାଣ୍ଡବ ଲୀଳାରେ କି ତୁମର ଆଦୌ ହାତ ନାହିଁ
2: ମା ମୋ ନିମିତ୍ତ ମାତ୍ର ତୁମର ଆଶୀର୍ବାଦକୁ କାର୍ଯ୍ୟକାରୀ କରିବା ହିଁ ହୋଇଛି ମୋର ଏକମାତ୍ର ଭୂମିକା ଆରେ ଯାଜ୍ଞସିନୀ ତୋର ପୁଣି ଦୁଃଖ କଣ ପଞ୍ଚ ପାଣ୍ଡବ ତ ବିଜେତା ହେଇଛନ୍ତି ତୋର ଇଚ୍ଛା ତ ପୂର୍ଣ୍ଣ ହେଇଛି ତୁଷାର ରକ୍ତରେ ତୋର ବେଣୀ ବାନ୍ଧି ଦେଇଛି ବୃକଧର
1: ଏକଥା ତୁମେ କହିପାରୁଛୁ ଗୋବିନ୍ଦ ପାଣ୍ଡବୀ ବିଜେତା ହେଲେ ଅପହୃତ ରାଜ୍ୟ ଫେରି ପାଇଲେ ସତ ମୋର ବେଣୀ ବନ୍ଧା ହେଲେ ସତ କିନ୍ତୁ ମୋର ପୁତ୍ର ମାନେ କୁଆଡେ ଗଲେ ଗୋବିନ୍ଦ ଅଭିମନ୍ୟୁ ବେଲାଲ ସେନ ଘଟୋତ୍କଚ କାହାନ୍ତି
2: ମୁଁ ତେବେ ସବୁଥିରେ ଦୋଷୀ ମାନୁଛି ମୁଁ ଦୋଷୀ କିନ୍ତୁ କିନ୍ତୁ ମୋତେ ଦୋଷୀ ତିଆରି ଲାଖେ ତୁ ଚାହିଁବୁ ତୋର ଅପମାନର ପ୍ରତିଶୋଧ ତୁ ଚାହିଁବୁ ଦୁଷାର ରକ୍ତରେ ବେଣୀ ବନ୍ଧନ
1: ଗୋବିନ୍ଦ ମୁଁ ତ ଚାହିଁଥିଲି ଦୁଷାର ରକ୍ତରେ ବେଣୀ ବନ୍ଧନ ମୁଁ ତ କେବେ ଚାହିଁନଥିଲି ପୁତ୍ର ମାନଙ୍କ ରକ୍ତରେ ବେଣୀ ବନ୍ଧନ ମୁଁ ତ କେବେ ଚାହିଁନଥିଲି ମୋର ପୁତ୍ର ମାନଙ୍କ ରକ୍ତରେ ପଞ୍ଚ ପାଣ୍ଡବଙ୍କ ରାଜ୍ୟଭିଷେକ
2: ସବୁ କଥାର ବିଚାର ଭିତର ତୋର ନାହିଁ ଯଜ୍ଞସେନୀ ସବୁ କଥା ତୁ ବିଚାର କରି ବସିଲେ ତୋର ନିଷ୍ପତ୍ତି ମଧ୍ୟ ନିରପେକ୍ଷ ଓ ନିର୍ଭୁଲ ହେଇନପାରେ
1: ଠିକ କହୁଛ ଗୋବିନ୍ଦ ଯେଉଁ ଗର୍ଭରେ ବେଣୀ ମୁକୁଳ ରଖିବାର ପ୍ରତିଜ୍ଞା କରିଥିଲି ସେ ଗର୍ଭ ଆଜି ମୋର ସମସ୍ତ ପୁତ୍ରମାନଙ୍କୁ ଗ୍ରାସ କରିଦେଇଛି ସେତେବେଳେ ମୁଁ ଭାବୁଥିଲି ଯୁଦ୍ଧ ପରେ ହୁଏତ ମୋ ଜୀବନରେ ଉଦୟ ହେବା ଏକ ନୂତନ ସୂର୍ଯ୍ୟ କିନ୍ତୁ ମୋ ଜୀବନରେ ସମସ୍ତ ଆଲୋକ ଲିଭି ଯାଇଛି ଗୋବିନ୍ଦ ମୁଁ ଏବେ ବଞ୍ଚି କେମିତି
3: କାନ୍ଦେ ନା ମା କାନ୍ଦେ ନା ମୁଁ ଏଥିପାଇଁ ଆଦୌ ଦାୟୀ ନୁହଁ ସତ କୌରବ ପୁତ୍ର ଗର୍ଭଧାରୀ ମାମୁଁ ମୋ ଛଡ଼ା ଯୁଦ୍ଧ ପାଇଁ ଆଉ କିଏ ଦାୟୀ ହେବ ମୁଁ ଆଜି ତତେ ପୁତ୍ର
1: ଅପହାର କରିଦେଇଛି ନା ମା ତୁମେ ଏଥିପାଇଁ ଆଦୌ ଦାୟୀ ନୁହଁ ମୁଁ ତୁମକୁ ପୁତ୍ର ହରା କରିଦେଇଛି
2: ତମେ ଏଥିପାଇଁ କେହି ଦାୟୀ ନୁହଁ ମୁଁ ହିଁ ଏ ବିରାଟ ଧ୍ୱଂସର ଉତ୍କାତ ସମସ୍ତ ଭଙ୍ଗା ଗଢ଼ାର ଦାୟିତ୍ୱ ପାପ ପୁଣ୍ୟ ମୋ ଉପରକୁ ନେଇଯାଉଛି ଏଥିପାଇଁ ମୋ ଉଚିତ ଦଣ୍ଡ ଖେଳିବାକୁ ତିଆର ଅଛି କିନ୍ତୁ କିନ୍ତୁ ଆବଶ୍ୟକ ସ୍ଥଳେ ଏ ଧ୍ୱଂସର ଯେ ପୁନରାବୃତ୍ତି ନ ହେବ ହେ ଜବାବ କାହାରିକୁ ମୁଁ ଦେଇପାରିବି ନାହିଁ

0: ତମରି ପ୍ରଚଣ୍ଡ ରୂପ ମୁଁ ଚଳି ପାରୁନି ଜନାର୍ଦ୍ଦନ, ତମେ ପୁଣି ମୋର ସଖର ଉପରେ ଠିଆ ହୁଅ, ତମେ ମତେ ଉଦ୍ଧାର କର ଜନାର୍ଦ୍ଦନ, ତମେ ମତେ ଉଦ୍ଧାର କର।
1: ଆଉ ବିଚଳିତ ହୁଅ ନା ଧନଞ୍ଜୟ, ମୁଁ ସବୁବେଳେ ତୁମର ସଖା।
0: ତମର ଏଇ ମଧୁର ମାନବ ରୂପରେ ମୋର ସଖ୍ୟ ଫେରି ପାଇଲି ସଖା, ଏବେ ତୁମେ ଯାହା କହିବ ସବୁ ମୁଁ କରିବି।
1: ତେବେ ତୁମର ସମସ୍ତ ସଂଶୟ ଛିନ୍ନ ହେଇଯାଇଛି ତ ସଖା?
0: ସମସ୍ତ ସଂଶୟ ଛିନ୍ନ ହେଇଯାଇଛି, ତମେ ହିଁ ବିରାଟ ବିଶ୍ୱର ଅଧୀଶ୍ୱର ଏବଂ ତୁମରି ନିର୍ଦ୍ଦେଶରେ ହିଁ ସବୁ କାମ ଚାଲିଛି। ତେବେ ଗୋଟିଏ କଥା ସଖା, ତମେ ତ ସବୁ କରୁଛ, ଏଠି ଅନ୍ୟର କର୍ତ୍ତବ୍ୟ କ'ଣ? ମୋର ଏଠି କରିବାର କ'ଣ ଅଛି?
1: ପ୍ରକୃତରେ ତୁମର ଏଠି କରିବାର ଆଉ କିଛି ବାକି ନାହିଁ, କେବଳ ତୁମ ଦେଇ ମୁଁ କ'ଣ କରିବାକୁ ଚାହେଁ ଜାଣିବା ହେଉଛି ତୁମର କର୍ତ୍ତବ୍ୟ। ମୋର ସଂକଳ୍ପକୁ ରୂପାୟିତ କରିବାକୁ ଏକ ପ୍ରଚଣ୍ଡ ଯନ୍ତ୍ର ରୂପେ କାର୍ଯ୍ୟ କରିବା ହିଁ ହେଉଛି ତୁମର କର୍ତ୍ତବ୍ୟ। ଆଉ ତୁମର କର୍ତ୍ତବ୍ୟ ହେଉଛି ଅହଂକୁ ଆହୁତି ଦେବା, ଯିଏକି ମୁଁ ସବୁ କରୁଛି ବୋଲି ଦାବି କରେ। ଏବଂ ମୁଁ ଆଗରୁ କହିଛି, ଅହଂକୁ ନିଶେଷ କରିବାକୁ ତୁମର ଏହି ଉପସ୍ଥିତ କର୍ତ୍ତବ୍ୟ କର୍ମଯୁଦ୍ଧ ହିଁ ହେଉଛି ଏକ ସୁଯୋଗ, ଆଉ ଏ ସୁଯୋଗ ମୁଁ ତୁମକୁ ଦେଇଛି।
0: ଏବେ ସୁଯୋଗରେ ମୁଁ

0: ବିନିଯୋଗ କରୁଛି ସଖା, ତମେ ମାରି ସାରିଥିବା ଭୀଷ୍ମ ଦ୍ରୋଣ କର୍ଣ୍ଣଙ୍କୁ ଆଉ ଥରେ ମାରିବାରେ କବୁ ସଫଳ ଅଭିନୟ କରିବି। କୁରୁକ୍ଷେତ୍ରରେ ସଂଗଠିତ ହୋଇସାରିଥିବା ନାଟକକୁ ପାଖରେ ଥାଇ ମୁଁ ଦ୍ୱିତୀୟ ଥର ପାଇଁ ଦେଖିବି। କିନ୍ତୁ କିନ୍ତୁ ଏ ନାଟକ କି ବର୍ମନ୍ତୁତ ସଖା, କି କରୁଣ ଭରା
1: ସଖା। ଅହଂ କଟିଗଲେ ତାହା ଆଉ ବିୟୋଗାନ୍ତକ ନୁହେଁ କି ଯୋଗାନ୍ତକ ନୁହେଁ, ସବୁ ସ୍ୱାଭାବିକ।
0: କିନ୍ତୁ ସଖା, ବିଶ୍ୱରୂପ ଦର୍ଶନ ପରେ ତମେ ମୋ ରଥର ସାରଥି ହେବ, ଏ କଥା କେମିତି?
1: ମୁଁ ତ କେବଳ ତମର ସାରଥି ନୁହେଁ ସଖା, ଭୀଷ୍ମ ଦ୍ରୋଣ କର୍ଣ୍ଣ ସୁଭଦ୍ରା ଦ୍ରୌପଦୀ ଗାନ୍ଧାରୀ ସମସ୍ତଙ୍କର ରଥର ସାରଥି, ଲୋକ ଦେଖାଣିଆ କେବଳ ତୁମର ଥର ସାରଥି।
0: ମୋର ଆଉ କିଛି କହିବା ନାହିଁ ଶ୍ରୀକୃଷ୍ଣ, ତୁମର ଇଚ୍ଛା ପୂର୍ଣ୍ଣ ହେଉ।

ରଜରକାଲୁ ନାଟକ ବିଶ୍ୱରୂପ ରଚନା କରିଥିଲେ କୁମରମଣି ଚୌଧୁରୀ, ପ୍ରଯୋଜନା କରିଥିଲେ ଶରତ ନାରାୟଣ ବେହେରା। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଶ୍ରୀକୃଷ୍ଣ, ନରହରି ପଟେଲ, ଅର୍ଜୁନ, କୃଷ୍ଣଚନ୍ଦ୍ର ମହାପାତ୍ର, ଭୀଷ୍ମ, ଭଗବତୀ ଚରଣ ଘୋଷ, କର୍ଣ୍ଣ, ପ୍ରଶାନ୍ତ କୁମାର ମହାନ୍ତି, ସୁଭଦ୍ରା, ସ୍ନେହାପ୍ରଭା ଷଡ଼ଙ୍ଗୀ, ଦ୍ରୌପଦୀ, ସିମନ୍ତିନୀ ପ୍ରଧାନ, ଗାନ୍ଧାରୀ, ଶୈଳେଶ୍ରୀ ମହାନ୍ତି। ଆକାଶବାଣୀ ଜୟପୁର।

କେବେ ବି ଉତ୍ତେଜିତ ଭୀତ ବା ବିଚଳିତ ହୁଅ ନାହିଁ। ଯାହା ଆସୁନା କାହିଁକି, ଯେକୌଣସି ଅବସ୍ଥାରେ ଓ ଯେକୌଣସି ବିଷୟରେ ସମ୍ପୂର୍ଣ୍ଣ ଶାନ୍ତ ରୁହ। ଏହି ସୁନ୍ଦର ଅନୁଚିନ୍ତା ସହିତ ଆରମ୍ଭ କରୁଛୁ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ମୁଁ ଆପଣଙ୍କ ରେଡିଓ ସାଥୀ ନମିତା ପାଢ଼ୀ। ନମସ୍କାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ମୁକାଦ୍ଦରଙ୍କ ସିକନ୍ଦର ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ କିଶୋର କୁମାର। ଗୀତ ରଚନା କରିଛନ୍ତି ଅଞ୍ଜନ। ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ। ଏହି ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ଜୟପୁର ପାଞ୍ଜାଗୁଡ଼ାରୁ ଆପଣମାନେ ହେଲେ ନୂତନ, ଶୁଭଶ୍ରୀ, ରିୟା, ଶ୍ରିୟା, ଗୁନୁ, ସନ୍ଧ୍ୟା, ଅଂଶୁ, ସୁନି, ତରୁଣ, ବରୁଣ, ବର୍ଷା, ଏହା ସହିତ ତାଙ୍କ ସାଙ୍ଗସାଥି। ଅନ୍ୟ ଏକ ଚିଠିରେ ଆପଣମାନେ ହେଲେ ଜୟପୁର ନୂଆସାହିରୁ ସୁବ୍ରତ ପତି, ଲିଲିମା ପତି, ପୁଅ ଯତୀନ, ତାଙ୍କ ଦାଦା ଖୁଡ଼ି ଏବଂ ଜେଜେମା ଜେଜେବାପା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଚିଠିଟି ଆସିଛି ଭବାନୀପାଟଣାରୁ। ଆପଣମାନେ ହେଲେ ସୁଜିତ ମଗର, ନବୀନ ମଗର, ସୌଜନ୍ୟା, ଇଶିତା, ଶର୍ମିଷ୍ଠା, ସମୀ, ପମୀ, ବତୁଲ, କ୍ରିତିକା ଦାସ ଏବଂ ଆଦ୍ୟାଶ ସାହୁ। ଆପଣମାନେ ଶୁଣିବା ପାଇଁ ଚାହିଁଛନ୍ତି କୁର୍ବାନୀ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଆଶା ଭୋସଲେ ଏବଂ ମହମ୍ମଦ ରଫି। ଗୀତ ରଚନା କରିଛନ୍ତି ଇନ୍ଦିବର, ସଙ୍ଗୀତରେ ସଜେଇଛନ୍ତି କଲ୍ୟାଣଜୀ, ଆନନ୍ଦଜୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ହମ୍ ଆପ୍କେ ଦିଲ୍ ମେ ରହତେ ହେଁ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ମାନିଲେ ଅନୁରାଧା ପୋଡ଼ୱାଲ ଏବଂ କୁମାର ସାନୁ। ସମୀରଙ୍କ ଗୀତ, ସଙ୍ଗୀତ ଅନୁ ମଲ୍ଲିକ। ଏହି ସୁନ୍ଦର ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଜଗଦଲପୁରରୁ। ଆପଣମାନେ ହେଲେ ସଞ୍ଜନା, ଗୁଞ୍ଜନ, ଅଙ୍କିତା ତିୱାରୀ, ସଞ୍ଚିତା ତିୱାରୀ, ସୁହାନା, ଅମର, ନାନୁ, ଚିନୁ, ଗୁଡ୍ଲୁ, ସୁମନ, ସିମ୍ରନ, କନିଷ୍କା, ଦିନେଶ, ଅମନ ଏବଂ ତାଙ୍କ ସାଙ୍ଗସାଥୀ।

ଶେଷରେ ଶୁଣନ୍ତୁ ଆଜକା ଅର୍ଜୁନ ଚଳଚ୍ଚିତ୍ରର କଣ୍ଠଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ସବୀର କୁମାର। ଗୀତ ରଚନା କରିଛନ୍ତି ଅଞ୍ଜନ, ସଙ୍ଗୀତ ବାପି ଲହରୀ। ଏହି ସୁନ୍ଦର ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଶାସ୍ତ୍ରୀନଗର ବଲାଙ୍ଗୀରରୁ। ଆପଣମାନେ ହେଲେ ନରେନ୍ଦ୍ର ନାରାୟଣ ଦାସ, ରେଣୁକା ଦାସ, ସୌମ୍ୟା ଦାସ ଏବଂ କୁନିପୁଅ ରୁଦ୍ର ନାରାୟଣ ଦାସ। ଅନ୍ୟ ଏକ ଚିଠିରେ ଆପଣମାନେ ହେଲେ ବୈପାରୀଗୁଡ଼ାରୁ ଧୀରଜ ମିଶ୍ର, ରାଣୀ ମିଶ୍ର, ପୁଅ ଚେତନ ଏବଂ ଧୀରେନ୍, ଝିଅ ପମୀ।

ଶ୍ରୋତାବନ୍ଧୁ, ଆପଣ ଏମିତି ମିଠା ମିଠା ଗୀତ ଶୁଣିବା ପାଇଁ ମେସେଜ୍ କରନ୍ତୁ ଏବଂ ଚିଠି ପଠାନ୍ତୁ ଏବଂ ଆପଣଙ୍କର ମନପସନ୍ଦର ଗୀତ ଶୁଣିବାର ମଜା ନିଅନ୍ତୁ। ଆଜି ତ ସମୟ ହୋଇଯାଇଛି, ଆଜି ପାଇଁ ବିଦାୟ ଦିଅନ୍ତୁ ଆପଣଙ୍କ ରେଡ଼ିଓ ସାଥୀ ନମିତା ପାଢ଼ୀକୁ। ନମସ୍କାର।

ପ୍ରଚାର କଲୁ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଚ୍ଚ ଯୋଗେ ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 megahertz ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ ପ୍ରଥମେ କଣ୍ଠଶିଳ୍ପୀ ପ୍ରଦୀପ କୁମାର ମିଶ୍ର ଗୀତ ରଚନା କରିଛନ୍ତି ନରସିଂହ ମିଶ୍ର

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ନିହାରିକା ସାହୁ, ଗୀତଟି ନରସିଂହ ମିଶ୍ରଙ୍କ ରଚନାରୁ।

ଏଥର ଦ୍ୱୈତ କଣ୍ଠରେ ଶିଳ୍ପୀ ମାନିଲେ ପ୍ରଦୀପ କୁମାର ମିଶ୍ର ଏବଂ ନିହାରିକା ସାହୁ। ଗୀତ ରଚନା କରିଛନ୍ତି ନରସିଂହ ମିଶ୍ରା।

ଆପଣମାନେ ଶୁଣୁଛନ୍ତି କେତୋଟି ଆଧୁନିକ ଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ଗିରିଶ ପଟ୍ଟନାୟକ। ଗୀତ ରଚନା କରିଛନ୍ତି ଭ୍ରମରବର ଛଟୁଈ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀମାନେ ହେଲେ ଗିରିଶ ପଟ୍ଟନାୟକ ଏବଂ ବୀଣାପାଣି ପୁରୋହିତ। ଗୀତ ରଚନା କରିଛନ୍ତି ଭ୍ରମରବର ଛାଟୋଇ।

ଶେଷରେ ଦ୍ୱୈତକଣ୍ଠରେ ଶିଳ୍ପୀ ମାନିଲେ ରଶ୍ମିତା ପାତ୍ର ଏବଂ ମଦନ ମୋହନ କିଲାଡ଼ି। ଗୀତ ରଚନା କରିଛନ୍ତି ରଞ୍ଜିତ କୁମାର ଦାସ।

0: Kham police stations in Namsai district bordering Assam. External Affairs Minister Dr. S. Jaishankar has said that meaningful UN reform requires text-based negotiations, warning that talks without a text would only amount to buying time and a delay in the process. He stated that growing global frustration over delayed structural changes at the United Nations indicates that opponents of reform are merely exploiting the institution rather than supporting it. Dr. Jaishankar was speaking at a ministerial session titled Ruptures and Ramparts, Building Bridges for a Changing World, on the sidelines of the 81st UN General Assembly in New York. In Asian Games, India's overall medals tally has reached 23, with 2 gold, 9 silver and 12 bronze in Japan. Indian duo Kamaljeet and Suruchi Singh won gold in the mixed team 10-meter air pistol event in Nagoya, Japan today. The pair shot 484.6 in the final to finish 6.6 points ahead of South Korea's Soo Hyun Hong and Kang Chu, who took silver with 478. Indian long-distance runner Gulveer Singh won the silver medal in the men's 10,000-meter race at the Asian Games. Indian athlete Veronica Ilangovan won the bronze in the women's pole vault at the Asian Games. Another Indian athlete Manpreet Kaur won the bronze medal in the women's shot put. In table tennis, Indian mixed doubles pair of Diya Chitale and Manu Shah settled for a bronze after losing to world champions and Chinese combination Wang Xiuqin and Sung Ying Chao. IMD has issued a red colour warning for heavy to very heavy rainfall with isolated extremely heavy rainfall over Uttar Pradesh and Uttarakhand tomorrow. According to IMD, very heavy rainfall is likely over Chhattisgarh and Madhya Pradesh as well tomorrow. And that is the end of this news bulletin.
1: ଶୁଣିଲେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ଆଜିର ସାନ୍ଧ୍ୟ ଅଧିବେଶନ ଛାଡ଼ିବା ପୂର୍ବରୁ ଶ୍ରୋତାଙ୍କୁ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ। ସକାଳେ 6:05 ଭେଟିଦେବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଅପର୍ଣ୍ଣା ନେନେ, ଲକ୍ଷ୍ମୀନାରାୟଣ ବେହେରା, ସୁନନ୍ଦା ପଟ୍ଟନାୟକ, ସୁବୀର କୁମାର ଦାସ, ଇତିଶ୍ରୀ ବେହେରା ଏବଂ ମୋନାଲିସା ପଣ୍ଡା। ତ୍ରିନାଥ ଚଲାଣ ଓ ସାଥୀ ପରିବେଷଣ କରିଥିବା ଡିଡାଇ ସମ୍ପ୍ରଦାୟର ଗୀତ ଶୁଣିବେ। ସକାଳ 6:45 ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଚୌଡ଼ିରେ। ସକାଳ 7:25 ବର୍ଣ୍ଣାଳୀରେ ରହିଛି ସମ୍ଭାବନା କାର୍ଯ୍ୟକ୍ରମ, ଏଥିରେ ବିଷୟ ରହିଛି ଗୋଠ ଛଡ଼ା। ସକାଳ 9:00 ଗୀତିଧାରା କ୍ରମରେ ଶୁଣିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। 9:30 ସପ୍ତାହଧାରା କ୍ରମରେ ରହିଛି କେତୋଟି ଗୀତ ଓଡ଼ିଆ ଚଳଚ୍ଚିତ୍ରରୁ। ପୂର୍ବାହ୍ନ 11:00 ରହିଛି ଦେଶାତ୍ମବୋଧକ ଗୀତ, ଶିଳ୍ପୀମାନେ ହେଲେ ଶୈଳଭାମା ମହାପାତ୍ର, ଅଶ୍ୱିନୀ କୁମାର ମହାପାତ୍ର, ରୀନାରାଣୀ ପ୍ରଧାନ, ବାଦଲ କୁମାର ଆଚାର୍ଯ୍ୟ ଏବଂ ସାଥୀ। ପ୍ରାନ୍ତୀୟ ଲୋକଗୀତର କାର୍ଯ୍ୟକ୍ରମ ଗୀତି ଭାରତୀ ଶୁଣିବେ ଦିନ 1:05। ଏଥିରେ ରହିଛି ଛତିଶଗଡ଼ି ଲୋକଗୀତ, ପରିବେଷଣ କରିଛନ୍ତି ଶିଳ୍ପୀ ଗଙ୍ଗୁବାଇ ଦେବୀ, ଜତୀନ୍ଦର କୌର ଏବଂ ସାଥୀ। କିଶୋର ଭାରତୀ କାର୍ଯ୍ୟକ୍ରମ ଦିନ 1:20, ଏଥିରେ ଶୁଣିବେ ନାଟକ, କ୍ରିକେଟ, ପରେ ରହିଛି କାହାଣୀ। ଅପରାହ୍ନ 5:00 ଭେଟିଦେବୁ ଯୁବବାଣୀ କାର୍ଯ୍ୟକ୍ରମ, ଚୈତ୍ୟଜହ୍ନ କାର୍ଯ୍ୟକ୍ରମ ଅପରାହ୍ନ 5:30। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ, ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ, ଏବଂ ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:10 ପ୍ରଚାର କରିବୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର, ଏଥିରେ ଶୁଣିବେ ଗର୍ଭାବସ୍ଥାରେ ପୋଷଣ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଗୁରୁତ୍ୱ, ଏ ସମ୍ପର୍କରେ ଏକ ସାକ୍ଷାତକାର। ରାତି 9:30 ଶୁଣିବେ ଜାତୀୟ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 10:00 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ଆସନ୍ତାକାଲି ସକାଳ 5:53 ଶୁଭ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆମର ପ୍ରାତଃ ଅଧିବେଶନ। ତାହେଲେ